ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକାଟା ଦିଲସା ଦିଲସା ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର। ସୁଜାତା ଅଛି ଆପଣମାନଙ୍କ ସହିତ, ମିଠା ମିଠା କଥା ହବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି, ସେଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକାଟା ଦିଲସା ଦିଲସା ସହିତ। ସାଥୀ, ଭାରତ ଆମର ପ୍ରିୟ ମାତୃଭୂମି। ଆମ ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ ଐତିହ୍ୟ, ଭାଷା, ପରମ୍ପରା ଓ ଲୋକମାନଙ୍କର ଭାଇଚାରା ଭାବନା ସମଗ୍ର ବିଶ୍ୱରେ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସେଇଥିପାଇଁ ତ କୁହାଯାଏ ନା,

ક્યાં સધી સે આમો માટીમાં મને આમો ભારતમાં। ભારતરે અનેક નદી ઓ ઝરણા વહી ચાલીછી, જેમિતિકી ગંગા, જમુના, ગોદાવરી, કૃષ્ણા, મહાનદી, નર્મદા પરિ નદીગુડ઼િક દેશર જીવનરેખા સદૃશ। ଏହି ନଦୀମାନେ କେବଳ ପାଣି ଯୋଗାଇନଥାନ୍ତି, ବରଂ କୃଷି, ଶିଳ୍ପ ଓ ଜନଜୀବନର ବିକାଶରେ ମଧ୍ୟ ସହାୟକ ହୋଇଥାନ୍ତି। ପର୍ବତ ଅଞ୍ଚଳରେ ଅନେକ ସୁନ୍ଦର ଝରଣା ରହିଛି, ଯାହା ପ୍ରକୃତିର ଅପୂର୍ବ ଶୋଭାକୁ ବଢ଼ାଇଥାଏ। ସେମାନଙ୍କର କଳକଳ ଧ୍ୱନି ଯେପରି ଭାରତର ଗୀତ ଗାଉଥାଏ। ତେବେ ସାଥୀ, ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ସୁନ୍ଦର ଗୀତର। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ ଗାର୍ଡେନ୍, ଦିଲ୍ ସେ ଦିଲ୍ ତକ୍ ସହିତ।

ନୟନ ପଥଗାମୀ ଭବ ତୁମେ। ଜଗତର ନାଥ ହେଉଛନ୍ତି ସର୍ବବ୍ୟାପକ, ସର୍ବଶକ୍ତିମାନ ଆଉ ଜ୍ଞାନର ପ୍ରତୀକ। ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ସେ ଅନାଦି ଅନନ୍ତ ଏବଂ ଜଗତର ସଚ୍ଚିଦାନନ୍ଦ। ତାଙ୍କରି ନାମରୁ ଆରମ୍ଭ କରିବା ଆଜିର ଏହି ନୂଆ ଆଉ ପବିତ୍ର ସକାଳ।

ଭକ୍ତଟି କିଛି ନ ମାଗିଲେ ମଧ୍ୟ ପ୍ରଭୁ ଜଗନ୍ନାଥ ସବୁ କିଛି ଦେଇଦିଅନ୍ତି। ତାଙ୍କ ସ୍ନେହ, ତାଙ୍କ କରୁଣା, ତାଙ୍କରି କୃପାରେ ଆମ ଜୀବନ ସମୃଦ୍ଧ ହେଉଠେ। ତାଙ୍କରି ନାମ ଗାନ କରିଲେ ଜୀବନରେ ସବୁ ବାଧା ବିଘ୍ନ ଦୂର ହୋଇଯାଇଥାଏ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନାମ ନେଇ ଏହି ନୂଆ ସକାଳର ଆରମ୍ଭ ଆମେ କରିଛେ। ଆଜି ଦିନ ସମସ୍ତଙ୍କ ପାଇଁ ଶୁଭମୟ ଆଉ ସୁଖମୟ ହେଉ। ଆମର ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ ଏଇଠି ଶେଷ କରିବା। ପରବର୍ତ୍ତୀ କାର୍ଯ୍ୟକ୍ରମ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 72ତମ ଅଧ୍ୟାୟ। ଆସନ୍ତୁ ଶୁଣିବା ବର୍ତ୍ତମାନ।

ଶ୍ରୀହରି ସ୍ୱୟଂ ଆତ୍ମଗତି, ତାଙ୍କର ମାୟା ଅଗୋଚର। ଜୀବର ଆତ୍ମା ବ୍ରହ୍ମମୟ ହୋଇଥିଲେ ହେଁ ଅବିଦ୍ୟା ସହିତ ମିଶି ରହେ। ବିଦୁରଙ୍କର ଏହି ସଂଶୟର ଉତ୍ତରରେ ମୈତ୍ରେୟ କହିଥିଲେ ଯେ ଈଶ୍ୱର ନିର୍ଲିପ୍ତ, ଯୋଗୀ ଏ ଯୋଗ ସାଧନାରେ ନିଶ୍ଚଳ ରହନ୍ତି। ବିଦୁର କହିଥିଲେ, ସଂସାରରେ ଯେଉଁମାନେ ମୂଢ଼ ଓ ଯେଉଁମାନେ ଦୃଢ଼ ମନା ସେଇମାନେ ହିଁ ମୁକ୍ତି ପାଆନ୍ତି, ଯେଉଁମାନେ ମଝି ମଝିକା ସେମାନେ ନାଶ ଯାଆନ୍ତି। ବିଦୁରଙ୍କ ପ୍ରଶ୍ନର ଉତ୍ତରରେ ଜୀବର ଗତି, ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି

ୱେଲକମ୍ ବ୍ୟାକ୍ ଶ୍ରୋତା ବନ୍ଧୁ, ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଆଜି ସକାଳର ମର୍ଣ୍ଣିଂ ଅପଡେଟ୍ସ। ତେବେ ମର୍ଣ୍ଣିଂ ଅପଡେଟ୍ସରେ ପ୍ରଥମ କଥା ହେଉଛି, ଗତକାଲିଠୁ ହାଲକା ଫୁଲକା ବର୍ଷା ହେବା ସହିତ ପାଗଟା ଟିକେ ଚେଞ୍ଜ ହୋଇଛି ବୋଲି ବହୁତ ଭଲ ଲାଗୁଛି। ସକାଳୁ ସକାଳୁ ମୁଁ ଆଜି ଆସିଲା ବେଳକୁ ବହୁତ ଭଲ ୱେଦର ଥିଲା, ପାଗ ଏତେ ଭଲ ଥିଲା ଯେ ମୁଁ ବହୁତ ଏନ୍ଜୟ କଲି ରାସ୍ତାରେ ଡ୍ରାଇଭିଂ କରିବା। ସୋ ବହୁତ ହି ଭଲ ପାଗ ଗତକାଲିଠୁ ରହିଛି, ଆଜି ମଧ୍ୟ ସେମିତି ପାଗ ରହିବାର ଚାନ୍ସ ଅଛି। ତେବେ ଆଜି ମଧ୍ୟ ହାଲକା ଫୁଲକା ବର୍ଷା ହେବାର, ଘଡ଼ଘଡ଼ି ସହିତ ବର୍ଷା ହେବାର ଚାନ୍ସେସ୍ ତ ରହୁଛି। ତା ସହିତ ଆଜି ସର୍ବାଧିକ ତାପମାତ୍ରା 34-36 ଡିଗ୍ରୀ ସେଲସିୟସ୍ ରହିପାରେ, ଆଉ ସର୍ବନିମ୍ନ ତାପମାତ୍ରା 28 ଡିଗ୍ରୀ ସେଲସିୟସ୍ ରହିପାରେ। ମେଘୁଆରୁ ମେଘାଚ୍ଛନ୍ନ ରହିପାରେ ଆଜି ଆକାଶ। ଦିନ ସମୟରେ କିଛି ଟାଇମ୍ ବା ସନ୍ଧ୍ୟା ସମୟରେ ବର୍ଷା ଓ ବଜ୍ରପାତ ହେବାର ବି ସମ୍ଭାବନା।

0: ସମ୍ଭାବନା ରହିଛି। ଆଜି 80-90% ହେଇପାରେ ଗୁଳୁଗୁଳି ଯେଉଁ ଆମେ ଅନୁଭବ କରୁଛେ, ଆର୍ଦ୍ରତା ଅଧିକ ଟିକେ ବଢ଼ିପାରେ, ହାଲୁକାରୁ ମଧ୍ୟମ ଧରଣର ପବନ ମଧ୍ୟ ଆଜି ବହିବ। ତେଣୁକରି ଗୋଟିଏ କଥା ଆମକୁ ମନେ ରଖିବାର ଅଛି, ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ନିହାତି ପାଖରେ ରେନକୋଟ୍ ଛତା ରଖିଥାନ୍ତୁ, କାହିଁକି ନା ସେମିତି ତ ଆଜି ବହୁତ ଜଣଙ୍କର ଛୁଟି, ଆଜି ଶନିବାର, ୱିକେଣ୍ଡ ଆରମ୍ଭ ହୋଇଯାଇଛି, କିନ୍ତୁ ଯେଉଁମାନଙ୍କର ଛୁଟି ନାହିଁ, ଯେଉଁମାନେ କାମ କରିବାକୁ ଯାଉଛନ୍ତି, ନିହାତି ସେମାନଙ୍କୁ ଯିବାକୁ ପଡ଼ିବ। ତ ତା ଭିତରେ ଆପଣ ନିଜକୁ ସେଫ୍ ରଖିବା ପାଇଁକିନା ସବୁ କିଛି ସରଞ୍ଜାମ କରିକି ହିଁ ଘରୁ ବାହାରନ୍ତୁ। ଆଜିର ଏଇ ସକାଳଟା ଟିକେ ଥଣ୍ଡା ଥଣ୍ଡା ପାଗ ବାଲା ସକାଳ, ତ ବହୁତ ବହୁତ ବହୁତ ଭଲ ଲାଗୁଛି ଆଜିର ଏଇ ସକାଳଟା। ତା ସହିତ ଆଜି ଆପଣଙ୍କୁ କହିଦିଏ, ଆଜି ହେଉଛି 20 ତାରିଖ, ଜୁନ୍ ମାସ 20 ତାରିଖ। ଜୁନ୍ ମାସର 20 ତାରିଖକୁ ଆମେ ୱାର୍ଲଡ ରିଫ୍ୟୁଜି ଡେ, ମାନେ ବିଶ୍ୱ ଶରଣାର୍ଥୀ ଦିବସ ଭାବରେ ପାଳନ କରୁଛେ। ତା ସହିତ ଆଜିର ଦିନରେ ବହୁତ କିଛି ଖାସ କଥା ରହିଛି। ଆଜି ଦିନରେ କିଛି ଐତିହାସିକ ଘଟଣା ସବୁ ଘଟିଥିଲା, ଯେମିତିକି ରାଣୀ ଭିକ୍ଟୋରିଆଙ୍କର ସିଂହାସନ ଆରୋହଣର ଦିନ ଥିଲା ଆଜି 1837। ଆଜିର ଦିନରେ ମାତ୍ର 18 ବର୍ଷ ବୟସରେ ଭିକ୍ଟୋରିଆ ବ୍ରିଟେନର ରାଣୀ ହୋଇଥିଲେ। ସେ ଦୀର୍ଘ 63 ବର୍ଷରୁ ଅଧିକ ସମୟ ଶାସନ ବି କରିଥିଲେ, ଯାହାକୁ ଇତିହାସର ଭିକ୍ଟୋରିଆନ୍ ଯୁଗ ବୋଲି ମଧ୍ୟ କୁହାଯାଏ। ଏବଂ ଯୋଗାଯୋଗ ଦୁନିଆରେ ବିପ୍ଳବ ଆଣିଥିବା ଟେଲିଗ୍ରାଫ ଏବଂ ମୋର୍ସ କୋଡ୍ ପାଇଁ ସାମୁଏଲ ମୋର୍ସ ବହୁତ ଫେମସ୍, ଏବଂ 1840 ଆଜିର ଦିନରେ ସେ ଏହି କାମକୁ କରିଥିଲେ। ସାମୁଏଲ ମୋର୍ସଙ୍କର ଟେଲିଗ୍ରାଫ ପେଟେଣ୍ଟ ଆଜିର ଦିନରେ ହିଁ ହୋଇଥିଲା। ତା ସହିତ ଜଜ୍ ଚଳଚ୍ଚିତ୍ର ଆଜି ମୁକ୍ତି ଲାଭ କରିଥିଲା, ଷ୍ଟିଭେନ୍ ସ୍ପିଲବର୍ଗଙ୍କ ନିର୍ଦ୍ଦେଶିତ ବିଶ୍ୱ ପ୍ରସିଦ୍ଧ ଚଳଚ୍ଚିତ୍ର, ଯେଉଁଟାକି 1975 ଜୁନ୍ ମାସ 20 ତାରିଖରେ ରିଲିଜ୍ ହୋଇଥିଲା, ଯାହାକୁ ହଲିଉଡ୍ର ପ୍ରଥମ ଅସଲି ସମର ବ୍ଲକ୍ବଷ୍ଟର ଚଳଚ୍ଚିତ୍ର ବୋଲି କୁହାଯାଏ। ଏମିତି ବହୁତ କିଛି କଥା ରହିଛି ଆଜିର ଦିନରେ। ତେବେ ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ବହୁତ ବହୁତ ଖାସ ରହୁ ଏଇ ବେଶ କରୁଛି ମୁଁ। ତା ସହିତ ଓସ୍କାର ବିଜେତା ହଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ନିକୋଲ କିଡମ୍ୟାନଙ୍କର ଆଜି ହେଉଛି ଜନ୍ମଦିନ। ଭାରତର ଜଣେ ପ୍ରତିଷ୍ଠିତ ଶିଳ୍ପପତି କିର୍ଲୋସ୍କର ଲକ୍ଷ୍ମଣ ରାଓ କିର୍ଲୋସ୍ଙ୍କର ଆଜି ହେଉଛି ଜନ୍ମଦିନ। ତା ସହିତ ବିଶ୍ୱ ପ୍ରସିଦ୍ଧ ଆମେରିକୀୟ ପପ୍ ସିଙ୍ଗର ଆଉ ସଙ୍ଗୀତକାର, ତାଙ୍କର ହ୍ୟାଲୋ ଏବଂ ଅଲ୍ ନାଇଟ୍ ଲଙ୍ଗ୍ ଗୀତ ବହୁତ ଜଣାଶୁଣା, ଲାଇନେଲ୍ ରିଚି ଆଜିର ଦିନରେ ହିଁ ଜନ୍ମ ହୋଇଥିଲେ। ଏ ସବୁ ଥିଲା ଆଜି ଦିନର କିଛି ଖାସ କଥା। ବର୍ତ୍ତମାନ ରହିଛି ଆପଣମାନଙ୍କ ପାଇଁ ସଂସ୍କୃତରେ ସମ୍ବାଦ, ଯାହାକୁ ଆମେ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତେବେ ଆଜି ସକାଳର ମର୍ଣ୍ଣିଂ ଅପଡେଟ୍ସ ବର୍ତ୍ତମାନ ଆପଣମାନଙ୍କ ପାଇଁ ଏତିକି। ଆଗକୁ ଅନେକ ଗୁଡ଼ିଏ କଥା, ଅନେକ ଗୁଡ଼ିଏ ଅପଡେଟ୍ସ, ଅନେକ କିଛି ରହିଛି ଆଜିର ଏହି କାର୍ଯ୍ୟକ୍ରମରେ। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିବା ସଂସ୍କୃତରେ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: संप्रति वार्ताः श्रूयन्ताम् प्रवाचिका निधिः झाः। अथ वार्ताः। प्रधानमन्त्री नरेन्द्र मोदी अद्य ओडिसा पश्चिम बंगयोः प्रवासे भविष्यति। ओडिसायाः मयूरभंज मण्डले राष्ट्रपति द्रौपदी मुर्मू वर्यायाः 68वें जन्मदिवसोत्सवे प्रधानमंत्री तया सह पहाड़पुर ग्रामे सम्मिलितो भविष्यति। तदनन्तरं तौ नेतारो ओडिसा राज्ये मोहन चरण माझी प्रशासनस्य वर्षद्वयस्य कार्यकाल पूर्त्यवसरे एकां विशाल जनसभां संबोधयिष्यतः, यत्र हि 47,000 कोटितोप्यधिक रूप्यकाणां विकासात्मक परियोजनानां शुभारम्भो भविष्यति। पश्चिम बंगे प्रधानमंत्री पश्चिम बंग दिवसावसरे भागं ग्रहीष्यति, यत्र हि अनेकासां प्रणालीनां शिलान्यासम् उद्घाटनं च विधास्यति। अस्मिन्नेव अवसरे प्रधानमंत्री पीएम कृषि सम्मान निधिं प्रसारयिष्यति येन देशस्य 9.44 कोटि

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲ ତାକ ଶ୍ରୋତା ବନ୍ଧୁ ବର୍ତ୍ତମାନ ଷ୍ଟୁଡିଓ କଟିରେ ଆଜି ସମୟ ସକାଳ 7 ବାଜି ସାରିଲାଣି ତେବେ ବର୍ତ୍ତମାନ ରହିଛି ଆପଣମାନଙ୍କ ପାଇଁ ଆଜି ଦିନର କାର୍ଯ୍ୟକ୍ରମ ସୂଚନା ଶୁଣିପାରିବେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସକାଳ 7:10 ଏଥିରେ ଆଜିର ବିଷୟ ରହିଛି ବନ ପୋଡ଼ିବା ଯୋଗୁଁ ବାୟୁ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଆଉ ଏହି ବିଷୟରେ ଆଲୋଚନା କରିବେ ଡାକ୍ତର ଗୀତାଞ୍ଜଳି କର ସକାଳ 7:25 ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30 ଡାଇଲି ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମ ରହିଛି ସକାଳ 9 ଏବଂ ସନ୍ଧ୍ୟା 5:02 ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣ ଫୋନ୍ କଲ୍ ମାଧ୍ୟମରେ ଆପଣଙ୍କର ମତ ରଖିପାରିବେ ଦିନ 10 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍ କଳାକାର କାର୍ଯ୍ୟକ୍ରମ ଶୁଣିପାରିବେ ଦିନ 11 ଦିନ 11:30 ଶୁଣିବେ ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପେଟ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ମଧ୍ୟାହ୍ନ 12 ଶୁଣିପାରିବେ କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ ଦିନ 1:10

0: ମିନିଟ୍ରେ ଶୁଣିବେ ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ରଖିପାରିବେ। ଦିନ 2:45 ଶୁଣିବେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ର ଗୀତ। ମୋ ଦେଶ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 3:30। ସୁରିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4:00। ଅପରାହ୍ନ 4:50 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 54ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ଆଜି ସନ୍ଧ୍ୟା 6:30। ସନ୍ଧ୍ୟା ଆସର କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 7:25। ଗୀତରେ ମିତରେ ରହିଛି ରାତି 8:02। ରାତି 9:15 ଶୁଣିବେ ଅଭୁଲା ସ୍ମୃତି। ରାତି 10:00 ପ୍ରଚାର କରିବୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତର ଏକ ବେତାର ବିବରଣୀ। ଇଏ ଥିଲା ଆଜି ଦିନର କାର୍ଯ୍ୟକ୍ରମ ସୂଚନା। ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି କିଛି ବିଜ୍ଞାପନ ବିରତି।
1: मन की बात है जन जन की, सभी की कुछ अपनी सी, संघर्षों के कुछ किस्से कहानी, कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11:00 मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अतिरिक्त आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से। तो याद रखें, रविवार 28 जून सुबह 11:00 मन की बात।
2: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
3: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
2: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
3: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
2: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
0: ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିଭିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଗତକାଲି ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରଠାରେ ସନ୍ଧ୍ୟାରେ ପହଞ୍ଚିବା ପରେ କୁସ୍ମି ବ୍ଲକ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ, ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁର

0: ନୂତନ ପୁଲିସ୍ ଜିଲ୍ଲାକୁ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ୍ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ସରଳ ଓ ସମନ୍ୱିତ କରିବା ଉଦ୍ଦେଶ୍ୟରେ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ ଦଲିଲପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜିକରଣର ସର୍ତ୍ତାବଳୀ ସ୍ୱଷ୍ଟ ଭାବେ ନିର୍ଦ୍ଧାରିତ କରାଯାଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନମୂଳକ କର୍ତ୍ତୃପକ୍ଷ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ପୃଥକ୍ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ଭୂମିକା ସ୍ୱଷ୍ଟ କରାଯାଇଛି। ସମ୍ଭଲପୁର ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀ ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି। ଗତକାଲି ରାତିରେ ମଙ୍ଗଳ ଆଳତୀ ପରେ ନବଦମ୍ପତି ନଗର ପରିକ୍ରମାରେ ବାହାରିବା ପରେ ଆଜି ସନ୍ଧ୍ୟାରେ ମନ୍ଦିରରେ ପହଞ୍ଚିବା ପରେ ଏହା ଶେଷ ହେବ। ନୟାଗଡ଼ର ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ଦେବଶୋଭା ପରେ ଶୀତଳଷଷ୍ଠୀ ଯାତ୍ରା ଉଦ୍ଯାପିତ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଡ଼ମ୍ବର ସହକାରେ ଶୀତଳଷଷ୍ଠୀ ନୀତିକାନ୍ତି ଶେଷ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଓ ନୂଆପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାସ୍ତା ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଢେଙ୍କାନାଳରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଏକ ସଚେତନତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଶିଶୁ ଶ୍ରମ ନିରାକରଣ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ସହ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଜ୍ୟରେ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିଲାଗି ଆସନ୍ତା 10 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶରଣାର୍ଥୀମାନଙ୍କ ପ୍ରତି ସମବେଦନା ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଯୁଦ୍ଧ, ଦାରିଦ୍ର୍ୟ ଏବଂ ଅନ୍ୟ କାରଣଗୁଡ଼ିକରୁ ଶରଣାର୍ଥୀ ହୋଇଥିବା ଲୋକଙ୍କୁ ସେମାନଙ୍କର ଘରକୁ ଫେରାଇ ଆଣିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41.3 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନେ ଆଞ୍ଚଳିକ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ। ଆଜି ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର, ଏବଂ ଏ ବିଷୟରେ ଆଲୋଚନା କରିଛନ୍ତି ଡକ୍ଟର ଲକ୍ଷ୍ମୀଧର ରାଉଳ।
2: ମଣିଷ ଜନ୍ମ ହେବାଠାରୁ ବୟସର ପାହାଚ ଉପରେ ଚଢ଼ି ଚଢ଼ି ଶେଷରେ ମୃତ୍ୟୁବରଣ କରେ, ଯାହାକି ଧ୍ରୁବ ସତ୍ୟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସମୟର ବ୍ୟବଧାନ ଅଛି ତାହା କେତୋଟି ଅବସ୍ଥା ଦେଇ ଗତି କରେ। ଜନ୍ମ ହେବାଠାରୁ 5 ବର୍ଷ ପର୍ଯ୍ୟନ୍ତ ବାଳୁତ ଅବସ୍ଥା, 5 ବର୍ଷଠାରୁ 10 ବର୍ଷ ପର୍ଯ୍ୟନ୍ତ ଶୈଶବ ଅବସ୍ଥା, 10 ବର୍ଷଠାରୁ 15 ବର୍ଷ ପର୍ଯ୍ୟନ୍ତ କୈଶୋର ଅବସ୍ଥା, 15 ବର୍ଷଠାରୁ 40 ବର୍ଷ ପର୍ଯ୍ୟନ୍ତ ଯୌବନ ଅବସ୍ଥା, 40 ବର୍ଷଠାରୁ 60 ବର୍ଷ ପର୍ଯ୍ୟନ୍ତ ପ୍ରାପ୍ତ ବୟସ୍କ ଅବସ୍ଥା, 60 ବର୍ଷରୁ 80 ବର୍ଷ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟର ପ୍ରଥମ ଅବସ୍ଥା, 80 ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟର ଶେଷ ଅବସ୍ଥା। ए

ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି ସମସ୍ତେ ଜନ୍ମ ନିଅନ୍ତି ଏବଂ ପ୍ରାକୃତିକ ପ୍ରକ୍ରିୟାରେ ବିଭିନ୍ନ ଅବସ୍ଥା ଦେଇ ଶେଷରେ ବୃଦ୍ଧ ହୋଇ ମୃତ୍ୟୁବରଣ କରନ୍ତି। ତେଣୁ ବାର୍ଦ୍ଧକ୍ୟ ମଣିଷର ଶେଷ ଅବସ୍ଥା, ଯାହା ଏକ ରୋଗ ନୁହେଁ। ତେବେ ବାର୍ଦ୍ଧକ୍ୟ ସହିତ କେତୋଟି ରୋଗ ଅଙ୍ଗୀକାର ହୋଇ ସାଥି ଭଳି ଯାଉଥାଏ। ବହୁତ କମ୍ ଲୋକ ବିନା ରୋଗରେ ବାର୍ଦ୍ଧକ୍ୟରେ ପହଞ୍ଚି ପାରନ୍ତି ନାହିଁ, କିମ୍ବା ବିନା ବାର୍ଦ୍ଧକ୍ୟରେ କେତେକ ରୋଗ ସୃଷ୍ଟି ହୋଇପାରେ ନାହିଁ। ଅର୍ଥାତ୍ ବାର୍ଦ୍ଧକ୍ୟରେ ପାଦ ଦେଲା ପରେ

0: ନାହିଁ କିମ୍ବା ବିନା ବାର୍ଦ୍ଧକ୍ୟରେ କେତେକ ରୋଗ ସୃଷ୍ଟି ହୋଇପାରେ ନାହିଁ। ଅର୍ଥାତ୍ ବାର୍ଦ୍ଧକ୍ୟରେ ପାଦ ଦେଲା ପରେ ଶରୀରର ତନ୍ତୁ ବିଶେଷରେ ପରିବର୍ତ୍ତନ ଘଟେ, ଯାହାଦ୍ୱାରା କି ମଣିଷ ଦେହରେ ରୋଗ ସୃଷ୍ଟି ହେବା ସହଜ ହୁଏ ଏବଂ ମଣିଷକୁ ଶୀଘ୍ର ବାର୍ଦ୍ଧକ୍ୟର ଉପର ପାହାଚକୁ ନେଇଯାଏ। ସେହିପରି ଯଦି କୌଣସି ବ୍ୟକ୍ତି ଅର୍ଦ୍ଧ ବୟସରେ ରୋଗାକ୍ରାନ୍ତ ହୁଏ ତେବେ ସେ ଶୀଘ୍ର ବାର୍ଦ୍ଧକ୍ୟ ଆଡ଼କୁ ଆଗେଇଥାଏ ଏବଂ ଶେଷ ସ୍ତରରେ ପହଞ୍ଚିଥାଏ। ତେଣୁ ବାର୍ଦ୍ଧକ୍ୟ ଗୋଟିଏ ଅବସ୍ଥା ଏବଂ ରୋଗ ଏହାର ଏକ ପରିଭୂଷଣ, ଯାହାକି ଅଙ୍ଗୀକାର ଭଳି ମଣିଷ ସହିତ ସାଥିସାଥି ହୋଇ ଚାଲିଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ, ଜୀବଜନ୍ତୁଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏମାନେ ସବୁ କାହିଁକି ଓ କିପରି ବୃଦ୍ଧ ହୁଅନ୍ତି? ପ୍ରାକୃତିକ ପ୍ରକ୍ରିୟାକୁ ଚିନ୍ତା କଲେ ଆମ୍ଭେମାନେ କହିବା ଯେ ଏହା ଏକ ପ୍ରାକୃତିକ ନିୟମ, କିନ୍ତୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ବୃଦ୍ଧ ହୋଇଯିବାର କେତୋଟି ମତବାଦ ଅଛି, ଯାହାକୁ ଆମେ ଥିଓରି କହୁ, ଯେପରିକି ଜେନେଟିକ୍ ଥିଓରି, ରାଣ୍ଡମ୍ ଡ୍ୟାମେଜ୍ ଥିଓରି, ହୋମୋଷ୍ଟାଟିକ୍ ଥିଓରି। ଜେନେଟିକ୍ ଥିଓରି ଅନୁସାରେ ମଣିଷ ଦେହରେ ଯେଉଁ ସବୁ ଜିନ୍ ଅଛି ତାହା ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଇ ଶରୀରରୁ ଅପସାରଣ ଘଟେ, ଯାହାଦ୍ୱାରା ମଣିଷର ଅବସ୍ଥାରେ ପରିବର୍ତ୍ତନ ଘଟେ। ରାଣ୍ଡମ୍ ଡ୍ୟାମେଜ୍ ଥିଓରି ଅନୁସାରେ ମଣିଷ ଶରୀରରେ ଯେଉଁ କୋଷ ବା ସେଲ୍ ଅଛି ତାହା ସାଧାରଣତଃ କ୍ରମାଗତ ଭାବେ ଭାଙ୍ଗି ଭାଙ୍ଗି ଯାଏ ଏବଂ ନୂତନ କୋଷ ତିଆରି ହେଉଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀର ଏହି ଭାଙ୍ଗିବା ଏବଂ ଗଢ଼ିବା ପ୍ରକ୍ରିୟା ହରାଇ ବସେ, ଫଳରେ କ୍ରମାଗତ ଭାବେ କୋଷ ସବୁ ଭାଙ୍ଗି ଯାଉଥାଏ କିନ୍ତୁ ନୂତନ କୋଷ ତିଆରି ହେଉନଥାଏ। ଏହାଦ୍ୱାରା ମଣିଷ ବାର୍ଦ୍ଧକ୍ୟ ଅବସ୍ଥାକୁ ଚାଲିଯାଏ। ହୋମୋଷ୍ଟାଟିକ୍ ଥିଓରି ଅନୁସାରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତର ସଞ୍ଚାଳନ ଏବଂ ରକ୍ତ ଜମାଟ ବାନ୍ଧିବା କ୍ଷମତା ହରାଇ ବସେ, ଯାହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପଠାଇବା ପ୍ରକ୍ରିୟା ଶିଥିଳ ହୋଇଥାଏ, ଫଳରେ ବିଭିନ୍ନ ଅଙ୍ଗ ରକ୍ତର ଅଭାବରେ ଶୁଖି ଶୁଖି ଯାଏ ଏବଂ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ କରାଏ। ଏହି ଯେଉଁ ତିନୋଟି ମତବାଦ ବାର୍ଦ୍ଧକ୍ୟ କରାଉଛି ବୋଲି କୁହାଗଲା, ତାହା ସବୁ କେତୋଟି ଉପାଦାନ ଦ୍ୱାରା ପ୍ରଭାବିତ ହୋଇ ଶୀଘ୍ର ବାର୍ଦ୍ଧକ୍ୟ ପ୍ରାପ୍ତିରେ ସାହାଯ୍ୟ କରିଥାଏ, ଯଥା ବ୍ୟାୟାମ ନ କରିବା, ଉପଯୁକ୍ତ ଖାଦ୍ୟ ନ ଖାଇବା, ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ କରିବା ଏବଂ ମଣିଷର ଜୀବନଧାରାରେ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ଯଦି କୌଣସି ଲୋକକୁ କିଛି ରୋଗ ନାହିଁ ତେବେ ଆମେ କଳନା କରିପାରିବା ସେ କେତେ ବର୍ଷ ବଞ୍ଚିପାରିବ। ଜଣକୁ 65 ବର୍ଷ ହୋଇଥିଲେ ସିଏ ଆଉ 70 ବର୍ଷ ବଞ୍ଚିବ, 75 ବର୍ଷ ହୋଇଥିଲେ ସିଏ 11 ବର୍ଷ ବଞ୍ଚିବ, 85 ବର୍ଷ ହୋଇଥିଲେ ସିଏ 6 ବର୍ଷ ବଞ୍ଚିବ, 90 ବର୍ଷ ହୋଇଥିଲେ ଆଉ 4 ବର୍ଷ ବଞ୍ଚିବ ଏବଂ 100 ବର୍ଷ ହୋଇଥିଲେ ଆଉ 2 ବର୍ଷ ବଞ୍ଚିବ।
1: ଶୁଣୁଥିଲେ ଆପଣମାନେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଆଜିର ବିଷୟବସ୍ତୁ ଥିଲା ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଆଲୋଚନା କରିଲେ ଡକ୍ଟର ଲକ୍ଷ୍ମୀଧର ରାଉଳ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିତ୍ତିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆଜି ହୁଗୁଳି ଜିଲ୍ଲାର

ତାରକେଶ୍ୱରଠାରେ ପଶ୍ଚିମବଙ୍ଗ ଦିବସ ପାଳନ ଉତ୍ସବରେ ଯୋଗଦେବେ। ସେଠାରେ ପ୍ରଧାନମନ୍ତ୍ରୀ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଏବଂ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନର 23ତମ କିସ୍ତି ପ୍ରଦାନ କରିବେ। ଏହା ଅଧୀନରେ ଦେଶବ୍ୟାପୀ 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯିବ। ଏହାବ୍ୟତୀତ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ୍ କୃଷି ମିଶନର ଅଂଶ ଭାବେ ଏଗ୍ରି ଷ୍ଟାକ୍, ଜାତୀୟ ପ୍ରାକୃତିକ କୃଷି ମିଶନ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ସମେତ ଅନେକ କେନ୍ଦ୍ରୀୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ 6:30 କୋଲକାତାଠାରେ ଆୟୋଜିତ 12ଶ ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସବରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରେ ସ୍ୱଦେଶୀ ପ୍ରଯୁକ୍ତିରେ ନିର୍ମିତ 3ଟି ନୌସେନା ଜାହାଜ ଆଇଏନ୍ଏସ୍ ତୁନାଗିରି, ସଂଶୋଧକ ଏବଂ ଆଗ୍ରେକୁ ଲୋକାର୍ପଣ କରିବେ। ଆସନ୍ତାକାଲି ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଢଙ୍ଗରେ କରିବା ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସୂଚନା ଦେଇଛି। ଦେଶର 551ଟି ସହରରେ ଏବଂ ବିଦେଶରେ 14ଟି ସହରରେ 22,00,000ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି 2,00,000ରୁ ଅଧିକ ନିରୀକ୍ଷକ, ସଂଯୋଜକ, ପୁଲିସ ଫୋର୍ସ ଏବଂ ପ୍ରଶାସକମାନଙ୍କୁ ନିୟୋଜିତ କରାଯାଇଛି। ଏହି ପରୀକ୍ଷା ଲାଗି ସିସିଟିଭି ମାଧ୍ୟମରେ ନିରୀକ୍ଷଣ ସହ ଆଧାର ଆଧାରିତ ପ୍ରମାଣୀକରଣ, ଜିପିଏସ୍ ଆଧାରିତ ଯାନ ବ୍ୟବହାର ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ବୃହତ୍ ଅନାଦେୟ ଋଣ ମାମଲାଗୁଡ଼ିକର ସମାଧାନ ପ୍ରକ୍ରିୟାକୁ ନେଇ ବ୍ୟାଙ୍କ, ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ଏବଂ ଋଣ ଗ୍ରହୀତାଙ୍କ ମଧ୍ୟରେ ସଲାସୁତୁରା ରହିଥିବା ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଭି ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କରଦାତାଙ୍କଠାରୁ ସଂଗୃହୀତ ସାଧାରଣ ଜନତାଙ୍କ ଅର୍ଥ ବ୍ୟାଙ୍କ ମାଧ୍ୟମରେ ଋଣ ଆକାରରେ ପ୍ରଦାନ କରାଯାଉଥିବା ବେଳେ ଏହି ବକେୟା ଆଦାୟ ପାଇଁ ଅନେକ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜନସାଧାରଣଙ୍କ କଲ୍ୟାଣ ପାଇଁ ବ୍ୟୟ ହେବାକୁ ଥିବା ସରକାରୀ ଅର୍ଥର ଅପବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାବ୍ୟକ୍ତ କରିଛନ୍ତି। ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର 1,537 କୋଟି ଟଙ୍କାର ଋଣକୁ ମାତ୍ର 73,50,00,000 ଟଙ୍କାରେ 2ଟି ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ମାଧ୍ୟମରେ ସମାଧାନ କରାଯାଇଥିବା ଅଭିଯୋଗ ସମ୍ଭଳିତ ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀଗୁଡ଼ିକର କାର୍ଯ୍ୟପ୍ରଣାଳୀର ସମୀକ୍ଷା ଆବଶ୍ୟକ ବୋଲି କହିଛନ୍ତି। ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ହେଉଛି ଏକ ବିତ୍ତୀୟ ସଂସ୍ଥା ଯାହା ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକର ଅନାଦେୟ ଋଣକୁ ଅଧିଗ୍ରହଣ କରି ଆଦାୟ ବ୍ୟବସ୍ଥା କରିଥାଏ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଅସ୍ଥିର ବିଶ୍ୱ ପରିସ୍ଥିତିରେ ଭାରତକୁ ନିଜର ଜାତୀୟ ସ୍ୱାର୍ଥ, ରଣନୀତିକ ସ୍ୱାଧୀନତା ଏବଂ ବହୁମୁଖ୍ୟ ବିଶ୍ୱ ବ୍ୟବସ୍ଥାର ଲକ୍ଷ୍ୟକୁ ଆଗେଇ ନେବା ସହ ବିଭିନ୍ନ ଅଞ୍ଚଳ ସହ ସମ୍ପର୍କକୁ ସର୍ବାଧିକ ଫଳପ୍ରଦ କରିବା ଆବଶ୍ୟକ। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆମେରିକା ଫୋରମ 2026ରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ କେତେକ ପ୍ରସଙ୍ଗକୁ ନେଇ ବିଭିନ୍ନ ଆହ୍ୱାନର ସାମ୍ନା କରୁଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଭାରତ ଆମେରିକା ସହଭାଗିତା କ୍ରମଶଃ ସୁଦୃଢ଼ ହେଉଛି। ସେ କହିଛନ୍ତି, ଭାରତର ବିକାଶ ସହିତ ଦେଶର ସ୍ୱାର୍ଥ ଜଡ଼ିତ ଲକ୍ଷ୍ୟ ବ୍ୟାପକ ହେବ। ଭାରତର ବରିଷ୍ଠ ଅମଲା ବିବେକ ଅଗ୍ରୱାଲଙ୍କୁ 2026-27 ବର୍ଷ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେ ବ୍ରିଟେନ୍ର ଗାଇଲ୍ସ ଥମ୍ସନ୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ। ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଶ୍ରୀ ଅଗ୍ରୱାଲ ପୂର୍ବରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। ଜୁନ୍ 17-19 ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଶ୍ରୀ ଅଗ୍ରୱାଲଙ୍କ ଉପାଧ୍ୟକ୍ଷ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀ ଅଗ୍ରୱାଲଙ୍କ ଚୟନକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କହିଛି। ମନ୍ତ୍ରଣାଳୟ ଦ୍ୱାରା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି, ଏହି ନିଯୁକ୍ତି ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଏବଂ ବେଆଇନ ଆର୍ଥିକ ନେଟୱାର୍କ ବିରୋଧରେ ଲଢ଼େଇ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି।
ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି।

0: ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପରିବର୍ତ୍ତନମୂଳକ ପଦକ୍ଷେପଗୁଡ଼ିକ ଉପରେ। ଗତ 12 ବର୍ଷ ମଧ୍ୟରେ ସରକାର ଦେଶର ପ୍ରଯୁକ୍ତି କ୍ଷେତ୍ରରେ ଗଠନାତ୍ମକ ପରିବର୍ତ୍ତନ ଆଣିଛନ୍ତି। ସଶକ୍ତ ଭାରତର 2 ପ୍ରମୁଖ ଭିତ୍ତି ହେଉଛି ସେମିକଣ୍ଡକ୍ଟର ପରିବେଶ ବ୍ୟବସ୍ଥାର ବିକାଶ ଏବଂ ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକର ଦ୍ରୁତ ଅଭିବୃଦ୍ଧି। ନୀତିଗତ ପରିବର୍ତ୍ତନ ଫଳରେ ସେମିକଣ୍ଡକ୍ଟର କ୍ଷେତ୍ର ଏବେ ଉତ୍ପାଦନ ଓ ଡିଜାଇନ୍ ୟୁନିଟ୍ରେ ପରିଣତ ହୋଇଛି। ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା, ଡିଜିଟାଲ୍ ସାର୍ବଭୌମତ୍ୱ ଏବଂ ଭବିଷ୍ୟତ ପ୍ରତିଯୋଗିତାମୂଳକ କ୍ଷମତା ପାଇଁ ସେମିକଣ୍ଡକ୍ଟର ଏକ ମୂଳ ଆଧାର ପାଲଟିଛି। 2021 ଡିସେମ୍ବରରେ 76,000 କୋଟି ଟଙ୍କା ବ୍ୟୟବରାଦ ସହ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ସିଲିକନ୍ ଫ୍ୟାବ୍, କମ୍ପାଉଣ୍ଡ ସେମିକଣ୍ଡକ୍ଟର ସୁବିଧା, ଆସେମ୍ବ୍ଲିଂ ଓ ପରୀକ୍ଷଣ ୟୁନିଟ୍ ଏବଂ ଚିପ୍ ଡିଜାଇନ୍ ପାଇଁ 50% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। 2026 ସୁଦ୍ଧା ସରକାର ସେମିକଣ୍ଡକ୍ଟର ମିଶନ 2.0 ଆରମ୍ଭ କରି ଶିଳ୍ପକ୍ଷେତ୍ର ନେତୃତ୍ୱାଧୀନ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ 1,000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ପ୍ରଯୁକ୍ତି ବିକାଶ ସହ ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ପଦ ସୃଷ୍ଟିରେ ସହାୟକ ହେବ। ସେମିକଣ୍ଡକ୍ଟର ମିଶନ 2.0 ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏଆଇ ମିଶନ 1.0 ଏହି ଜଟିଳ ଶିଳ୍ପର ମୂଳ ଭିଭିଭୂମି ପ୍ରତିଷ୍ଠା କରିଥିବାବେଳେ ମିଶନ 2.0 ପରିବେଶ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦେବ। ଅନ୍ୟପକ୍ଷରେ ଭାରତୀୟ ମହାକାଶ ନୀତି 2023 ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକୁ ଉପଗ୍ରହ ଉତ୍କ୍ଷେପଣ, ନିର୍ମାଣ ଓ ପରିଚାଳନା, ତଥ୍ୟ ସଂଗ୍ରହ ଓ ପ୍ରସାରଣ ଏବଂ ଗ୍ରାଉଣ୍ଡ ଷ୍ଟେସନ ପରିଚାଳନା ସହ ସମ୍ପୂର୍ଣ୍ଣ ମହାକାଶ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇଛି। ଫଳରେ 2014 ମାତ୍ର ଗୋଟିଏ ପଞ୍ଜିକୃତ ମହାକାଶ ଷ୍ଟାର୍ଟଅପ୍ ଥିବାବେଳେ 2026 ସୁଦ୍ଧା ଏହି ସଂଖ୍ୟା 400କୁ ବୃଦ୍ଧି ପାଇଛି। ସେମିକଣ୍ଡକ୍ଟର ମିଶନର ସଫଳତା ଏବଂ ଦ୍ରୁତ ବିକାଶଶୀଳ ଘରୋଇ ମହାକାଶ କ୍ଷେତ୍ର ମାଧ୍ୟମରେ ଏକ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସଫଳ ରୂପ ନେଉଛି। କ୍ରିକେଟ୍ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଏବଂ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଅପରାହ୍ନରେ ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ। ଅପରାହ୍ନ 1:30 ମ୍ୟାଚ୍ ଆରମ୍ଭ ହେବ। ଆୟୋଜକ ଭାରତ ଏହି ଶୃଙ୍ଖଳାରେ 2-0 ଆଗରେ ରହିଛି। ସୁସ୍ଥ ହେବା ପରେ ଦ୍ରୁତ ବୋଲର ହର୍ଷିତ୍ ରାଣା ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ରେ ଆମେରିକା ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 2-0 ପରାସ୍ତ କରି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏହି ଫୁଟବଲ ବିଶ୍ୱକପ୍ରେ 4 ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ବିର ମ୍ୟାଚ୍ରେ ସ୍କଟ୍ଲ୍ୟାଣ୍ଡ ଓ ମରକୋ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରୁପ୍ ସିରେ ହାଇତି ଓ ବ୍ରାଜିଲ୍, ଗ୍ରୁପ୍ ଡିରେ ତୁର୍କୀ ଓ ପାରାଗୁଏ ଏବଂ ଗ୍ରୁପ୍ ଏଫ୍ରେ ନେଦରଲ୍ୟାଣ୍ଡସ୍ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତର ତାରକା ଜାଭ୍ଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରା ଗତକାଲି ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗ୍ରେ 4ର୍ଥ ସ୍ଥାନ ଅଧିକାର କରିଛନ୍ତି। 28 ବର୍ଷୀୟ ନିରଜ ତାଙ୍କ ତୃତୀୟ ପ୍ରୟାସରେ ସର୍ବୋତ୍ତମ 85.69 ମିଟର ଦୂରତା ଥ୍ରୋ କରିଥିଲେ। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଆପଣମାନେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନୂଆ ସକାଳର ନୂଆ ଉତ୍ସାହ ଆଉ ନୂଆ ଆଶା ସହିତ ଆପଣମାନଙ୍କୁ ୱେଲକମ୍ କରୁଛି ମୁଁ ଆପଣଙ୍କ କୋୟାଲ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଆଜିର ଏହି ନୂଆ ସକାଳକୁ ଚାଲନ୍ତୁ ହାତ ବଢ଼େଇ ସ୍ୱାଗତ କରିବା ଆଜିର ଏହି ସୁନ୍ଦର ସକାଳ ଆପଣଙ୍କ ଜୀବନରେ ଅନେକ ଖୁସି ସଫଳତା ଆଉ ସକାରାତ୍ମକ ଚିନ୍ତାଧାରା ନେଇକି ଆସୁ ଆଉ ଆଗାମୀ କିଛି

ସମୟ ପର୍ଯ୍ୟନ୍ତ ଆପଣଙ୍କ ସାଥିରେ ଆପଣଙ୍କ କୋୟାଲ ରହିବ ଆଉ ଆପଣଙ୍କୁ ମିଠା ମିଠା ଗୀତ ବି ଶୁଣେଇବ। ସକାଳୁ ଆଖି ଖୋଲିଗଲାଣି ନା, ପାଗଟା ଏତେ ଭଲ ହେଇଛି, ମୁଁ ଭାବୁଛି ଆପଣଙ୍କ ଆଖି ଖୋଲିଛି କି ନ ଖୋଲିଛି। ଯଦି ଆପଣ ଉଠି ନାହାନ୍ତି ତାହେଲେ ଜଲ୍ଦି ଜଲ୍ଦି ଉଠି ଯାଆନ୍ତୁ, କାହିଁକି ନା ସକାଳର ମୁହୂର୍ତ୍ତକୁ ୱାନ୍ସ ମିସ୍ କଲେ ନା ତାହେଲେ ଆପଣଙ୍କର ଫ୍ରେଶନେସ୍ ହିଁ ମିସ୍ ହେଇଯିବ। ଗରମା ଗରମ ଚାଏ କପ୍ ସହିତ ଆପଣଙ୍କ କୋୟାଲ ସ୍ୱାଗତ କରୁଛି ଆପଣମାନଙ୍କୁ। ୱାନ୍ସ ଅଗେନ୍ ମୋ ତରଫରୁ ଶୁଭ ସକାଳ, ଗୁଡ୍ ମର୍ଣ୍ଣିଂ, ନମସ୍କାର। ଏବଂ ଆରମ୍ଭ କରିବା ଆଜିର ଆମର ଏଇ ସକାଳର ସଫର ଏଇ ଲଭଲି ଆଉ ବ୍ୟୁଟିଫୁଲ ଗୀତରୁ।

ୱେଲକମ୍ ବ୍ୟାକ୍ ଶ୍ରୋତା ବନ୍ଧୁ, ଶୁଣୁଛନ୍ତି ଆପଣ ମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ ଦିଲ୍ ସେ ଦିଲ୍ ତକ୍ ୱାନ୍ସ ଏଗେନ୍ ଆପଣମାନଙ୍କୁ ସ୍ୱାଗତ। ଭେରି ଗୁଡ୍ ମର୍ଣ୍ଣିଂ ମୋ ତରଫରୁ। ସକାଳର ସୂରୁଜା ଆସିସାରିଛନ୍ତି। ସକାଳଟା ଆଜି ଟିକେ ହାଲକା ଫୁଲକା ଥଣ୍ଡା ଥଣ୍ଡା ଅଛି, ଗରମ ଦିନ ଭଳିଆ ବିଲକୁଲ ଲାଗୁନି ନା। ବହୁତ ବଢିଆ ସମୟ ଆସିଯାଇଛି, ମାନେ ଗତକାଲିର ବର୍ଷା ଗତକାଲିର ପାଗ ଆଜି ପର୍ଯ୍ୟନ୍ତ କଣ୍ଟିନ୍ୟୁ ହେଉଛି ଆଉ ବହୁତ ଭଲ ପାଗ ଅଛି। ସକାଳକୁ ନିହାତି ଆପଣ ଜଲ୍ଦି ଉଠିକି ଏନ୍ଜୟ କରନ୍ତୁ। ବେଲେ ଆଜିର ଦିନଟି ବହୁତ କିଛି ଖାସ କଥା ରହିଛି ଆଜିର ଏହି ଦିନରେ। ପ୍ରଥମ ଖାସ କଥା ରହିଛି ଆଜିର ଦିନରେ, ଆଜି ହେଉଛି ୱାର୍ଲଡ ରିଫ୍ୟୁଜି ଡେ, ବିଶ୍ୱ ଶରଣାର୍ଥୀ ଦିବସ। ଜୁନ୍ ମାସ 20 ତାରିଖକୁ ପୁରା ବିଶ୍ୱରେ ଆଜିର ଦିନକୁ ୱାର୍ଲଡ ରିଫ୍ୟୁଜି ଡେ ବା ବିଶ୍ୱ ଶରଣାର୍ଥୀ ଦିବସ ଭାବରେ ଆମେ ପାଳନ କରୁଛୁ। ନିଜର ଘରଦ୍ୱାରା ଓ ଦେଶ ହରେଇ ଅନ୍ୟତ୍ର ଅନ୍ୟ କୋଉ ଦେଶରେ ଆଶ୍ରୟ ନେଇଥିବା ଲୋକମାନଙ୍କର ସାହସ ଆଉ ସଂଘର୍ଷକୁ ସମ୍ମାନ ଜଣାଇବା ପାଇଁ ଜାତିସଂଘ ପକ୍ଷରୁ ଆଜିର ଏହି ଦିନଟିକୁ ପାଳନ କରାଯାଉଛି। ୱେଲ୍, ଆଜିର ଏହି ଦିନଟିରେ ଆହୁରି ବହୁତ କିଛି ଖାସ କଥା ରହିଛି। ମୁଁ ଆପଣଙ୍କୁ କହିବି କି ଆଜିର ଏହି ଦିନଟି ନା ବହୁତ ଭଲ ଆମ ସମସ୍ତଙ୍କ ପାଇଁ, ବହୁତ ଖାସ ଆମ ସମସ୍ତଙ୍କ ପାଇଁ। ଏବଂ ଯଦି ଆପଣମାନେ ନିହାତି ଭାବରେ ଆଜିର ଏହି ସୁନ୍ଦର ଦିନଟିକୁ ଏନ୍ଜୟ କରିବା ପାଇଁ ଚାହୁଁଛନ୍ତି ନା, ତାହେଲେ ସକାଳକୁ ବୁଝନ୍ତୁ। ସକାଳରେ ବହୁତ କିଛି ରହିଛି, ସକାଳରେ ରହିଛି ଅନେକ ତଥ୍ୟ, ସକାଳରେ ରହିଛି ଅନେକ ପ୍ରେରଣା। ସକାଳଟିକୁ ଆମେ ସମସ୍ତେ ଏନ୍ଜୟ କରିବା ଉଚିତ। ତେବେ ଶ୍ରୋତା ବନ୍ଧୁ, କହି ରଖେ ଆପଣମାନଙ୍କୁ, ଆଜି କେବଳ ଯେ ୱାର୍ଲଡ ରିଫ୍ୟୁଜି ଡେ ତା ନୁହେଁ, ବରଂ ଆଜିର ଦିନରେ ଆହୁରି ବହୁତ କିଛି ଖାସ କଥା ରହିଛି। ଯେମିତିକି ଆଜିର ଦିନକୁ ୱାର୍ଲଡ ୱାଇଫାଇ ଡେ ଭାବରେ ଆମେ ପାଳନ କରୁଛେ, ଆମେରିକାନ ଇଗଲ ଡେ ଭାବରେ ଆଜିର ଦିନକୁ ପାଳନ କରାଯାଉଛି, ଇଣ୍ଟରନ୍ୟାସନାଲ ସର୍ଫିଂ ଡେ ଭାବରେ ମଧ୍ୟ ଆଜିର ଦିନକୁ ପାଳନ କରାଯାଉଛି। ଯେବେଠୁ ୱାଇଫାଇ ଆସିଲାଣି, ମୁଁ ତ ଭାବୁଛି ଇଣ୍ଟରନେଟ୍ ଦୁନିଆରେ ପୁରା ଆମେ ବହୁତ ସ୍ପିଡ୍ରେ ଚାଲିଛେ। ସୋ ଆଜିର ଦିନଟିକୁ ୱାର୍ଲଡ ୱାଇଫାଇ ଡେ ଭାବରେ ମଧ୍ୟ ପାଳନ କରାଯାଉଛି। ଆଗକୁ ଆପଣଙ୍କ ସହିତ ଆହୁରି ବହୁତ କିଛି କଥା ସେୟାର କରିବାର ଅଛି, ତ ଜଲ୍ଦି ଜଲ୍ଦି ଉଠନ୍ତୁ। ଆପଣଙ୍କର ଘରେ ଯଦି ଛୋଟ ବଗିଚା ଅଛି, ଗାର୍ଡେନ୍ କରିଛନ୍ତି, ତାହେଲେ ସେଠି ଟିକେ ଟାଇମ୍ ସ୍ପେଣ୍ଡ କରନ୍ତୁ। ନହେଲେ ଆପଣଙ୍କ ଆଖପାଖରେ ଯଦି ପାର୍କ ଅଛି, ତାହେଲେ ନିହାତି ଯାଇକି ସେଠି ଟିକେ ୱକ୍ କରନ୍ତୁ। ବେଶୀ ନହେଲେ ବି 15 ମିନିଟ୍, 20 ମିନିଟ୍, ଅଧଘଣ୍ଟା, ଏତିକି ସମୟ ତ ଆପଣ ସକାଳୁ ନିଜକୁ ଦେଇପାରିବେ। ତେବେ ଆଜିର ଲଭ୍ଲି ବ୍ୟୁଟିଫୁଲ୍ ମର୍ଣ୍ଣିଂକୁ ଆହୁରି ଏନର୍ଜେଟିକ୍, ଆହୁରି ତାଜାପଣରେ ଭରିବା ପାଇଁ ମୋ ପାଖରେ ଅଛି କିଛି ଲଭ୍ଲି ଟ୍ରାକ୍। ଏନ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ୱାନ୍ସ ଏଗେନ୍ ମୋ ତରଫରୁ ଅ ଭେରି ଭେରି ଭେରି ଗୁଡ୍ ମର୍ଣ୍ଣିଂ। ସକାଳଟା ବହୁତ ସୁନ୍ଦର ନା, ସକାଳକୁ ଏଞ୍ଜୟ କରିବାଟା ଆହୁରି ବି ସୁନ୍ଦର। ଯଦି ଆପଣ ସକାଳୁ ସକାଳୁ ଉଠୁଛନ୍ତି, ଆପଣଙ୍କ ନିତ୍ୟକର୍ମ କରୁଛନ୍ତି, ସକାଳୁ ଟିକେ ପ୍ରକୃତି ସହିତ ସମୟ ବିତାଉଛନ୍ତି, ତାହେଲେ ଆପଣଙ୍କ ମନରେ ଯେଉଁ ତାଜାପଣ ଭରିବ ନା, ସେ ଦିନ ସାରା ଆପଣଙ୍କୁ ଫୁଲ୍ ଏନର୍ଜି ଦେବ କାମ କରିବା ପାଇଁ। ତେବେ ଆଜିର ଦିନକୁ ମୁଁ ଆପଣଙ୍କୁ କହିଥିଲି ବିଶ୍ୱ ଶରଣାର୍ଥୀ ଦିବସ ଭାବରେ ପାଳନ କରାଯାଉଛି। ତା ସହିତ ଆଜିର ଦିନକୁ ୱାର୍ଲଡ ୱାଇଫାଇ ଡେ ମାନେ ୱାୟାରଲେସ୍ ବ୍ରଡ୍ବ୍ୟାଣ୍ଡ ଆଲାଏନ୍ସ ଦ୍ୱାରା ପ୍ରୋତ୍ସାହିତ ଆଜିର ଏହି ଦିନଟିକୁ ଡିଜିଟାଲ ବିଭାଜନକୁ ଦୂର କରିବାରେ ଆଉ ବିଶ୍ୱବ୍ୟାପୀ ସବୁ ସମ୍ପ୍ରଦାୟଗୁଡ଼ିକ କୁ ପରସ୍ପର ସହିତ ସଂଯୋଗ ରଖିବାରେ ୱାୟାରଲେସ୍ କେମିତି ତାର କାମ କରୁଛି, ତାର ଭୂମିକା କ'ଣ ରହିଛି, ସେ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୱାର୍ଲଡ ୱାଇଫାଇ ଡେ ଭାବରେ ଆଜିର ଦିନକୁ ପାଳନ କରାଯାଉଛି। ତା ସହିତ ଆଜି ଆମେରିକୀୟ ଇଗଲ ଦିବସ ମାନେ ମୁଖ୍ୟତଃ ଯୁକ୍ତରାଷ୍ଟ୍ରରେ ଏହି ଦିନଟିକୁ ପାଳନ କରାଯାଉଛି। ମହାନ ୱାର୍ଲଡ ଇଗ୍ଲୁ ଜାତୀୟ ପ୍ରତୀକ ଭାବରେ ସମ୍ମାନିତ କରାଯାଉଛି ଏହି ଦିନରେ, ଏବଂ ବିପଦରୁ ଏହାର ସଫଳ ପୁନରୁଦ୍ଧାର ପାଇଁ ଆମେରିକାରେ ଇଗଲ ଦିବସ ଆନ୍ତର୍ଜାତୀୟ ଇଗଲ ଦିବସକୁ ପାଳନ କରାଯାଉଛି। ତା ସହିତ ଆଜିର ଏହି ଦିନଟିକୁ ଆନ୍ତର୍ଜାତୀୟ ସର୍ଫିଂ ଦିବସ ଭାବରେ ମଧ୍ୟ ପାଳନ କରାଯାଉଛି। ବିଶ୍ୱବ୍ୟାପୀ ଛୁଟି ଦିନ ଭାବରେ ପାଳନ କରାଯାଉଛି ଆଜିର ଦିନଟିକୁ, ଯାହା ଲୋକମାନଙ୍କର ବେଳାଭୂମିକୁ ଯିବା, କିଛି ତରଙ୍ଗ ଧରିବା, ସମୁଦ୍ର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଓ ଉତ୍ସାହିତ କରିଥାଏ।

ଆନ୍ତର୍ଜାତୀୟ ସର୍ଫିଂ ଦିବସ। ତେଣୁ ଆଜିର ଏଇ ଦିନଟି ବହୁତ କିଛି ଖାସ କଥା ନେଇକି ଆସିଛି। ଯଦି ଆପଣ ବି ପ୍ଲାନିଂ କରୁଛନ୍ତି ଏଇ ୱିକେଣ୍ଡରେ କୁଆଡେ ଟିକେ ବୁଲାବୁଲି କରିବାକୁ ଯିବେ, ଯେହେତୁ ଖରାଦିନ ଚାଲିଛି ନା, ଆମ ସମସ୍ତଙ୍କର ମନେ ହୁଏ ଟିକେ ପାଣି ପାଣି ଜାଗାକୁ ଯିବାକୁ, ଯେମିତି ନଈ ହେଲା କି ସମୁଦ୍ର କୂଳ ହେଲା, ଏଇସବୁ ଜାଗାକୁ ଯାଇକି ବୁଲାବୁଲି କରିବା ପାଇଁ ବସିବା ପାଇଁ ଆମକୁ ଭଲ ଲାଗେ। ତେବେ ସମୁଦ୍ର ବେଳାଭୂମିକୁ ଯଦି ଯାଉଛନ୍ତି, ଚେଷ୍ଟା କରିବେ ସମୁଦ୍ର ବେଳାଭୂମି ଆମର କେମିତି ସବୁ ପରିଷ୍କାର ପରିଚ୍ଛନ୍ନ ରହିବ, ଆପଣଙ୍କ ଦ୍ୱାରା ଯେମିତି କିଛି ବି ଅପରିଷ୍କାର ସେଠି ନ ହେଉ, ଏତିକି ଧ୍ୟାନ ରଖିଲେ ଆମ ପ୍ରକୃତି ସବୁଜ ସୁନ୍ଦର ହେଇକି ରହିବ। ବର୍ତ୍ତମାନ ଗୋଟେ ଲଭଲି ଟ୍ରାକ୍ ଆପଣମାନଙ୍କ ପାଇଁ ଏଞ୍ଜୟ କରନ୍ତୁ।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।

ୱେଲକମ୍ ବ୍ୟାକ୍ ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ କୋୟଲ ଆପଣମାନଙ୍କ ସାଥିରେ ଆପଣମାନଙ୍କ ପାଖରେ ଅଛି। ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ହୋଇଯାଇଛି 8:30। ଆଉ ବର୍ତ୍ତମାନ ଆମେ ଆରମ୍ଭ କରିଦେବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମର୍ଣ୍ଣିଂ ମେଲୋଡି। ଚାଲନ୍ତୁ କିଛି ମେଲୋଡିୟସ୍ ଗୀତ ସହିତ ଆଜିର ଏହି ନୂଆ ସକାଳକୁ ସ୍ୱାଗତ କରିବା, କାହିଁକିନା ନୂଆ ସକାଳର ନୂଆ ସୂର୍ଯ୍ୟ ଆମ ପାଇଁ ହେଉଛି ପ୍ରେରଣାର ଉତ୍ସ। ସତ କହିବାକୁ ଗଲେ ଯେତେବେଳେ ସୂର୍ଯ୍ୟ ନ ଆସିଥାନ୍ତି ସେ ରାତିର ଅନ୍ଧକାରକୁ ଆମ ମନ ନିହାତି ଭାବରେ ଡରୁଥାଏ, କିନ୍ତୁ ଯେତେବେଳେ ସୂର୍ଯ୍ୟ ଆସନ୍ତି ନା ସେତେବେଳେ ଗୋଟିଏ ନୂଆ ସକାଳ ତ ଆସେ, ତା ସହିତ ଗୋଟିଏ ନୂଆ ଆଶା ଆଉ ନୂଆ ସ୍ୱପ୍ନ ନୂଆ ସମ୍ଭାବନା ବି ଆସେ। ସକାଳେ ସୂର୍ଯ୍ୟ କେବଳ ଆଲୋକ ଦେଇନଥାନ୍ତି, ଅନ୍ଧକାରକୁ ଦୂର କରିନଥାନ୍ତି, ବରଂ ଆମ ମନରେ ନୂଆ ଉତ୍ସାହ ଆଉ ପ୍ରେରଣା ବି ଭରି ଦେଇଥାନ୍ତି। ତେଣୁ ନୂଆ ସକାଳର ନୂଆ ସୂର୍ଯ୍ୟଙ୍କୁ ଆମେ ଆମର ପ୍ରେରଣାର ଉତ୍ସ ବୋଲି କହିପାରିବା।

ନୂଆ ସକାଳର ନୂଆ ସୂର୍ଯ୍ୟଙ୍କ ସହିତ ଗୋଟେ ନୂଆ ସକାଳକୁ ସ୍ୱାଗତ କରୁଛି ଆପଣମାନଙ୍କୁ ପୁଣି ଥରେ ମୁଁ ଆପଣଙ୍କ କୋୟାଲ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ତେବେ ଶ୍ରୋତାବନ୍ଧୁ ସୂର୍ଯ୍ୟ ତ ପ୍ରତ୍ୟେକ ଦିନ ସକାଳୁ ଉଦୟ ହୁଅନ୍ତି ଆଉ ସିଏ ଆସିଲେ ରାତି ସରିକି ନୂଆ ସକାଳ ବି ଆରମ୍ଭ ହୋଇଥାଏ ଯାହା ଆମକୁ କ'ଣ ଶିଖାଏ କହିଲେ ଆମକୁ ଶିଖାଏ କର୍ତ୍ତବ୍ୟନିଷ୍ଠ ହିଁ ନିଜ କାମ କରିବାର ଶିକ୍ଷା ସତ କହିବାକୁ ଗଲେ ଯେମିତି ସୂର୍ଯ୍ୟ ନିଜର ପ୍ରତ୍ୟେକ ଦିନର କର୍ତ୍ତବ୍ୟ କରୁଛନ୍ତି ଯେମିତି ସେ ପ୍ରତ୍ୟେକ ଦିନ ଆସୁଛନ୍ତି ଆଉ ଆମମାନଙ୍କୁ ଆଲୋକିତ କରୁଛନ୍ତି ସେମିତି ଆମେ ମଧ୍ୟ ନିଜ ଜୀବନରେ ନିଜ କର୍ମକୁ କରିଥାନ୍ତି ନିଜ କର୍ମକୁ କର୍ତ୍ତବ୍ୟନିଷ୍ଠ ହୋଇ ଯଦି ଆମେ କରିବା ତାହେଲେ ନିହାତି ଜୀବନରେ ସଫଳତା ପାଇବା ଆଉ ଏହି ଶିକ୍ଷା ମିଳିଥାଏ ଆମକୁ ଏହି ପ୍ରେରଣା ମିଳିଥାଏ ଆମକୁ ନୂଆ ସକାଳର ସୂର୍ଯ୍ୟଙ୍କ ଠାରୁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସି ଦିଲ୍ ତକ୍। ଶ୍ରୋତାବନ୍ଧୁ, ସକାଳର କୋମଳ ସୂର୍ଯ୍ୟ କିରଣରେ ନା ପ୍ରକୃତି ପୁଣି ଥରେ ସତେଜ ହୋଇ ଉଠିଥାଏ। ସକାଳ ଯେତେବେଳେ ଆସେ ସେତେବେଳେ ପ୍ରକୃତି ବି ସତେଜ ହୋଇ ପୁଣି ଥରେ ସବୁଜ ସବୁଜ ଦେଖାଯାଏ। ପକ୍ଷୀମାନଙ୍କର କିଚିରିମିଚିରି ସ୍ୱର ଆଉ ଫୁଲମାନଙ୍କର ଫୁଟିବା ଆମକୁ ଅନେକ ଖୁସି ଦେଇଥାଏ। ଆଉ ଏସବୁ ଦୃଶ୍ୟ ଦେଖି ଆମ ମନକୁ ବହୁତ ଖୁସି ତ ମିଳେ, ତା ସହିତ ସକାରାତ୍ମକ ଚିନ୍ତାଧାରାରେ ଆମ ଜୀବନକୁ କେମିତି ଆମେ ଆଗକୁ ବଢ଼ିଯିବା ସେହି ପ୍ରେରଣା ମଧ୍ୟ ମିଳିଥାଏ। ସେଇଥିପାଇଁ ତ ଆମେ କହୁ କି ନୂଆ ସକାଳର ସୂର୍ଯ୍ୟ ହେଉଛନ୍ତି ଗୋଟିଏ ପ୍ରେରଣାର ଉତ୍ସ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସି ଦିଲ୍ ତକ୍ ସୋ ଦିଲ୍ ସି ଦିଲ୍ ତକ୍ରେ କୋୟଲ ଆପଣମାନଙ୍କ ସାଥିରେ ଅଛି। ତେବେ ସୂର୍ଯ୍ୟ ମାନେ ସକାଳର ନୂଆ ସକାଳର ସୂର୍ଯ୍ୟ ଆମ ପାଇଁ ଏକ ପ୍ରେରଣାର ଉତ୍ସ। ଏ ବିଷୟରେ ଆଜି ଆମେ କଥା ହେଉଛେ। ଆଉ ଧୈର୍ଯ୍ୟ ଧରିବା ବି କଷ୍ଟ ସମୟରେ ଆମକୁ ସୂର୍ଯ୍ୟ ଦେବତା ହିଁ ଶିଖାନ୍ତି। ନୂଆ ସକାଳର ସୂର୍ଯ୍ୟ କେବଳ ଗୋଟିଏ ପ୍ରକୃତିର ଅଂଶ ନୁହେଁ, ବରଂ ଆମ ସମସ୍ତଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣାର ଉତ୍ସ, ଯାହା ଆମକୁ ନିୟମିତତା, ପରିଶ୍ରମ ଆଉ ଆଶାବାଦୀ ହେବା ଶିଖାଇଥାଏ। ତେଣୁ ଆମେ ପ୍ରତ୍ୟେକ ନୂଆ ସକାଳକୁ ସ୍ୱାଗତ କରି ନୂଆ ଉତ୍ସାହର ସହିତ ଜୀବନର ରାସ୍ତାରେ ଆଗେଇ ଯିବା ଉଚିତ। ଏବଂ ଏଇ ଯେଉଁ ଜୀବନର ସୁନ୍ଦର ରାସ୍ତାରେ ଆମକୁ ଯେତିକି ପ୍ରେରଣା ନିଜଠୁ ମିଳୁଛି, ଯେତିକି ପ୍ରେରଣା ଆମକୁ ସୂର୍ଯ୍ୟଙ୍କ ଠାରୁ ମିଶୁଛି, ସେ ସବୁକୁ ଗ୍ରହଣ କରି ହିଁ ଆଗେଇ ଯିବା ଉଚିତ।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ କୟାଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ ଚାଲିଛି ଆଉ ଆଜି ଆମେ କଥା ହେଉଛେ ୱାର୍ଲଡ ୱାଇଫାଇ ଡେ ଉପଲକ୍ଷେ କି ଇଣ୍ଟରନେଟ୍ ବା ୱାଇଫାଇ ଆସିବା ପରେ ଆପଣଙ୍କର ଜୀବନ ବେଶୀ ସହଜ ହୋଇଛି ନା କଷ୍ଟ ହୋଇଛି, ଆପଣଙ୍କର କାମ ସହଜ ହୋଇଛି ନା କଷ୍ଟ ହୋଇଛି, ଆଉ ଆପଣ ନିଜ ମତ ଦେବା ପାଇଁ ବି ଫୁଲ୍ ରେଡି ମୁଁ ଜାଣିଛି। ବର୍ତ୍ତମାନ ଆଜି ଶୋର ଫାର୍ଷ୍ଟ କଲ୍ଟି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
1: ଜୟ ଜଗନ୍ନାଥ। ନମସ୍କାର ମ୍ୟାମ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ?
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମରୁ କହୁଥିଲି।
0: ଆଚ୍ଛା, ତ କଣ କହିବେ ଆଜିର ଟପିକ ଉପରେ?
1: ଦେଖନ୍ତୁ, ବର୍ତ୍ତମାନ ତ କହିବାକୁ ଗଲେ ଇଣ୍ଟରନେଟ୍ ଯୁଗ, ଆଉ ୱାଇଫାଇ ଇଣ୍ଟରନେଟ୍ ମାଧ୍ୟମରେ ଆମେ ମୋବାଇଲ ହଉ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଆମେ ପ୍ରତ୍ୟେକ ଜଟିଳ ପ୍ରଶ୍ନର ଆମେ ଉତ୍ତର ସହଜରେ ପାଇପାରୁଛେ, ଏବଂ ଆମେ ଯେକୌଣସି ଧର କୋଉ ଦୂରତାକୁ ଯାଉଛନ୍ତି ଆମେ ଜାଣିପାରୁନାହାନ୍ତି ସେ ଜାଗାର ଲୋକେସନ ଆମେ ତା ମଧ୍ୟ ପାଇପାରୁଛେ।
0: ଆଚ୍ଛା,
1: ଏବଂ ବହୁତ ଗୁଡ଼ିଏ ଆମେ ୟୁଟ୍ୟୁବ ମାଧ୍ୟମରେ ମଧ୍ୟ ଆମେ କିଛି ଜାଗାର ତଥ୍ୟ ମଧ୍ୟ ପାଇପାରୁଛନ୍ତି, ବିଭିନ୍ନ ପ୍ରକାର ଟୁରିଷ୍ଟ ଜାଗା ହଉ କିମ୍ବା କୌଣସି ଜାଗା ଆମେ ବର୍ତ୍ତମାନ ଆମେ ଘରେ ରହିକି ମଧ୍ୟ ଜାଣିପାରୁଛନ୍ତି, ବିଭିନ୍ନ ପ୍ରକାର ରୋଗର ନିଦାନ କେମିତି ହବ ତା ମଧ୍ୟ ଆମେ ମୋବାଇଲ ମାଧ୍ୟମରେ ଆମେ ଜାଣିପାରୁଛନ୍ତି। ଏଆଇ ମାଧ୍ୟମରେ ମଧ୍ୟ ଆମେ ବିଭିନ୍ନ ଜିନିଷ ମଧ୍ୟ ସୁଚାରୁ ଭାବେ ଆମେ ପାଇପାରୁଛନ୍ତି, ତେଣୁ ବର୍ତ୍ତମାନ ମୁଁ ଏକମାତ୍ର କହିବି ଯେ ବର୍ତ୍ତମାନ ଯୁଗ ହଉଛି କମ୍ପ୍ୟୁଟର ଯୁଗ।
0: ଆପଣଙ୍କ ଜୀବନ କେତେ ସହଜ ହେଇଛି?
1: ଦେଖନ୍ତୁ, ମୁଁ ତ ଇଣ୍ଟରନେଟ୍ ବ୍ୟବହାର କରି ମୁଁ ତ ପ୍ରାୟ ଅନେକ ଗୁଡ଼ିଏ ଆକାଶବାଣୀ କେନ୍ଦ୍ର ଶୁଣୁଛି ଦେଶ ବିଦେଶର, ମତେ ବହୁତ ଖୁସି ଲାଗୁଛି ଯେ ବର୍ତ୍ତମାନ ଇଣ୍ଟରନେଟ୍ ମାଧ୍ୟମରେ ବହୁତ ଗୁଡ଼ିଏ ଆପ୍ ମାଧ୍ୟମରେ ମୁଁ ସବୁବେଳେ ଯୋଡ଼ି ରହୁଛି ଆକାଶବାଣୀ କେନ୍ଦ୍ର ସହିତ।
0: ତାମାନେ ଇଣ୍ଟରନେଟ୍ ବା ୱାଇଫାଇ ଆସିବା ପରେ ଆପଣଙ୍କର ଜୀବନ ବେଶୀ ସହଜ ହେଇଛି ବୋଲି ଆପଣଙ୍କୁ ଲାଗୁଛି?
1: ଆଜ୍ଞା,
0: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ରହିଲି, ନମସ୍କାର।

0: ନମସ୍କାର।
1: শ্রোতা বন্ধু, বহুত কিছু এমতি আছে যা বিষয়ে আমি আলোচনা করে পারিবা, আর বহুত কিছু এমতি আছে আমি সে বিষয়ে জানিবা পরে আমাকে লাগিব যে নাই জীবনটা টিকে সহজ তো হয়েছে, আমি আগকু মধ্যে বড়ুছে, ডেভেলপমেন্ট বি হচ্ছে, কিন্তু বর্তমান যে মোর বন্ধু ফোন লাইনে আছেন্তি সি কোন কইবে মু সেটা শুনিবাকু চাহুছি, তা নেই যাওয়া কলটি। হ্যালো
2: হ্যালো দিদি নমস্কার।
1: হ্যালো নমস্কার, সাই কেমতি আছো?
2: ଘରେ ବସିକି ତା ପାଖକୁ ପଇସା ପଳେଇ ଯାଉଛି, ତାପରେ ଯେତେବେଳେ ବି ଯାହା ଜିନିଷ ଆଣିବାର ଥିଲା ମୁଁ ଯଦି ଯାଇପାରୁନି ଘରେ ବସି ବି ଅର୍ଡର କରିପାରୁଛି, ତାପରେ ଯେତେବେଳେ ମାନେ ହେଇଥିଲା କୋଭିଡ ସେ ଟାଇମରେ ପିଲାମାନଙ୍କୁ ତ ବହୁତ ହେଲ୍ପ କରିଛି ଇଣ୍ଟରନେଟ, ଘରେ ବସିକି ସେ କ୍ଲାସ ସବୁ କଲେ, ସ୍କୁଲ ତ ସେତେବେଳେ ବନ୍ଦ ଥିଲା, ଆଉ ମୋର ତ ବହୁତ ସୁବିଧା ହଉଛି। ତା ସହିତ ମାନେ ମୁଁ ଗୋଟେ କଥା କହିବାକୁ ଚାହିଁବି, ସବୁବେଳେ ସେଥିରେ ଅଭ୍ୟସ୍ତ ହବା ଠିକ ନୁହେଁ, କାହିଁକି ନା ଆମେ ଯଦି ନିଜ କାମଟା ନିଜେ ଯାଇ କରୁଥିବା ହଁ ଏମିତି କେବେ ହେଇପାରିଲାନି, ଆମେ ସେଇଟା ଘରେ ବସି ଅର୍ଡର କରିବା, ତା ମାନେ ନୁହେଁ ଯେ ସବୁବେଳେ କରିବା।
1: ଓକେ, ଥ୍ୟାଙ୍କ ୟୁ ସୋ ମଚ ସାଇ କଲ କରିଥିବାରୁ ଆଉ ସେୟାର କରିଥିବାରୁ, ରହିଲି ବାଏ।
2: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
1: ନମସ୍କାର ଶ୍ରୋତା ବନ୍ଧୁ, ଏମିତି ଆପଣ ମଧ୍ୟ ଆପଣଙ୍କର ଯାହା ବି ମତ ରହିଛି ଏ ବିଷୟ ଉପରେ ଆପଣ ସେୟାର କରିପାରିବେ 0671230315 ନମ୍ବରରେ କଲ କରି। ଆଉ ଗୋଟେ କଲ ଆସିଛି, କଲଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ ହ୍ୟାଲୋ
3: ମ୍ୟାଡମ ନମସ୍କାର।
1: ନମସ୍କାର, କିଏ କହୁଥିଲେ?
3: ମୁଁ ରାଜେନ୍ଦ୍ର ମଙ୍ଗା କହୁଥିଲି।
1: କେମିତି ଅଛନ୍ତି ଆପଣ?
3: ଆଜ୍ଞା ବସିଛି, ଏମିତି ଆପଣଙ୍କ ପ୍ରୋଗ୍ରାମଟା ଶୁଣିଲି। ଆଉ
1: ପୂଜା ପାଠ ସବୁ ସରିଲାଣି?
3: ଆଜ୍ଞା ହଁ, ନାଇଁ ଆରମ୍ଭ ହେଇଗଲାଣି, ଅଧେ କଲିନି, ଆଉ ଅଧେ ଅଛି।
1: ଆଚ୍ଛା, ଅଧାରୁ ରେଡିଓ ବି ଶୁଣୁଛନ୍ତି?
3: ସେଇ ଦୋକାନରେ ଅଛି।
1: ତ କଣ କହିବେ ଆପଣ ଏଇ ଇଣ୍ଟରନେଟ ବିଷୟରେ, ଆଜିର ବିଷୟବସ୍ତୁ ଉପରେ କଣ କହିବେ?
3: ନା ନା, ଏଇ ଯୋଉ ଇଣ୍ଟରନେଟ ବର୍ତ୍ତମାନ ହେଲା, ଇଣ୍ଟରନେଟ ବର୍ତ୍ତମାନ ବହୁତ ଲୋକମାନଙ୍କୁ ମାନେ ରିଲାକ୍ସ କରିଦେଇଛି। ମୁଁ ତାହେଲେ କଣ ଦେଖୁନି, ଏଇ ଯୋଉ ସ୍ମାର୍ଟଫୋନ ହେଲା, ଆଗେ କଣ ଲୋକମାନେ କଣ କରୁଥିଲେ ନା ବହୁତ ବହି ପତ୍ର ପୁରାଣ ଭଲ ମନ୍ଦ କରୁଥିଲେ, ବର୍ତ୍ତମାନ କଣ ହେଇଛି ନା ଇଣ୍ଟରନେଟରେ ମୁଁ ତାକୁ ଦେଖୁଛି ଯେ ସବୁ ଦେଇ ଦଉଛି, ପୁରାଣ ଯାହା ତମେ ଖୋଜିବ ସେ ସବୁ ଦେଇ ଦଉଛି, ଲୋକଙ୍କୁ ଟାଇମ ପାସ୍ ରିଲାକ୍ସ କରିଦଉଛି, ଲୋକଟା ଆଉ ଏକୁଟିଆ ହେଇ ବସିଲେ ବିଭିନ୍ନ କଥା ଯୋଉ ମାନସିକ ଚିନ୍ତା ପୁରିବାକୁ ସିଏ ଦଉନି ଆଉ ଏଇଠି, କିନ୍ତୁ ସେ ପଇସା ଆଣିଲେ କଣ ହେଲା, କିନ୍ତୁ କାମ କରୁଛି ଇଣ୍ଟରନେଟ।
1: ଆଚ୍ଛା,
3: ମୁଁ ତାକୁ କଣ ଦେଖୁନି,
1: ଆପଣ କେତେ ବ୍ୟବହାର କରନ୍ତି, ଆପଣଙ୍କର ବି କିଛି କାମରେ ଲାଗେ?
3: କାମରେ କଣ, ମୁଁ ଏଇ ଯୋଉ ଫୋନରେ ଫୋନକୁ ଏଇଟା ସ୍ମାର୍ଟଫୋନ, ମୁଁ ଆଉ କିଛି କିଛି ଜଣା ନାହିଁ, ଖାଲି ଫୋନ କରିବା ଜାଣିଛି, ୟାକୁ ସବୁ ଛୁଆ ଲୋକ ଜାଣିବ, ମୋର ଆଉ ଭ୍ରମ ହଉଛି ଆ ଭିତରେ ପଶିବାକୁ କମ୍ପ୍ୟୁଟର ଜିନିଷ, ତଥାପି ମୁଁ ଜାଣିଗଲିନି, ଯୋଉମାନେ ଜାଣିଛନ୍ତି ଆ ଧିଏରେ ସବୁ ବାହାରିଛି ଆଉ।
1: ଏକଦମ ଠିକ,
3: ଆଉ ଗୋଟେ ଯୋଉ ପିଲା ଆସେ ସେ ପିଲା ମତେ ଦେଖେଇଦେଲା ୟାର ଯୋଉ ତ କେମିତି ଯାଉଛି ସବୁ ଆ ଧିଏରେ ବାହାରିବ ଆଉ। ଆଉ ସେ ଏବେ ଲୋକ ପୁରା ମାନସିକ ଭିଜିଟ କରୁନି, ଏକୁଟିଆ ଲୋକଟା କାଇଁ ବସିବ, ତାର ବିଭିନ୍ନ ପ୍ରକାର ପ୍ରୋଗ୍ରାମ ବାହାର କରିକିରି ଦେଖୁଛି, ତାର ଯାହା କରିବା କଥା ଯୋଉ ମ୍ୟାଥମେଟିକ ପାଠ ଦେଇ ଦଉଛି, କାଲକୁଲେଟର ଦେଇ ଦେଇଛି, ସବୁ ତ ଦଉଛି ଆଉ କଣ। ଆମ ମୁଁ ଯେତେବେଳେ ଛୁଆ ହେଇ ପାଠ ପଢୁଥିଲି ସେଟା କଣ କିଛି ଥିଲା, ଏଗୁଡା ଥିଲା ତଥାପି ଆମେ ଶୁଖିଲା ଶୁଖିଲା ଭଲ ମାର୍କ ରଖିଥିଲୁ, କିଛି ନାହିଁ ସେତେବେଳେ, ସ୍କୁଲ ନାହିଁ କି ବାଟ ନାହିଁ, ଖାଇବା ନାହିଁ, ଇଲେକ୍ଟ୍ରି ନାହିଁ, କିରୋସିନ ବି ନାହିଁ, ତାକୁଣ୍ଡା ଗଛ ମୂଳ, ତା ଭିତରେ ଆମେ ପାଠ ପଢି, ଯାହା ହଉ ଆମେ ଯେମିତି ଚାକିରି କରିଦେଲୁ ଏଇଖିନା ଏତେ ପାଠ ପଢିବି ଏମିତି ଚାକିରି ମିଳିବ, ଜାଣିଛ ତ?
1: ଆଜ୍ଞା,
3: ମୁଁ ଚାକିରି କରିଥିଲି ବର୍ଷକୁ 3 ମାସ, ଗୋଟେ ମାସ ସିଏଲ୍ଏଲ୍ ଆଉ ଗୋଟେ ମାସ ଯୋଉ ମେଡିକାଲ ଦେଇଛି, ତ ମେଡିକାଲ ରହିଲା ଗୋଟା ସାର୍ଟିଫିକେଟ ଦବ ତମ ଫୁଲ ଦରମା, ଆଉ ଯଦି ତମେ ନ ଆଣିପାରିବ ଛୁଟି ନ ଆଣିପାରିବ ଡିସେମ୍ବର ମାସରେ ଫୁଲ ଦରମା ନେଇ ପଳେଇ ଆସିବ, ପୁଣି ଜାନୁଆରୀ ମାସ ହେଲେ ଯୋଉ ଯୋଉ ଛୁଟି ବାହାରିବ, ଏଡ଼େ ବଢିଆ ଚାକିରି, ପୁଣି ସାବୁନ ମିଳିବ, ଜୋତା ମିଳିବ, ଜାଣିଛ? ଆଉ ସେ ଚାକିରି ନା ଆଉ ବିଜୁବାବୁ ଥିଲେ ସେ ପ୍ଲାନ କରିଥିଲେ, ଆଉ ସେ ସମୟ ନାହିଁ, ବିଜୁବାବୁ ନାହାନ୍ତି କି ପ୍ଲାଣ୍ଟ ସରିଗଲା।
1: ରାଜେନ୍ଦ୍ର ନନା ଗୋଟିଏ କଥା କହିବି, ସମୟ ସବୁବେଳେ ବଦଳେ ଆଉ ସମୟ ସହିତ ହି ସବୁକିଛି ବଦଳେ, ଆଉ ବଦଳିବାର ନା ହିଁ ଜୀବନ, ତେଣୁକରି ବହୁତ ବହୁତ ଧନ୍ୟବାଦ, ଆପଣ ଆପଣଙ୍କ ସମୟରେ ବହୁତ ଗୁଡିଏ କଥା ସେୟାର କଲେ, ଆପଣ ଆପଣଙ୍କର ମତ ସେୟାର କଲେ, ରହିଲେ ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆଉ କଥାବାର୍ତ୍ତା ଚାଲିଛି ଆମର କି ଇଣ୍ଟରନେଟ୍ ଆସିବା ପରେ ବା ୱାଇଫାଇ ୟୁଜ୍ କଲା ପରେ ଆପଣଙ୍କ ଜୀବନ କେତେ ସହଜ ହୋଇଛି ବା କଷ୍ଟ ହୋଇଛି ଆପଣମାନେ କଲ୍ ବି କରୁଛନ୍ତି। ଆଜିର ପରବର୍ତ୍ତୀ କଲ୍ଟି ଆସିଯାଇଛି, ବର୍ତ୍ତମାନ କଲ୍ଟି ନେଇଯିବା। ହ୍ୟାଲୋ,
1: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତ୍ତିକା ବଜାର, ଜଗତସିଂହପୁର।
0: ଆଚ୍ଛା, କଣ କହିବେ ଆଜିର ଟପିକ ଉପରେ?
1: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ସେ ଧନ୍ୟବାଦ ଦେବି। ଆଉ ଟପିକ ଉପରେ କହିବି, ବର୍ତ୍ତମାନ ଆମେ ଅଛୁ ଆଧୁନିକ ଅତ୍ୟାଧୁନିକ ବୈଜ୍ଞାନିକ କଳି ଯୁଗରେ, ଏଆଇ ଜମାନାରେ, ବର୍ତ୍ତମାନ 6G ଜମାନାରେ ଆମେ ଅଛୁ। ଇଣ୍ଟରନେଟ୍ ଆସିବା ମାତ୍ରକେ ବହୁତ କିଛି ପରିବର୍ତ୍ତନ ହେଇଛି, ବହୁତ କିଛି ସୁଲଭ ହେଇପାରୁଛି, କିଛି ବି ଭଲ ହଉଛି, କିଛି ବି ଖରାପ ହଉଛି। ଖରାପ ହଉଛି କଣ ନା, ବର୍ତ୍ତମାନ ସମ୍ପର୍କ ତ୍ରୁଟି ଯାଉଛି। ଆଗରୁ ଯେକୌଣସି ଆଜ୍ ଏକ୍ସାମ୍ପଲ ଆପଣ ଦେଖନ୍ତୁ, ଜଣେ ଜଣେ ଘରକୁ ବନ୍ଧୁ ଘରକୁ ଯାଉଥିଲା ଡାକିବା ପାଇଁ, ବର୍ତ୍ତମାନ ଆଜ୍ଞା ମେସେଜ ପଠେଇ ଦେଉଛନ୍ତି। ଆଗରୁ ଚିଠି ପତ୍ର ଦବା ନବା ହଉଥିଲା, ସେ ସବୁ ବନ୍ଦ ହେଇଗଲାଣି। ଆଉ ଗୋଟେ ଜିନିଷ ହଉଛି, ପଇସା ପତ୍ରଟା ଟିକେ ସେଫ୍ ହଉଛି। ବର୍ତ୍ତମାନ ଯୋଉ UPI ସିଷ୍ଟମରେ ଯୋଉ ପେମେଣ୍ଟ ହଉଛି ସେଇଟା ସେଫ୍ ହଉଛି, ଚୋର ଡକାୟତି ରାହାଜାନି ଏସବୁ ହେଇପାରିବନି, ବହୁତ ଗୁଡ଼ାଏ ଟ୍ରାନ୍ଜାକ୍ସନ ହେଇପାରୁଛି।

0: ୟୁପିଆଇ ସିଷ୍ଟମରେ ସେଟା ଗୋଟେ ଭଲ ହେଇଛି। ଆଉ ଦ୍ୱିତୀୟ କଥା ହଉଛି ବର୍ତ୍ତମାନ ଆପ୍ ମାଧ୍ୟମରେ ଆମେ ରେଡିଓ ଶୁଣିପାରୁଛେ। ଆଗରୁ ରେଡିଓ ଘରେ ଘରେ ବାଜୁଥିଲା, ବ୍ୟାଟେରୀ ସରିଗଲେ ହେଇପାରୁନଥିଲା, ବର୍ତ୍ତମାନ ଘରେ ମୋବାଇଲରେ ରେଡିଓକୁ ଧରିକି ଆପଣ ଆପଣ କାମ କରିବେ, ତା ସହିତ ରେଡିଓ ବି ଶୁଣିପାରିବେ। ତେଣୁ ଚିକିତ୍ସା ବିଜ୍ଞାନରେ ବି ବହୁତ କିଛି ଆଗକୁ ବଢ଼ିଛି ବର୍ତ୍ତମାନ ଜମାନାରେ। ତେଣୁ କମ୍ପ୍ୟୁଟର ମାଧ୍ୟମରେ 75% ଭଲ ଅଛି, କିଛି ମାତ୍ରାରେ ବି ଖରାପ ଅଛି। ଅତ୍ୟଧିକ ୟୁଜ୍ କଲେ ମାନେ ମୋବାଇଲ କି ଆଉ କମ୍ପ୍ୟୁଟରକୁ ଆଖି ଉପରେ ବ୍ରେନ୍ ଉପରେ ବି ହାର୍ମେଜ ହବ। ତେଣୁ ସବୁକିଛି ଭାବି ଚିନ୍ତିକି ଆମେ ୟୁଜ୍ କରିବା ଉଚିତ।
1: ଏକଦମ ଠିକ କଥା କହିଲେ, ଆଉ ବଢିଆ ବଢିଆ କଥା କହିଲେ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କଲ୍ କରିକି ନିଜ ମତ ସେୟାର କରିଥିବାରୁ। ରହିଲି, ନମସ୍କାର।
0: ଜୟ ଜଗନ୍ନାଥ।
1: ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରି ମତେ ଆପଣଙ୍କ ମତ ଜଣାଇ ପାରିବେ 0671230315 ନମ୍ବରରେ। ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ, କିଏ କହୁଥିଲେ? ନମସ୍କାର।
2: ହ୍ୟାଲୋ କୋଏଲ ମ୍ୟାମ ନମସ୍କାର, ଶୁଭ ସକାଳର ଶୁଭେଚ୍ଛା।
1: କିଏ କହୁଥିଲେ?
2: ଆଜ୍ଞା, ମୁଁ ଡକ୍ଟର ସମୀର ଖଟୁଆ କହୁଛି, ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ା।
1: ଆଚ୍ଛା, କେମିତି ଅଛନ୍ତି?
2: ଆଜ୍ଞା ଆଜ୍ଞା, ଭଲ ଅଛି।
1: କଣ କହିବେ ଆଜିର ଟପିକ ଉପରେ?
2: ଟପିକ ଆମର ତ ସାଇନ୍ସ ଟେକ୍ନୋଲୋଜି ବହୁତ ଡେଭଲପ କରି ଚାଲିଛି, ଆଉ ଲୋକଙ୍କର ବହୁତ ସୁବିଧା ହଉଛି, ଭବିଷ୍ୟତରେ କଣ ହବ ତାର କିଛି ଗ୍ୟାରେଣ୍ଟି ନାହିଁ।
1: ଆପଣ କେତେ ବ୍ୟବହାର କରୁଛନ୍ତି କି ନାହିଁ, ଆପଣଙ୍କ ଜୀବନରେ କିଛି ଫାଇଦା ଅଛି, ମାନେ ଲାଭ ମିଳିଛି ଆପଣଙ୍କୁ ଇଣ୍ଟରନେଟ ପାଇଁ?
2: ହଁ ହଁ, ଇଣ୍ଟରନେଟ ଯୁଗରେ ସବୁ ତ ଏବେ ଇଣ୍ଟରନେଟରେ ଚାଲିଛି, ଆମର ଏ ଯୋଉ ସ୍ମାର୍ଟଫୋନରେ ଆଉ।
1: ତ ଆପଣଙ୍କୁ ବି କିଛି ଉପକାର ମିଳିଛି?
2: ଆଜ୍ଞା ଆଜ୍ଞା,
1: ନିହାତି। ଆଉ ସକାଳୁ ସକାଳୁ କଣ ଖାଇଛନ୍ତି ଆଜି, କିଛି ଖିଆ ହେଲାଣି?
2: ହଁ ହଁ, ପଖାଳ ଭାତ।
1: ପଖାଳ ଖାଇଛନ୍ତି? ବାପରେ, ଆପଣଙ୍କ ଆଡେ ମାନେ ଖରା ଅଛି ନା ବର୍ଷା ହଉଛି? କାଲିଠୁ ତ ପାଗ ବହୁତ ଚେଞ୍ଜ ହେଇଯାଇଛି।
2: ପାଗ ଟିକେ ନର୍ମାଲ କରିଛି, ବର୍ଷା କାଲି ଉପରି ହେଇଥିଲା, ଆଜି ହେଇନି ଯଦିଓ କ୍ଲାଉଡି ସରାଉଣ୍ଡିଂ ଅଛି ଆଉ।
1: ତାହେଲେ ଏନ୍ଜୟ କରନ୍ତୁ, ପଖାଳ ତ ସକାଳୁ ଖାଇସାରିଲେଣି, ବର୍ତ୍ତମାନ ରେଡିଓରେ ମିଠା ମିଠା ଗୀତ ଏନ୍ଜୟ କରନ୍ତୁ। ରହିଲି, ନମସ୍କାର।
2: ଆଜ୍ଞା ଆଜ୍ଞା।
1: ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରନ୍ତୁ, ଆମ ସହିତ ସେୟାର କରନ୍ତୁ ଆପଣଙ୍କର ମତାମତ। ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ, କଲ୍ଟି କଟିଯାଇଛି, କିଛି କଥା ନାହିଁ, ଆପଣମାନେ ମତେ କଲ୍ କରିପାରିବେ 0671230315। ମୁଁ ଶୁଣେଇ ଦେଉଛି ଆପଣଙ୍କୁ ଗୋଟେ ଲଭ୍ଲି ଟ୍ରାକ୍।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣଙ୍କ ସାଥିରେ ଅଛି। ବର୍ତ୍ତମାନ ଚାଲିଛି ନାଇଲିନ୍ ଲାଇଭ୍ ପ୍ରୋଗ୍ରାମ, ଆଉ ଆଜିର ପରବର୍ତ୍ତୀ କଲ୍ଟି ମଧ୍ୟ ବର୍ତ୍ତମାନ ଆସିଯାଇଛି, କଲ୍ଟି ନେଇଯିବ। ହ୍ୟାଲୋ
1: ଦିଦି ନମସ୍କାର, ମୁଁ ଭୁବନେଶ୍ୱର ପ୍ରକାଶଚନ୍ଦ ସାହୁ ସାଲିଆ ସାହିରୁ କହୁଛି। ଦିଦି ନମସ୍କାର। ଦିଦି
0: ନମସ୍କାର, ତ କଣ କହିବେ ଆଜିର ବିଷୟ ଉପରେ?
1: ଆଉ ଯୋଉ ଟପିକ୍ ଜାଣିଛନ୍ତି ବହୁତ ଭଲ ଲାଗୁଛି। ଟପିକ୍ ବିଷୟରେ ହଉଛି, ଦେଖନ୍ତୁ ଯେତେବେଳେ ମୋ ପିଲାମାନେ ବେସିକ୍ ସାଇନ୍ସ ରେ ପଢୁଥିଲେ ପ୍ଲସ୍ ଟୁ, ସେତେବେଳେ ଝିଅ 5 ପରୀକ୍ଷା ଦେଇଥିଲା, ଆଉ ଗୋଟେ ପରୀକ୍ଷା ରହିଯାଇଥିଲା, କରୋନା ହେଲା। ତାପରେ ସେଠୁ ପ୍ଲସ୍ ଟୁ ପରୀକ୍ଷା ହେଲା, ତାକୁ ଗୋଟେ ମୋବାଇଲ କିଣା ହେଇଗଲା। ସିଏ ଅନଲାଇନ୍ ରେ ପାଠ ପଢିଲା, ଯେତେବେଳେ ଗୋଟେ ବର୍ଷ ନିଟ୍ ପଢିଲା କୋଚିନ୍, ନିଟ୍ ପଢିସାରିକି କରୋନା ହେଲା, ଘରେ ତାର ମୋବାଇଲ ଧାରାରେ ନେଟ୍ ଧାରାରେ ପାଠ ପଢିଲା। ଆଉ ପାଠ ପଢିକି ଆଉ ମୁଁ ଜାଣିନଥିନି ନିଟ୍ ପଢିବ ବୋଲିକି ସିଏ ମେଡିକାଲ ଲାଇନ୍ ଯିବ, ଆଉ ମୁଁ ଭାବିନି ପ୍ଲସ୍ 3 ପଢିନି ବୋଲିକି ସେଟା ଆଗେଇ ପାରୁନି। ତାପରେ ମୁଁ ପ୍ଲସ୍ 3 ନାଁ ଲେଖେଇଦେନି ଝିଅର।
0: ହଁ, ତ କଣ କହିବା ପାଇଁ ଚାହିଁବେ ଆପଣ? ମାନେ ଏଇ ୱାଇଫାଇ ଏଇ ଇଣ୍ଟରନେଟ୍ ଆସିବା ପରେ ଆପଣଙ୍କ ଜୀବନ ସହଜ ହେଇଛି ନା କଷ୍ଟ ହେଇଛି?
1: ନା ବହୁତ ସହଜ ହେଇଛି। ତାପରେ ହେଲା ଆମେ ତ ଆଗରୁ ପାଠ ମାଠ ପଢିନୁ, ଏସବୁ ବିଷୟରେ ଆମେ ତ କିଛି ଭଲ ମନ୍ଦ ଜାଣିନୁ। ଆଉ ମୋ ପାଖରେ ପିଲା 2 ଅଛନ୍ତି, ମୋର ଭଲ ମନ୍ଦ କାମ

0: ପିଲାମାନେ ବହୁତ କିଛି ଇଣ୍ଟରନେଟ୍ ମୋବାଇଲ ଦ୍ୱାରାରେ କମ୍ପ୍ୟୁଟର ଦ୍ୱାରାରେ ବହୁତ କାମ କରିଦେଉଛନ୍ତି।
1: ତାହେଲେ ଜୀବନ ଆପଣଙ୍କର ଆଉ ଟିକେ ସହଜ ହେଇଛି।
0: ସହଜ ହେଇଛି, ମୋର ସାହାଯ୍ୟ ପିଲାମାନେ ବହୁତ କିଛି କରିଦେଉଛନ୍ତି। ଏଇ ଇଲେକ୍ଟ୍ରି ବିଲ୍ ମୋବାଇଲ ଦ୍ୱାରା ପଇସା ଦେଇଦେଉଛନ୍ତି, ଆଉ ମୋବାଇଲରେ ଏଇ ଟିଭି ଦେଖା ହଉଛି ଛତା ବି ପଇସା ଦିଆ ହେଇଯାଉଛି। ତାପରେ ମୁଁ କେତେବେଳେ ମାର୍କେଟ ଯାଉଛି, କ୍ୟାସ ପଇସା ମୋ ପାଖରେ ଯେତେବେଳେ ସର୍ଟ ପଡୁଛି, ମୋ ପିଲାମାନେ କହିଦଉଛି ଫୋନ ନମ୍ବର ଦ୍ୱାରାରେ ସେ ପଇସା ପଠେଇ ଦଉଛନ୍ତି। ଏଇ ଦ୍ୱାରାରେ ମତେ ଟିକେ ସୁବିଧା, ଆଉ ଆମ କାଳେ ଆଗକାଳିଆ ଯୁଗରେ ଆମକୁ ବହୁତ ଅସୁବିଧା।
1: ବହୁତ ବହୁତ ଧନ୍ୟବାଦ ଆପଣ କଲ କଲେ ଆଉ ସେୟାର କଲେ। ରହିଲି, ନମସ୍କାର। ଆପଣ ଆପଣ ମଧ୍ୟ କଲ୍ କରିପାରିବେ ମୋତେ, ଆଉ କହିପାରିବେ ଆପଣଙ୍କ ମନର କଥା, ଆପଣ କ'ଣ ଭାବୁଛନ୍ତି, ଆପଣଙ୍କ ଜୀବନ କେତେ ସହଜ ହୋଇଛି ବା କଷ୍ଟ ହୋଇଛି ଇଣ୍ଟରନେଟ୍ ବା ୱାଇଫାଇ ଆସିବା ପରେ। ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ,
2: ନମସ୍କାର।
1: ନମସ୍କାର, କିଏ କହୁଥିଲେ?
2: ମୁଁ ପରିଚିତ, ଆପଣଙ୍କର ଅଧ୍ୟାପକ ରବି ଆଚାର୍ଯ୍ୟ, କଟକ ମଙ୍ଗଦେବପୁର।
1: କେମିତି ଅଛନ୍ତି?
2: ନିଶ୍ଚିତ ଭାବରେ ସହାନୁଭୂତି, ଠାକୁରଙ୍କ ଆଶୀର୍ବାଦ।
1: ବହୁତ ଦିନ ପରେ କଲ୍ କଲେ, ଭଲ ଅଛନ୍ତି?
2: ନିଶ୍ଚିତ ଭାବରେ ମ୍ୟାଡମ୍, 104 କୁ ଆପଣଙ୍କ ସହିତ କନେକ୍ଟ ହେଇପାରୁଥିଲା ଶୀଘ୍ର, ମାତ୍ର ଯେହେତୁ ଅଲ୍ ଇଣ୍ଡିଆ ରେଡିଓ ବହୁତ ଶ୍ରୋତା ଇଏ କରୁଛନ୍ତି, ତେଣୁ ଆଜି ମୋର ଭାଗ୍ୟ ଯେ ଆପଣଙ୍କ ସହିତ କଥା ହେଇପାରିବି, ସେଥିପାଇଁ ନିଜକୁ ଧନ୍ୟମନେ କରୁଛି।
1: କଣ କହିବେ ଆଜିର ବିଷୟବସ୍ତୁ ଉପରେ ଆପଣ?
2: ନିଶ୍ଚିତ ଭାବରେ ଆପଣଙ୍କର ଯେତେବେଳେ ଯୋଉ ପ୍ରକାର ଟପିକ ରୁହେ ଶିକ୍ଷଣୀୟ, ଆମେ ଯେତେ ଆଗକୁ ଗଲେ ମଧ୍ୟ, ତେଣୁ ଆପଣଙ୍କର ପ୍ରୋଗ୍ରାମ ମତେ ଆହୁରି ଦ୍ୱିଗୁଣିତ ଶିକ୍ଷା ଦଉଛି ଯେ ନିଶ୍ଚିତ ଭାବରେ ଯେଉଁ ୱାଇଫାଇ।
1: ହ୍ୟାଲୋ, ହ୍ୟାଲୋ, କଲ୍ଟି ଡିସ୍କନେକ୍ଟ ହେଇଯାଇଛି। ମେ ବି କିଛି ଇଣ୍ଟରନେଟ୍ର ହିଁ ପ୍ରୋବ୍ଲେମ୍ ଥିବ, ନେଟୱାର୍କର କିଛି ଇସ୍ୟୁ ରହିଛି। ସେମିତି ବି ପାଗ ଟିକେ ହାଲକା ଅଛି, ଟିକେ ବର୍ଷା ବର୍ଷା ପାଗ ଅଛି, ତ କୋଉ ଜାଗାରେ ନେଟୱାର୍କ ଲାଗି ନପାରେ। ଦେଖିବା ବର୍ତ୍ତମାନ ଆଉ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ। ହ୍ୟାଲୋ,
3: ହ୍ୟାଲୋ,
1: ହଁ, କିଏ କହୁଥିଲେ?
3: ନମସ୍କାର, ଜୟ ଜଗନ୍ନାଥ ମ୍ୟାଡମ୍।
1: ନମସ୍କାର, ଜୟ ଜଗନ୍ନାଥ। କିଏ କହୁଥିଲେ?
3: ସୀମାଞ୍ଚଳ କହୁଥିଲି, ଖୋର୍ଦ୍ଧାରୁ।
1: ଆଚ୍ଛା, ସୀମାଞ୍ଚଳ କଣ କରନ୍ତି?
3: ମୁଁ ଆଜ୍ଞା ଗୋଟେ ଇନ୍ସୁରାନ୍ସ କମ୍ପାନୀରେ କାମ କରେ।
1: ଆଚ୍ଛା, କଣ କହିବେ ଆଜିର ଟପିକ ଉପରେ? ଆପଣଙ୍କ କାମରେ ଆପଣଙ୍କ ଜୀବନକୁ କେତେ ସହଜ କରିଛି ନା କଷ୍ଟ କରିଛି ନା ଅସୁବିଧାରେ ପଡିଛନ୍ତି, କଣ କହିବେ ଏ ବିଷୟରେ?
3: ସୁବିଧା ତ 90% ସୁବିଧା କରିଦେଇଛି, ଆଉ 10% ଅସୁବିଧା କରିଦେଇଛି।
1: ଆଚ୍ଛା, 10% ଯୋଉ ଅସୁବିଧା କହୁଛନ୍ତି, କଣ ଏମିତି ହେଇଥିବ ଆପଣଙ୍କ ସାଙ୍ଗରେ? କିଛି ଅସୁବିଧା ଫେସ୍ କରିଥିବେ ସେଥିପାଇଁ ତ କହୁଛନ୍ତି।
3: ଅସୁବିଧା କଣ କି ଆପଣଙ୍କର ଇଣ୍ଟରନେଟ୍ର ୟୁସେଜଟା ପ୍ରାୟ କୋଭିଡ୍ର ପୂର୍ବରୁ ଟିକେ କମ୍ ଥିଲା, ତାପରେ କଣ ହେଲା କୋଭିଡ୍ ଯେତେବେଳେ ହେଇଗଲା ସବୁ ଜିନିଷ ଅନଲାଇନ୍ ହେଇଗଲା, ମାନେ ମିଟିଂ ଗୁଡାକ ବି ଅନଲାଇନ୍। ଏବେ କଣ ଯେତେବେଳେ ଯାହାର ଗୋଟେ କାମ ପଡିଲା ସାଙ୍ଗେ ସାଙ୍ଗେ ଗୋଟେ ମିଟିଂ କଲା, ଆପଣ କୋଉଠି ବି ଥାନ୍ତୁ ନ ଥାନ୍ତୁ। ଆଉ 90% ସୁବିଧା କଣ, ଆମେ ଇନଫ୍ୟାକ୍ଟ କଣ ଘରେ ବସିକି ଧରିନିଅନ୍ତୁ କିଏ ଗୋଟେ ଅଷ୍ଟ୍ରିଓ ଗେଟ୍ ପାଖରେ ଅଛି, ଆମେ ସେଠି ଆମର ମୋବାଇଲରେ ଦେଖିଦେଲୁ କି କ୍ୟାମେରାରେ କନେକ୍ଟେଡ୍ ଅଛି ଇଣ୍ଟରନେଟ୍, ଆମେ ସେଇଠି ଦେଖିଦେଲୁ କି ଆରେ ଘରେ କିଏ ଅଛି କେହି ଶୁଣୁନାହାନ୍ତି, ଘରକୁ ଫୋନ୍ କରିକି ଆଉ ଥରେ କହିଦିଅ। ତାପରେ ଆମର ଧରିନିଅନ୍ତୁ କିଛି ଗୋଟେ ଜିନିଷ ଘରକୁ ଆସିଛି କି ଘରେ ହଠାତ୍ କ୍ୟାସ୍ ନାହିଁ, ତ ଆମେ ସେଇଠୁ UPI ରେ ପେମେଣ୍ଟ କରିଦିଅ। ଇଭେନ୍ ବେଳେବେଳେ ଆପଣଙ୍କର ବି ଏଥିରେ କଣ ହୁଏ ନା, ଆମେ ଯାଉଛୁ କୋଉଠି ଆପଣଙ୍କର ରେଞ୍ଜ ପାଏନି, ତ ସେ ଜାଗାରେ ଆମେ କଣ କରୁ ନା ଆପଣଙ୍କ AAR ଆପ୍ଟାକୁ ୟୁଜ୍ କରୁ। ତ ବହୁତ ମାନେ ଏଥିରେ ବହୁତ ସୁବିଧା ହୁଏ ଆମକୁ।
1: ବହୁତ ବହୁତ ଧନ୍ୟବାଦ, ବଢିଆ ବଢିଆ କଥା କହିଲେ ଆପଣ।
3: ତାପରେ ଆପଣଙ୍କୁ ବି ଇନଷ୍ଟାରେ ବି ପ୍ରାୟ ସମୟ ଦେଖୁ ଆମେ,
1: ସେଇଟା ବି ହେଇପାରୁଛି ନା,
3: ଆପଣଙ୍କ ପାନ ଗଛ ବି ଆମେ ଦେଖିଲୁ।
1: ବହୁତ ବହୁତ ଧନ୍ୟବାଦ, ଆପଣ ମାନେ ଏତେ ଭଲ ପାଇବା ଦଉଛନ୍ତି, ଆଉ ଏମିତି ହିଁ କନେକ୍ଟ ହେଇକି ରହିଥାନ୍ତୁ, ଏମିତି ଭଲ ପାଉଥାନ୍ତୁ ରେଡିଓକୁ ଆଉ ଆମ ମାନଙ୍କୁ ମଧ୍ୟ। ବହୁତ ସୁନ୍ଦର ସୁନ୍ଦର କଥା କହିଲେ ଆପଣ, ବହୁତ ଗୁଡ଼ିଏ ଦିଗ ବିଷୟରେ କହିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କଲ୍ କରିଥିବାରୁ। ରହିଲି, ନମସ୍କାର।
4: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତିଜାର मलयाचल के आंचल से विंध्याचल के

100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସେ ତିଲ ତେକ୍ରି କୋୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ଡାଏଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ ବି ଚାଲିଛି। ତେବେ ଆଜି ଆମେ କଥା ହେଉଛେ ଏଇ ଇଣ୍ଟରନେଟ୍ ଏଇ ୱାଇଫାଇର ଜମାନାରେ ଆମ ଜୀବନ କେତେ ସହଜ ହେଇଛି ବା କଷ୍ଟ ହେଇଛି। ବର୍ତ୍ତମାନ ଆଉ ଗୋଟିଏ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତା ବନ୍ଧୁ ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ୍
0: ନମସ୍କାର। କିଏ କହୁଥିଲେ?
1: ମୁଁ ମ୍ୟାଡମ୍ କହୁଥିଲି ଗଞ୍ଜାମ ଜିଲ୍ଲା ଥୋଡ଼ାପଡ଼ାରୁ ରାଜୀବ ମିତୁନ ଗୌଡ କହୁଥିଲି ମ୍ୟାଡମ୍।
0: ଆଚ୍ଛା, କଣ କହିବେ ଆଜିର ଟପିକ ଉପରେ?
1: ମ୍ୟାଡମ୍, ଇଣ୍ଟରନେଟ୍ ଦ୍ୱାରା ବହୁତ କିଛି ଆମେ ସୁବିଧା ପାଇଥାଉ। ଦେଖନ୍ତୁ, ଭିଡିଓ କଲିଂରେ ଆମେ କଥା ହେଇପାରିବା, ତା ସହିତ ଫୋନ ପେ, ଗୁଗୁଲ ପେ ମାଧ୍ୟମରେ ୟୁପିଆଇ ପେମେଣ୍ଟ କରିପାରିବା, ଡିଜିଟାଲ ପେମେଣ୍ଟ କରିପାରିବା। ଆଉ ଯୋଉ SBI ୟୋନୋ ବୋଲି ଯୋଉ ଗୋଟେ ଆପ୍ ଅଛି, ସେ ୟୋନୋ ଆପ୍ ମାଧ୍ୟମରେ ଆମେ ବିନା ଏଟିଏମ୍ କାର୍ଡରେ ମଧ୍ୟ ଆମେ ପଇସା ୱିଥଡ୍ରା କରିପାରିବା SBI ATM ରୁ, ୟୋନୋ କ୍ୟାସ୍ ମାଧ୍ୟମରେ। ଆଉ ଏଭଳି ବହୁତ ଗୁଡିଏ ସୁବିଧା ମ୍ୟାଡମ୍ ଅଛି। ଆଉ
0: ଆପଣଙ୍କ ଜୀବନଟା ସହଜ ହେଇଛି ଇଣ୍ଟରନେଟ୍ ଆସିବା ପରେ?
1: ହଁ ମ୍ୟାଡମ୍, ବହୁତ ସୁବିଧା ହେଇଛି ମ୍ୟାଡମ୍, କୌଣସି ଅସୁବିଧା ନାହିଁ। ଆଉ ବେଳେବେଳେ ଆମର ଯୋଉ ରିଚାର୍ଜ ମଧ୍ୟ ଫୋନ ପେ, ଗୁଗୁଲ ପେ।

0: Adore ricerca con i morti, ovvero
1: ବିଭିନ୍ନ ଦିଗ ରହିଛି ଯାହା ମାଧ୍ୟମରେ ଆମକୁ ଫାଇଦା ମିଳୁଛି ନା କଣ?
0: ହଁ ମ୍ୟାଡାମ,
1: ନିହାତି ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ଆପଣଙ୍କର ମତ। ରହିଲି, ନମସ୍କାର।
0: ନମସ୍କାର ମ୍ୟାଡାମ।
1: ତେବେ ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରନ୍ତୁ 0671230315 ନମ୍ବରରେ, ଆଉ ମୋ ସହିତ ସେୟାର କରନ୍ତୁ ଆପଣଙ୍କର ମତ କ'ଣ। ଇଣ୍ଟରନେଟ୍ ବା ୱାଇଫାଇ ଏସବୁ ଆସିବା ପରେ ଆପଣଙ୍କ ଜୀବନ କେତେ ସହଜ ହୋଇଛି ବା କଷ୍ଟ ହୋଇଛି, ଆଉ ଗୋଟିଏ କଲ୍ ଆସିଛି ଯେ କଲ୍ଟି ନେଇଯିବା। ହ୍ୟାଲୋ, ହ୍ୟାଲୋ, କଲ୍ଟି କଟିଯାଇଛି, କିଛି କଥା ନାହିଁ। ଆପଣମାନେ କଲ୍ କରିବେ ଆଉ ମୁଁ ଜାଣିଛି ଆପଣମାନଙ୍କର ମତ ଆପଣମାନେ ନିଶ୍ଚୟ ସେୟାର କରିବେ, କାହିଁକି ନା ରେଡିଓ ମାଧ୍ୟମରେ ଆମେ ପରସ୍ପର ସହିତ ନିଜ ମନର କଥା ବାଣ୍ଟିଥାଉ, ଆଉ ପରସ୍ପର ସହିତ ନିଜର ମନର ଯୋଉ ଏକ୍ସପିରିଏନ୍ସ ଅଛି ଆମ ଜୀବନରେ, କିଛି ନା କିଛି ଆମ ସହିତ କ'ଣ ଘଟୁଛି ସେସବୁ ମଧ୍ୟ ବାଣ୍ଟିଥାଉ। ତେଣୁକରି ଆପଣ ବିଲକୁଲ ପଛଘୁଞ୍ଚା ଦେବେନି, ଆଉ ଜଲ୍ଦି ଜଲ୍ଦି କଲ୍ କରିବେ, ଆଉ କଲ୍ରେ ମୋ ସହିତ ସେୟାର କରିବେ ଆପଣଙ୍କର ମତ। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ, ନମସ୍କାର, କିଏ କହୁଥିଲେ? କଣ କହିବେ ଆଜିର ଟପିକ ଉପରେ?
2: ଟପିକ ତ ଆପଣ ଭଲ ଟପିକ ରଖିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ। ଶ୍ରୋତା ଭାଇ ଭଉଣୀ ମାନେ ଯାହା କହିଲେ ମୁଁ ତାଙ୍କ ମତରେ ଏକମତ, କିନ୍ତୁ ଆମକୁ ସମୟ ସହିତ ଚଳିବାକୁ ପଡିବ, ଚାଲିବାକୁ ପଡିବ। ଆଗରୁ ଯେମିତି ଆମେ କାମ କରୁଥିଲେ, ଏବେ ଆମ ପାଇଁ ସୁବିଧା ହେଇଯାଇଛି, ନେଟ୍ ସୁବିଧା, ପାଠ ପଢିଲା ବେଳେ ବି, ପିଲାଙ୍କୁ ପଢେଇଲା ବେଳେ ବି, କୋଉ କ୍ୱେଶ୍ଚିନ୍ ର ଆନ୍ସର ଯଦି ନ ଆସିଲେ ଆମେ ବି ଦେଖିପାରୁଛେ, ବ୍ୟାଙ୍କିଙ୍ଗ ସୁବିଧା ଠୁ କୃଷି କାର୍ଯ୍ୟ ପର୍ଯ୍ୟନ୍ତ ବି ସବୁ ଡେଭଲପ କରିଛି ଆମର ନେଟ୍।
1: ଆପଣ ବି ବ୍ୟବହାର କରନ୍ତି ଇଣ୍ଟରନେଟ୍?
2: ବ୍ୟବହାର କରେ, ହଁ ନେଟ୍ ବ୍ୟବହାର କରେ, ପିଲାଙ୍କୁ ପଢେଇବା ସମୟରେ, କେତେବେଳେ ସପିଂ ଆଉ ନଚେତ, ହଁ ଏତିକିରେ ବ୍ୟବହାର କରେ। କିନ୍ତୁ ମୁଁ ଠକି ଯାଇଥିଲି ଥରେ, ଗୋଟେ ମୋବାଇଲ କିଣିକି, ଆଉ ନେଟ୍ରେ ଯୋଉ କିଣିଲି ମୋବାଇଲ, ଆଉ ରିଟର୍ନ ନେଲେନି କମ୍ପାନୀ।
1: ସେଇସବୁ କିଛି କିଛି ଜିନିଷ ରହିଛି ଯାହାକୁ ମାନେ ଦେଖି ଚାହିଁକି ଆମକୁ ବ୍ୟବହାର କରିବା,
2: କିଛିଟା ପଜିଟିଭ ହେଇଥାଏ, କିଛିଟା ନେଗେଟିଭ ବି ଆମକୁ ସହିବାକୁ ପଡିଥାଏ।
1: ନିହାତି ନିହାତି, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି ନମସ୍କାର।
2: ରହିଲି ନମସ୍କାର।
1: ସେମିତି ତ ଦେଖିବାକୁ ଗଲେ ଶ୍ରୋତା ବନ୍ଧୁ, ଜୀବନରେ ମଧ୍ୟ ବହୁତ କିଛି ଘଟିଥାଏ ଆମର, ଆମ ଆଖପାଖରେ ଏମିତି ଲୋକ ଥାନ୍ତି ଯେଉଁମାନେ ଆମକୁ ଭଲ ବି ପାଆନ୍ତି, ଆଉ କିଛି ଲୋକ ଥାନ୍ତି ଯେଉଁମାନେ ଭଲ ପାଆନ୍ତି ବି ନାହିଁ, କିନ୍ତୁ ସମୟ ସହିତ ତାଙ୍କ ସହିତ ଆମକୁ ଚଳିବାକୁ ପଡେ ଆଉ ଜୀବନର ରାସ୍ତାରେ ଆଗକୁ ବଢ଼ିବାକୁ ପଡେ। ସେମିତି ଯଦି ଆମେ ଦେଖିବା ଆମ ଜୀବନରେ ବହୁତ କିଛି ରହିଛି ଯାହା ଆମକୁ ଭଲ ଲାଗେ, ଆଉ କିଛିଟା ଆମକୁ ଭଲ ଲାଗେ ନାହିଁ, କିନ୍ତୁ ସେ ସବୁକୁ ମିକ୍ସ କରିକି ହିଁ ଆମ ଜୀବନ ଆଗକୁ ବଢ଼ିଥାଏ। ତେଣୁକରି ଜୀବନରେ ଯାହା ବି ହେଉ ନା କାହିଁକି, ଆମେ ଯେମିତି ବି ଯୋଉ ଜିନିଷକୁ ବ୍ୟବହାର କରୁ ନା କାହିଁକି, ସେଟା କେବଳ ଆମ ଉପରେ ହିଁ ଡିପେଣ୍ଡ କରେ ଆମେ କେମିତି ତାକୁ ବ୍ୟବହାର କରିବା, ଆମ ଭଲ ପାଇଁ ନା ଆମ ଖରାପ ପାଇଁ, ତାର ପ୍ରଭାବ ଆମ ଉପରେ ସେତେବେଳେ ସେମିତି ହିଁ ପଡିବ ଯେମିତି ଆମେ ତାକୁ ବ୍ୟବହାର କରିବା। ତେଣୁ ଥ୍ୟାଙ୍କ ୟୁ ସୋ ମଚ୍ ଆପଣମାନେ ଏତେ ମାତ୍ରାରେ କଲ୍ କଲେ ଆଉ ଆପଣଙ୍କର ମତ ସେୟାର କଲେ। ବର୍ତ୍ତମାନ ଆଉ ଗୋଟିଏ ମାନେ ଆଜି ସୋର ଆଜିର ଲାଷ୍ଟ ଗୀତ ଏଇଟା ଆପଣଙ୍କ ପାଇଁ ପ୍ଲେ କରିଦେଉଛି, ଏନ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ବର୍ତ୍ତମାନ ଏବଂ ଆଜିର ଫର୍ଷ୍ଟ ମେସେଜ୍ଟି ମୋ ପାଖରେ ଅଛି। ଜୟ ଜଗନ୍ନାଥ, ଶୁଭ ସକାଳର ଶୁଭ ଅଭିନନ୍ଦନ, ନମସ୍କାର। ଲେଖିଛନ୍ତି ଏଇ ମେସେଜ୍ଟିକୁ ଏସନ୍ତ ମନ୍ତ୍ରୀ ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, କୁଆଁରପାଳ ମାଣିଆ ବନ୍ଧୁ, ସବୁ ଶ୍ରୋତାମାନଙ୍କ ପାଇଁ, ଆଉ ସ୍ପେଶିଆଲି ବାମଦେବ ଭାଇ, ମୁନ୍ନା ଭାଇନା, ବାସନ୍ତୀ ଭଉଣୀ, ଆଉ ସବୁ ଛୋଟ ବନ୍ଧୁମାନଙ୍କ ପାଇଁ ଶୁଣିବା ପାଇଁ ଚାହିଁଛନ୍ତି। ଜବ୍ ହମ୍ ଜବା ହୋଙ୍ଗେ ଫ୍ରମ୍ ଦ ମୁଭି ବେତାବ, ଏଇ ଗୀତଟି ମୁଁ ନିଶ୍ଚୟ ପ୍ଲେ କରିଦେବି। ପରବର୍ତ୍ତୀ ମେସେଜ୍ଟି ଅଛି ସମୀର ଆଉ ସଙ୍ଗୀତା ପଣ୍ଡାଙ୍କର, ତେଲେଙ୍ଗା ପେଣ୍ଠ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ମୋହରା ଚଳଚ୍ଚିତ୍ରରୁ ଏକାଶ କହିଁ ଏସା ହୋତା। ତେବେ ଆପଣଙ୍କ ପାଇଁ ଆପଣଙ୍କ ପସନ୍ଦର ଗୀତ ପ୍ଲେ କରୁଛି, ଏନ୍ଜୟ କରନ୍ତୁ।

ଆଜିର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି କିଶୋର ନଗର କଟକରୁ ବବନ ଚନ୍ଦ୍ର ପାଲ ମମତା ପାଲ ଶୁଣିବା ପାଇଁ ଚାହିଁଛନ୍ତି ଶେଷ ଶ୍ରାବଣରୁ ମେଘ ବରସିଲା ଟୁପୁରୁ ଟୁପୁରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ଆଜିର ପରବର୍ତ୍ତୀ ମେସେଜ୍ଟି ବର୍ତ୍ତମାନ ଅଛି ମୋ ପାଖରେ। ମେସେଜ୍ଟିକୁ ଲେଖୁଛନ୍ତି ରାଜେଶ ରୀତିକା ଆଉ ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ ଡେଡିକେଟ୍ କରିଛନ୍ତି ସବୁ ଲିସନର୍ମାନଙ୍କ ପାଇଁ ସବୁ ଆର୍ଜେ ମାନଙ୍କ ପାଇଁ ଟିପ୍ ଟିପ୍ ବର୍ଷା ଫାନି ଫ୍ରମ୍ ଦ ମୁଭି ମୋହରା ଏହି ଗୀତଟି ପରେ ପରେ ଆପଣମାନେ ଶୁଣିପାରିବେ ଆଉ ଗୋଟେ ଗୀତ ହେଲୋ ହେଲୋ ବ୍ରଦର ଚଳଚ୍ଚିତ୍ରରୁ ତେରି ଚୁନେରିଆ ଯାହାକୁ ଶୁଣିବା ପାଇଁ ମେସେଜ୍ କରିଛନ୍ତି ବିଜୟ କୁମାର ଦାସ ସସ୍ମିତା ଦାସ ମାମୁନି ପୂଜା ସୌରୀ ମହାସିଂପୁର ବାହୁଗ୍ରାମ କଟକରୁ ଏହି ଗୀତ ଆପଣଙ୍କ ପସନ୍ଦର ଆପଣମାନଙ୍କ ପାଇଁ ପ୍ଲେ କରିଛି ଏଞ୍ଜୟ କରନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଏବଂ ମୁଁ ଆପଣଙ୍କ କହିବାର ଅଛି ଆପଣମାନଙ୍କ ସାଥିରେ ଆଜିର ପରବର୍ତ୍ତୀ ମେସେଜ୍ଟି ଆସିଛି ବର୍ତ୍ତମାନ ଗୁଡ୍ ମର୍ଣ୍ଣିଂ ଦି ଲେଖିଛନ୍ତି କାଜଲ କାଦମ୍ବିନୀ ଖୁଣ୍ଟିଆ କରମକୁଳ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ନେଇଜାରି ମେଘ ମତେ ବୀଣାପାଣି ଡେଡିକେଟ୍ କରୁଛନ୍ତି ବୀଣାପାଣି ଭାଉଜ ସସ୍ମିତା ଲଭଲି ଫ୍ରେଣ୍ଡସ୍ ମାନସୀ ପ୍ରଣତୀ ମାମା ସୀମା ସୁନା ଆଉ ତାଙ୍କ ହଜବେଣ୍ଡ ପ୍ରିୟପ୍ରକାଶ ଆଉ ତାଙ୍କ ସ୍ୱିଟ୍ ଡଟର ଖୁସି ଆଉ ସବୁ ଫ୍ରେଣ୍ଡସ୍ ଆଉ ସବୁ ଆର୍ଜି ମାନଙ୍କ ପାଇଁ ଏବଂ ତା ସହିତ ଆଉ ଗୋଟିଏ ମେସେଜ୍ ଆସିଛି ଏଇ ମେସେଜ୍ଟିକୁ ଲେଖୁଛନ୍ତି ରମେଶ ଚନ୍ଦ୍ର ସାହୁ ଅଖୁମା ଭାପୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି ହାତୀ ମେରେ ସାଥୀ ଚଳଚ୍ଚିତ୍ରରୁ ନଫରତ କି ଦୁନିଆ ଛୋଡ଼କର ଏଇ ସୁନ୍ଦର ସୁନ୍ଦର ଗୀତ ଆପଣଙ୍କ ପାଇଁ ପ୍ଲେ କରିଦେଉଛି ଏନ୍ଜୟ କରନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ ଆଜିର ପରବର୍ତ୍ତୀ ମେସେଜ୍ଟି ମୋ ପାଖରେ ଅଛି ବର୍ତ୍ତମାନ ଟୁକୁ ଚିକି ମିକି ଟୁକୁନା ଆଉ କଣ୍ଢେଇ ଏ ସମସ୍ତେ ଶୁଣିବା ପାଇଁ ଚାହିଁଛନ୍ତି ମାଣିଆବନ୍ଧ ସନ୍ତ୍ରାବାଲି ବଡମ୍ବାରୁ ଶୁଣିବା ପାଇଁ ଚାହିଁଛନ୍ତି ଏମାନେ ଆଧୁନିକ ଆଲବମ୍ କଣ୍ଢେଇରୁ ଏଥର ଫଗୁଣେ ବାଜି ବୋଲୋ ବାଜା ମୁଁ ହେବି ରାଜା ତୁ ହେବୁ ରାଣୀ ତେବେ ଏହି ସୁନ୍ଦର ଗୀତଟିକୁ ମୁଁ ନିଶ୍ଚୟ ଆପଣମାନଙ୍କ ପାଇଁ ପ୍ଲେ କରିଦେଉଛି ଆଉ ତା ସହିତ ଆଜି ପାଇଁ ଆପଣଙ୍କ କୟାଲ ଏଇଠି ବିଦାୟ ନେଉଛି ଜୟଦେବ ଆସିଲେଣି ପୁରା ଦିନ ସାରା ଆପଣଙ୍କ ସାଥିରେ ରହିବେ ଏଫ୍ଏମ୍ ରେନ୍ବୋକୁ ଶୁଣୁଥାନ୍ତୁ ଖୁସିରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ରହିଲି ନମସ୍କାର।

ବଲିଉଡ୍ ଯେଉଁଠି ଅନେକ ତାରକାଙ୍କର ମେଳ ଘଟିଛି, ଯେଉଁ ବଲିଉଡ୍ ଅନେକ ସୁନାମଧନ୍ୟ ଅଭିନେତାଙ୍କର କୀର୍ତ୍ତି ଆଉ କୀର୍ତ୍ତିକୁ ଆମ ସମ୍ମୁଖକୁ ଆଣିଛି, ଖାଲି ସେ ଅଭିନେତା

ନୁହନ୍ତି ବନ୍ଧୁ, ବଲିଉଡରେ ମଧ୍ୟ ଅନେକ ଅଭିନେତାଙ୍କର ସନ୍ତାନମାନେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ଆଉ ବାପ ମାଆଙ୍କ ଭଳି ନିଜ ଭିତରେ ଥିବା ପ୍ରତିଭାକୁ ମଧ୍ୟ ଲୋକଲୋଚନକୁ ଆଣିଛନ୍ତି। ସେହି ଷ୍ଟାର ସନ୍ତାନମାନେ କିଏ ସଫଳ ହୋଇଛି, କିଏ ବିଫଳ ହୋଇଛି, ତେବେ ପିତାମାତାଙ୍କ ଭଳି ସେମାନେ ମଧ୍ୟ ଅଭିନୟ ଜଗତରେ ପାଦ ଠାପି ନିଜ ମନର ଆଶାକୁ ପୂରଣ କରିଛନ୍ତି। ସେହିଭଳି ଜଣେ ଷ୍ଟାର ଅଭିନେତାଙ୍କ ସନ୍ତାନ ସମ୍ପର୍କରେ ଆଜି ଆମେ ଚର୍ଚ୍ଚା କରିବା କଳାକାର କାର୍ଯ୍ୟକ୍ରମରେ, ଆଉ ସେହି ଅଭିନେତା ହେଲେ ରାହୁଲ ଖାନ। ପ୍ରସିଦ୍ଧ ବଲିଉଡ ଅଭିନେତା ବିନୋଦ ଖାନାଙ୍କ ପୁଅ ରାହୁଲ ଖାନା। ରାହୁଲ ଅନେକ ସିନେମା ଓ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। ରାହୁଲଙ୍କର ସାନ ଭାଇ ସଞ୍ଜୟ ଖାନା ମଧ୍ୟ ଜଣେ ଭଲ ଅଭିନେତା। ତ ଆଜି ଆମେ ଚର୍ଚ୍ଚା କରିବା ବଲିଉଡ ଅଭିନେତା ରାହୁଲ ଖାନାଙ୍କ ସମ୍ପର୍କରେ।

ରାହୁଲ ଖାନାଙ୍କ ଜନ୍ମ ଗୋଟିଏ କଳାକାର ପରିବାରରେ 20 ଜୁନ୍ 1982 ମସିହାରେ ବମ୍ବେରେ ହୋଇଥିଲା ତାଙ୍କର ଜନ୍ମ। ପିତା ବିଖ୍ୟାତ ଅଭିନେତା ରାଜନେତା ବିନୋଦ ଖାନ୍ନା, ମା ମଡେଲ ଅଭିନେତ୍ରୀ ଗୀତାଞ୍ଜଳି। ସାନ ଭାଇ ଅକ୍ଷୟ ଖାନ୍ନା ମଧ୍ୟ ଜଣେ ସଫଳ ଅଭିନେତା। କ୍ରିକେଟ୍ ଜଗତର ବବି ଭାବେ ପରିଚିତ ଅଜା

ଦିନ ମଧ୍ୟରେ ବମ୍ବେରେ ହୋଇଥିଲା ତାଙ୍କର ଜନ୍ମ। ପିତା ବିଖ୍ୟାତ ଅଭିନେତା ରାଜନେତା ବିନୋଦ ଖାନ୍ନା, ମା ମଡେଲ ଅଭିନେତ୍ରୀ ଗୀତାଞ୍ଜଳି। ସାନ ଭାଇ ଅକ୍ଷୟ ଖାନ୍ନା ମଧ୍ୟ ଜଣେ ସଫଳ ଅଭିନେତା। କ୍ରିକେଟ ଜଗତର ବବି ଭାବେ ପରିଚିତ ଅଜା ଏଫ୍ସି ତାଲିଆର ଖାନ୍ ମଧ୍ୟ ଜଣେ ସଫଳ ରେଡିଓ କ୍ରିକେଟ କମେଣ୍ଟର ଥିଲେ। ଏଭଳି ଜଣେ କଳାକାର ପରିବାରରେ ଜନ୍ମିତ ରାହୁଲଙ୍କ ପିଲାଦିନରୁ ପଡ଼ିଛି କଳାର ପ୍ରଭାବ, ତେଣୁ ଥିଏଟର ଆଉ ଭିଜୁଆଲ ଆର୍ଟରେ ବିଦେଶରେ ନିଜର ଶିକ୍ଷା ଗ୍ରହଣ କରିଛନ୍ତି ରାହୁଲ। ଏହାପରେ କଳା ଜଗତରେ ସେ ପାଦ ଥାପିଥିଲେ।

ସୁଣୁଛନ୍ତି କଳାକାର କାର୍ଯ୍ୟକ୍ରମ ଆମେ ଚର୍ଚ୍ଚା କରୁଛୁ ରାହୁଲ ଖାନ୍ନାଙ୍କ ସମ୍ପର୍କରେ। ରାହୁଲ ଖାନ୍ନାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା 1999 ମସିହାରେ। ସେତେବେଳେ ଦୀପା ମେହେଟା ତାଙ୍କର ଚଳଚ୍ଚିତ୍ର 1947 ଆର୍ଥ ନିର୍ମାଣ କରୁଥିଲେ ଆଉ ଏଥିରେ ପ୍ରଥମ ଭାବେ ସୁଯୋଗ ଦେଇଥିଲେ ରାହୁଲ ଖାନ୍ନାଙ୍କୁ। ଆମିର ଖାନ୍ ଏବଂ ନନ୍ଦିତା ଦାସଙ୍କ ଭଳି ଷ୍ଟାରକାଷ୍ଟଙ୍କ ସହ ଅଭିନୟ ଜୀବନ ଆରମ୍ଭ କରିଥିଲେ ରାହୁଲ। ଏହି ସିନେମାରେ ନିଜର ଦମଦାର ଅଭିନୟ ବି ପ୍ରଦର୍ଶନ କରିଥିଲେ ଆଉ ସେଥିପାଇଁ ତାଙ୍କୁ ଫିଲ୍ମ ଫେୟାର୍ର ବେଷ୍ଟ ମେଲ୍ ଡେବ୍ୟୁ ସମ୍ମାନ ମଧ୍ୟ ମିଳିଥିଲା। ଏହା ପରେ ପରେ ରାହୁଲଙ୍କର ପରବର୍ତ୍ତୀ ସିନେମା ଥିଲା ଦୀପା ମେହେଟାଙ୍କ ବଲିଉଡ୍ ହଲିଉଡ୍, ୱେକ୍ଅପ୍ ସିତ୍, ଲଭ୍ ଆଜକଲ୍। ଏଭଳି ଅନେକ ସିନେମାରେ ଅଭିନୟ କରିଛନ୍ତି ରାହୁଲ ଆଉ ଜଣେ ସଫଳ ଅଭିନେତା ଭାବେ ନିଜର ଫିଲ୍ମ କ୍ୟାରିୟରକୁ ମଧ୍ୟ ଉପସ୍ଥାପିତ କରିପାରିଛନ୍ତି ଦର୍ଶକଙ୍କ ସମ୍ମୁଖରେ।

ତମେ ଚର୍ଚ୍ଚା କରୁଥିଲେ କଳାକାର ରାହୁଲ ଖାନ୍ନାଙ୍କ ସମ୍ପର୍କରେ। ରାହୁଲ ଖାନ୍ନା ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଆଉ ନିଜ ଅଭିନୟ ଦ୍ୱାରା ମଧ୍ୟ ସେ ଦର୍ଶକଙ୍କୁ ଆମୋଦିତ କରିଛନ୍ତି। ରାହୁଲଙ୍କ ଅଭିନୀତ ଅନ୍ୟ ସିନେମା ମଧ୍ୟରେ ରହିଛି ଏଲାନ, ରକିବ, ଦ ଏମ୍ପାୟାର୍ସ କ୍ଲବ, ତାହାନ, ଫାୟାର ଫ୍ଲାଇଜ୍, ଲଷ୍ଟ, ଏଭଳି ଅନେକ ସିନେମା ରହିଛି ଯେଉଁଥିରେ ଭିନ୍ନ ଭିନ୍ନ ଚରିତ୍ରରେ ସେ ଅଭିନୟ କରିଛନ୍ତି। କେବଳ ଚଳଚ୍ଚିତ୍ର ଅଭିନୟ ନୁହେଁ, ଅନେକ ଟିଭି ଧାରାବାହିକରେ ଅଭିନୟ ସହିତ ହୋଷ୍ଟିଂ ମଧ୍ୟ କରିଛନ୍ତି ରାହୁଲ। ଏହା ମଧ୍ୟରେ ଅନେକ ଇଣ୍ଟରନ୍ୟାସନାଲ ଟିଭି ଶୋ ମଧ୍ୟ ରହିଛି। ଅନେକଗୁଡ଼ିଏ ବିଜ୍ଞାପନ ଫିଲ୍ମରେ ମଧ୍ୟ ରାହୁଲ ଦମଦାର ଅଭିନୟ କରିଛନ୍ତି।

ଖାଲି ଅଭିନେତା ବା ହୋଷ୍ଟ ଭାବେ ନୁହେଁ, ଜଣେ ଲେଖକ ଆଉ ପରିବେଶବିତ୍ ଭାବରେ ମଧ୍ୟ ବେଶ ପରିଚିତ ରାହୁଲ ଅନେକ ପରିବେଶ ଓ ପ୍ରାଣୀ ସୁରକ୍ଷା ଜନିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ନିଜର ବ୍ଲଗ୍ ଆଉ ବିଭିନ୍ନ ଖବରକାଗଜରେ ଆର୍ଟିକିଲ୍ ଲେଖି ଆସୁଛନ୍ତି ରାହୁଲ ଖାନ୍ନା। ଜଣେ ସଫଳ ଅଭିନେତା, ଲେଖକ ଏବଂ ପରିବେଶବିତ୍ ଭାବେ ସେ ନିଜକୁ ଦର୍ଶକମାନଙ୍କ ସମ୍ମୁଖରେ ନିଜ ପାଇଁ ଗୋଟିଏ ସୁନ୍ଦର ଚରିତ୍ରରେ ତିଆରି କରିଛନ୍ତି। ରାହୁଲ ଖାନ୍ନାଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଏଫ୍ଏମ୍ ରେନ୍ବୋ ପରିବାର ପକ୍ଷରୁ।

ଏଡିସେସନ୍ ଆଜିର କଳାକାର କାର୍ଯ୍ୟକ୍ରମ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟାମ୍ପ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

କେବେ ସଙ୍ଗୀତ ତ କେବେ ସ୍ୱର, କେବେ କଥା ତ କେବେ ନଥା, ଅନେକ କଥା ଅନେକ ଗୀତ, ଆଉ ଢେର ସାରା ଗପର ପସାର ଧରି ମୁଁ ଆସିଗଲି ଆପଣଙ୍କର ସାଥୀ ବନ୍ଧୁ ଜୟଦେ। ତେଣୁ ବନ୍ଧୁ କୁଆଡେ ଯାଆନ୍ତୁନି, ହୃଦୟକୁ ହୃଦୟ ଲଗାଇ ରୁହନ୍ତୁ ଆମ ସହିତ, ଆଉ ଶୁଣୁଥାନ୍ତୁ କିଛି କଥା କିଛି ଗୀତ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ଫୁଲ ବା ପୁଷ୍ପ ଆକାର ତାର କ୍ଷୁଦ୍ର କଅଁଳ ପାଖୁଡ଼ା ବିଭିନ୍ନ ରଙ୍ଗ ଭିନ୍ନ ଭିନ୍ନ ବାସ୍ନାର ଫୁଲମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି। ବିଭିନ୍ନ ଉଦ୍ଦେଶ୍ୟରେ ଫୁଲମାନେ ବି ବ୍ୟବହୃତ ହୁଅନ୍ତି। ଜନ୍ମଦିନରେ ସଭା ସମିତିରେ ଦେବାଳୟରେ ପକେଟରେ ଶଯ୍ୟାରେ ମୃତ୍ୟୁଶଯ୍ୟାରେ ଏମିତି ବହୁ ସ୍ଥାନରେ ଲୋଡ଼ା ପଡ଼େ ଫୁଲ। ଶାନ୍ତି ଆଉ ସମୃଦ୍ଧି ପାଇଁ ପୁଷ୍ପମାନେ ଈଶ୍ୱରଙ୍କଠାରେ ଅର୍ପିତ। ଆକାଶକୁ ତାରାମାନେ ସଜାଇବା ଭଳି ରଙ୍ଗ ବେରଙ୍ଗର ଫୁଲମାନ ପ୍ରକୃତିରାଣୀକୁ ସଜାଇଥାନ୍ତି। ସୃଷ୍ଟିକର୍ତ୍ତାଙ୍କ ଦ୍ୱାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥକୁ ପ୍ରଥମେ ତାଙ୍କୁ ହିଁ ନିବେଦନ କରାଯାଇଥାଏ। ଏହା ହେଉଛି ଆର୍ଯ୍ୟ ପରମ୍ପରା। ଶାସ୍ତ୍ର ମତରେ ବୃକ୍ଷରେ ଫୁଲମାନେ ଯେଉଁଭଳି ଫୁଟିଥାନ୍ତି ପ୍ରଭୁଙ୍କୁ ସେହିଭଳି ସଜାଇବା ଦରକାର। ଫୁଲ ଓଲଟା ଈଶ୍ୱରଙ୍କୁ ଅର୍ପଣ କଲେ ଫଳ କିଛି ମିଳେନି। ପୁନଶ୍ଚ ପୁଷ୍ପ ଚୟନ ସମୟରେ ଫୁଲ ଗଛଟିକୁ ସମ୍ପୂର୍ଣ୍ଣ ପୁଷ୍ପଶୂନ୍ୟ ନ କରି ପ୍ରକୃତିର ଉପଭୋଗ ପାଇଁ କେତୋଟି ପୁଷ୍ପ ଛାଡ଼ିଦେବା ବି ଆବଶ୍ୟକ। ଏହାଦ୍ୱାରା ଫୁଲଗୁଡ଼ିକ ଧାରଣ କରୁଥିବା ଗଛଟି ସୁନ୍ଦର ଦେଖାଯିବା ସହ ପ୍ରକୃତିରାଣୀ ଅପରୂପ ଶୋଭାରେ ବିମଣ୍ଡିତ ହୋଇଥାଏ। ଏ ତ ଫୁଲର କଥା।

ଫୁଲ ବାସେ ତା ମହକରେ ଚଉଦକ ମହକି ଯାଏ, ତା ରଙ୍ଗ ତାର ବାସ୍ନା ସବୁକିଛି ମୋହି ନୁହେଁ ଆଗନ୍ତୁକକୁ। ସେଥିପାଇଁ ତ ଫୁଲ ମନ ମୋହିନିଏ। ସୌନ୍ଦର୍ଯ୍ୟର ଅନ୍ୟତମ ଉପମା ହେଉଛି ଫୁଲ। ସୌନ୍ଦର୍ଯ୍ୟ ହିଁ ପରମା ପ୍ରକୃତି। ସେଥିପାଇଁ ମାତୃବନ୍ଦନାରେ କୁହାଯାଇଛି, ଓଂ ସୌନ୍ଦର୍ଯ୍ୟମୟୀ ପରମେ, ଓଂ ଆନନ୍ଦମୟୀ ପରମେ, ଓଂ ସତ୍ୟମୟୀ ପରମେ। ଅର୍ଥାତ୍ ସୌନ୍ଦର୍ଯ୍ୟ ହିଁ ଶ୍ରେଷ୍ଠ। ଅନ୍ୟ ଅର୍ଥରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ବ୍ୟକ୍ତିତ୍ୱ ହିଁ ଦୁନିଆକୁ ସୁନ୍ଦର ଦେଖାଯାଏ। ଫୁଲମାନଙ୍କଠାରେ ଏହି ସନ୍ଦେଶ ଆମକୁ ମିଳିଥାଏ। ପୁଷ୍ପଟିଏ ଚୟନ ବେଳେ ଅତି ସତର୍କତାର ସହିତ ତୋଳିବାର ନିୟମ ରହିଛି। ସୂକ୍ଷ୍ମ କୋମଳାଙ୍ଗକୁ ଖିନ୍ଭିନ୍ କରିବା ମନୁଷ୍ୟର କର୍ତ୍ତବ୍ୟ ନୁହେଁ। ଯାହା ବିଭୁପଦରେ ସମର୍ପିତ ହେବ ତାର ଡେମ୍ଫକୁ ବୃଦ୍ଧାଙ୍ଗୁଳି, ମଧ୍ୟମ ଆଙ୍ଗୁଳି ଆଉ ମଧ୍ୟମ ଆଙ୍ଗୁଳିର ପରବର୍ତ୍ତୀ ଆଙ୍ଗୁଳି, ଏହି ତିନି ଆଙ୍ଗୁଳି ସ୍ପର୍ଶରେ ଅତି ଧୀରେ ପୁଷ୍ପ ଚୟନ କରାଯାଏ। ଖୁସି ମନରେ ପୁଷ୍ପ ଚୟନ କଲେ ତାହା ଦେବଯୋଗ୍ୟ ହୋଇଥାଏ। ଅନ୍ୟ ବଗିଚାର ଫୁଲ ଚୋରି କରି ମାଳ ତିଆରି ପୂର୍ବକ ଦେବାଦେବୀଙ୍କୁ ଅର୍ପଣ କଲେ କିଛି ଫଳ ମିଳେ ନାହିଁ।

ଫୁଲକୁ ଆଦର କରାଯାଏ। ହଁ, ଫୁଲକୁ ଆପଣାଇ ନିଆଯାଏ, ଫୁଲକୁ ଆଦର କରାଯାଏ କେବଳ ଲଳିତା ପିନ୍ଧନ୍ତି ବୋଲି। ନିଜ ଗଭାରେ ସଜାଇଥିବା ହେତୁ ଲଳିତାଙ୍କ ବେଶ ସୁନ୍ଦର। ଲଳିତା ଶାସ୍ତ୍ରମରେ କୁହାଯାଇଛି, ଓଂ ଚମ୍ପକା ଶୋକପୂର୍ଣ୍ଣାଗା ସୌର୍ଗନ୍ଧିକ ଲସତ୍କା ଚ ନମଃ। ଚମ୍ପା ଅଶୋକ ପୂର୍ଣ୍ଣାଗ ସୌଗନ୍ଧିକା ଆଦି ପୁଷ୍ପ ଦେବୀ ଲଳିତା ପିନ୍ଧନ୍ତି, ଲଳିତ ସହସ୍ର ନାମରେ କୁହାଯାଇଛି। ଏମିତି ଦେବୀଙ୍କୁ ସବୁ ଫୁଲ ଲାଗିବେ। ଫୁଲ କଥା ଉଲ୍ଲେଖ ନ କରି ସେଭଳି କୌଣସି ସ୍ତୋତ ବା ଶ୍ଳୋକ ନାହିଁ। ଦୁର୍ଗା ସ୍ତୋତ୍ରରେ ଦେବୀ ଦୁର୍ଗାଙ୍କ ଆଖିକୁ ନୀଳୋତ୍ପଳ ବା ନୀଳପଦ୍ମ ସହ ତୁଳନା କରାଯାଇଛି। ଶିବ ପଞ୍ଚକେଶ୍ୱର ସ୍ତୋତ୍ରରେ ମନ୍ଦାର ମୁରବ୍ୟ ବହୁ ପୁଷ୍ପ ସୁପୂଜିତମ ତସ୍ମେକାର ମହିତାମ ନମ ଶିବାୟ ଆଦି ଶଙ୍କରମ ଶିବ ମାନସ ପୂଜାରେ ଜାତି ଚମ୍ପକ ବିଲ୍ୱପୁତ୍ର ରଚିତମ ପୁଷ୍ପ ଉଲ୍ଲେଖ ରହିଛି। ଏହି ଫୁଲଗୁଡ଼ିକ ଶିବଙ୍କୁ ସଜେଇବା ପାଇଁ ଉଦ୍ଦିଷ୍ଟ। ଅଗସ୍ତ୍ୟମୁନି ଫୁଲର ପ୍ରକାରଭେଦ ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି। ଜଗତରେ 38,000 କୋଟି ପ୍ରକାରର ଫୁଲ ରହିଛି। ସେଥିରୁ ଦେବତାମାନେ ତାଙ୍କ ପାଇଁ 20,000 କୋଟି ରଖିଛନ୍ତି, ସିଦ୍ଧମାନେ ତାଙ୍କ ବ୍ୟବହାର ପାଇଁ ରଖିଛନ୍ତି 11,000 କୋଟି, ଅବଶିଷ୍ଟ 5,000 କୋଟି ଔଷଧ୍ୟ ଉଦ୍ଦେଶ୍ୟ ରଖାଯାଇଛି। ଅସୁରମାନେ ସେମାନଙ୍କ ବ୍ୟବହାର ପାଇଁ 1,000 କୋଟି ଲୁଟି ନେଇଛନ୍ତି। ମାନବଗଣ ଅବଶିଷ୍ଟ ମାତ୍ର 1,000 କୋଟି ବିଷୟରେ ସଚେତନ ଅଛନ୍ତି। ତଥାପି ଏତେ ପ୍ରକାରର ଫୁଲ ବିଷୟରେ ମାନବର ପୂର୍ଣ୍ଣ ଜ୍ଞାନ ନାହିଁ। ପୁଷ୍ପମାନଙ୍କ ମଧ୍ୟରେ ପ୍ରାକ୍ ପୁଷ୍ପ ହେଉଛି ପଦ୍ମ। ବୈଜ୍ଞାନିକମାନେ ଏକମତ ଯେ ମୌଳିକ ଭାବରେ ଏହି ଜାତିର ଅନ୍ୟ ପୁଷ୍ପମାନଙ୍କର ଉଦ୍ଭବ। ଅନ୍ୟ ପୁଷ୍ପମାନେ ସୃଷ୍ଟି ହେବାରୁ ସେମାନଙ୍କର ଅଙ୍ଗ ବିଶେଷ ଓ ଆକାର କମିବାରେ ଲାଗିଛି।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫଏମ୍ ରେନ୍ବୋ ଦିଲ୍ ସେ ଦିଲ୍ ତକ୍ କାର୍ଯ୍ୟକ୍ରମ ଚାଲିଛି କିଛି କଥା କିଛି ଗୀତ। ତ ବନ୍ଧୁ ଆମେ ଫୁଲର କଥା କହୁଥିଲେ, ଫୁଲର ବାସ୍ନାରେ ମୋହିତ ଏହି ସାରା ଜଗତ। ଫୁଲ ନିଜର ସୌନ୍ଦର୍ଯ୍ୟ ଆଉ ବାସ୍ନାରେ ମୋହିତ କରିଥାଏ ସମସ୍ତଙ୍କୁ। ଫୁଲ ତ ଅନେକ ଅଛି, ଅନେକ ପ୍ରକାର ଫୁଲ ଏ ବିଶ୍ୱରେ ଫୁଟୁଛି, ଅନେକ ଫୁଲ ଅନେକଙ୍କୁ ଆକୃଷ୍ଟ ବି କରିଥାଏ। ଆଜି ଆମେ କିଛି କଥା କିଛି ଗୀତରେ ଏମିତି କିଛି ଫୁଲର କଥା ଚର୍ଚ୍ଚା କରିବା, ଅଳ୍ପ କିଛି ଫୁଲ ସମ୍ପର୍କରେ ଆମେ ଆଲୋଚନା କରିବା। ସେମିତି ଏକ ଫୁଲ ହେଉଛି ନାଗଲିଙ୍ଗ ପୁଷ୍ପ, ଯାହା ଦକ୍ଷିଣ ଆଫ୍ରିକୀୟ ପ୍ରଜାତିର ଶିବଲିଙ୍ଗ ଉପରେ ନାଗଫଣା ବିସ୍ତାର କଲା ଭଳି ପୁଷ୍ପର ଆକୃତି। ଯଦିଓ ଏହାର ଗୁରୁତ୍ୱ ବିଶ୍ୱଠାରୁ ନଗଣ୍ୟ, ଏହାର ସୂଚକ ହେଉଛି ଯେଉଁମାନେ ଜୈବକ୍ରମେ ଏ ଫୁଲଟି ଖାଇଦିଅନ୍ତି ପ୍ରାୟ ବିଶ୍ୱ ଖାଇଲା ଭଳି ପ୍ରଭାବ ସୃଷ୍ଟି କରେ। ଶ୍ରୀମା ଏହାକୁ ଆଧ୍ୟାତ୍ମିକ ନାମକରଣ କରିଛନ୍ତି, ଯାହାର ନାମ ହେଉଛି ସମୃଦ୍ଧି। ମା କହିଲେ, ନାଗଲିଙ୍ଗ ପୁଷ୍ପ ଯଦି ନ ମିଳିଲା ସେ ଏକା ଫଳପ୍ରାପ୍ତି ପାଇଁ କହିଁକି ବ୍ୟବହାର କରାଯାଇପାରେ। ସେଭଳି ଆଉ ଗୋଟିଏ ଫୁଲ ହେଲା କାଗଜ ଫୁଲ। ନିରାପତ୍ତାର ପ୍ରତୀକ ରୂପେ ବିବେଚନା କରାଯାଏ କାଗଜ ଫୁଲକୁ। ଘର ଚାରିପାଖରେ ଲଗାଇଲେ ଗୃହର ନିରାପତ୍ତା ରକ୍ଷା ହୁଏ। ଭ୍ରମଣ ସମୟରେ ନିଜ ସହିତ ଗୋଛାଇ ଫୁଲ ନେଲେ ଦୁର୍ଘଟଣାର ରକ୍ଷା ମିଳେ ବୋଲି ବିଶ୍ୱାସ ରହିଛି। ଫୁଲ ଖାଲି ସୌନ୍ଦର୍ଯ୍ୟ ପାଇଁ ନୁହେଁ କି ସାଜସଜ୍ଜା ପାଇଁ ନୁହେଁ, ଫୁଲକୁ ବି ଖିଆଯାଇପାରେ। ହଁ, ସେହି ଖିଆଯାଉଥିବା ବା ଖାଦ୍ୟ ରୂପରେ ଫୁଲଟି ହେଲା କଖାରୁ ଫୁଲ। ପରିବା ଗଛର ବା ଲଟାଟିରେ କଖାରୁ ଗଛର ଏହି ଲଟା କଖାରୁ ଗଛର ଫୁଲଟି ମଧ୍ୟ ଖାଦ୍ୟ ରୂପେ ଗ୍ରହଣ କରାଯାଏ। ଦକ୍ଷିଣ ଭାରତୀୟ ପରମ୍ପରାରେ କେତୋଟି କଖାରୁ ଫୁଲ ମଝିରେ ଧାନ ଫୁଲ ରଖି

ଡିସେମ୍ବର ଓ ଜାନୁଆରୀ ମାସରେ ଗୋବର ପିଣ୍ଡୁଳା ଉପରେ ରଖିଥାନ୍ତି। ଗ୍ରାମବାସୀଙ୍କର ବିଶ୍ୱାସ, ସେମାନଙ୍କର ଗୃହ ଗ୍ରାମ କ୍ଷେତର ସମୃଦ୍ଧି ବିରାଜମାନ କରିବ। କଖାରୁ ଫୁଲକୁ ପ୍ରାଚୁର୍ଯ୍ୟ ବୋଲି କୁହାଯାଏ। ବୃହସ୍ପତିଙ୍କର କଖାରୁ ଫୁଲ ଅତ୍ୟନ୍ତ ପ୍ରିୟ, ଆଉ ଏହି କଖାରୁ ଫୁଲକୁ ମଧ୍ୟ ପିଠୁ ଦେଇ କେହି କେହି ବରା କରିଥାନ୍ତି। ଏମିତି ତ ଫୁଲର ଅନେକ ରୂପ, ଅନେକ ଗୁଣ, ଅନେକ ବାସ୍ନା। ଚର୍ଚ୍ଚା କରିବା ସେସବୁରୁ କିଛି କିଛି, ଆଉ ଶୁଣୁଥିବା କିଛି ମିଠା ଗୀତ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍। ଶୁଣୁଥାନ୍ତୁ କିଛି କଥା କିଛି ଗୀତ।

ଫୁଲ ଅନେକ ଗୁଣର, ଅନେକ ରୂପର, ଅନେକ ରଙ୍ଗର ଫୁଲ ଭିତରେ ଅନେକ ନାଁ ରହିଛି, ଅନେକ ପ୍ରଜାତି ରହିଛି। ସେମିତି ଏକ ଫୁଲ ହେଲା ପାରିଜାତ, ଯାହାକୁ କୁହାଯାଏ ବ୍ରହ୍ମ ଦର୍ଶନର ପୁଷ୍ପ। ବ୍ରହ୍ମମୁହୂର୍ତ୍ତରେ ଫୁଟେ। ଏହା ଅସାଧାରଣ ଯୋଗଶକ୍ତି ପ୍ରଦାନ କରେ। ମାନବ ସମାଜର କଲ୍ୟାଣ ପାଇଁ କୃଷ୍ଣ ଏ ପୁଷ୍ପକୁ ମର୍ତ୍ତ୍ୟକୁ ଆଣିଥିଲେ ବୋଲି କୁହାଯାଏ। ପ୍ରତ୍ୟେକ ଦେଶର ଧର୍ମ ଆରାଧନା ସହିତ ଫୁଲ ଜଡ଼ିତ। ପୃଥିବୀ ସାରା ଲୋକଙ୍କୁ ଫୁଲ ପ୍ରେମ ଓ ସ୍ମରଣର ପ୍ରତୀକ ଭାବେ ଜଣା। ଗୋଟିଏ ପୁଷ୍ପ ପ୍ରକୃତିର ସମସ୍ତ ଉପାଦାନ ବାୟୁ, ଜଳ, ଅଗ୍ନି, ମୃତ୍ତିକା ଇଥର ଧାରଣ କରିଥାଏ। ଏ ବିରାଟ ସତ୍ୟ କବି ଲର୍ଡ ଟେନସନ୍ଙ୍କ ପଂକ୍ତିରେ ରହିଛି। ତାଙ୍କ ପରିକଳ୍ପନାରେ ସେ ଛୋଟ ଫୁଲଟିକୁ ସମ୍ବୋଧନ କରିବା ଢଙ୍ଗରେ କହିଛନ୍ତି, ଯଦି ମୁଁ ବୁଝନ୍ତି ତୁମେ ମୂଳ ଓ ସର୍ବେସର୍ବା, ତାହେଲେ ମୁଁ ଜାଣିପାରନ୍ତି ମନୁଷ୍ୟ ଓ ଭଗବାନ କ'ଣ।

କିନ୍ତୁ ଫୁଲ ତ ଅନେକ ଅଛି, ଅନେକ ଫୁଲ ନିଜର ସୌନ୍ଦର୍ଯ୍ୟ, ନିଜର ଗୁଣ, ନିଜର ରଙ୍ଗ ପାଇଁ ବିମୋହିତ କରନ୍ତି। ଏମିତି ଏକ ପୁଷ୍ପଟିଏ ହେଲା ପଦ୍ମ, ଦେବତାମାନଙ୍କର ପୁଷ୍ପ ପଦ୍ମ। ତେଣୁ ପଦ୍ମ ଫୁଲକୁ ପଦ୍ମ ଅବତାର କୁହାଯାଏ। ସେ ଲାଲ କମଳ ବା ସଫେଦ କମଳ ହେଉ, ସବୁକିଛି ଦିବ୍ୟ ଚେତନାର ପ୍ରତୀକ। ପଙ୍କୁଆ ବା କାଦୁଆ ପୋଖରୀରେ ପଦ୍ମ ଜାତ ହୋଇ ଐତିହ୍ୟ ସ୍ଥାନକୁ ଯାଇଛି ପଦ୍ମ। ଆମ ଚତୁଃପାର୍ଶ୍ୱର ଦୁନିଆ କର୍ଦ୍ଦମାକ୍ତ ଅପରିଚ୍ଛନ୍ନ। ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ। ପଦ୍ମ ହେଉଛି ଏହାର ଏକ ଉଦାହରଣ। ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ। ଲାଲ କମଳ ପାର୍ଥିବ ସମ୍ପଦ ଦିଏ, ଶ୍ୱେତପଦ୍ମ ଯଥେଚ୍ଛା ଜ୍ଞାନ ଆଉ ଭକ୍ତି ଦିଏ, ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ। ପଦ୍ମବନ ନିବାସିନୀ ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି କରାଯାଏ। ପଦ୍ମାଳୟା ପଦ୍ମକରଂ ପଦ୍ମପତ୍ର ନିଭିକ୍ଷଣଂ ବନ୍ଦେ ପଦ୍ମମୁଖୀ ପ୍ରିୟାମହମ୍।

ଫୁଲ ଫୁଲ ଭିତରେ ଅନ୍ୟ ନାମ ହେଉଛି ଗୋଲାପ। ଗୋଲାପକୁ ପୁଷ୍ପ ଜଗତରେ ଚମତ୍କାରର ଆଖ୍ୟା ଦିଆଯାଇଛି। ବିଭିନ୍ନ ପ୍ରକାର ଗୋଲାପ ଅଛି। ମାନବିକ ପ୍ରେମ ପ୍ରକାଶର ପୁଷ୍ପ ହେଉଛି ଗୋଲାପ। ଅଗସ୍ତ୍ୟ ମୁନି କହିଛନ୍ତି, ଗୋଟିକିଆ ଗୋଲାପ ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ, ଏହା କଳହ ଆଉ ଶତ୍ରୁତା ସୃଷ୍ଟି କରେ। ଗୋଟିକରୁ ଅଧିକ ଗୋଲାପ ପିନ୍ଧାଯାଇପାରେ। ହଳଦିଆ ଗୋଲାପ ଶକ୍ତିଶାଳୀ, ଏହା ପିନ୍ଧିଲେ ପ୍ରତି କାର୍ଯ୍ୟରେ ସଫଳତା ଆସେ। ଲାଲ ଗୋଲାପ ନଅ ଗୋଟି ଏକତ୍ର କରି ଧନୁ ଆକାରରେ ମୁଣ୍ଡରେ ବାନ୍ଧିଲେ ପରିବାର ଭିତରେ ଭଲ ପାଇବା ସୃଷ୍ଟି ହୋଇଥାଏ, ପିଲାମାନଙ୍କୁ ସଠିକ୍ ମାର୍ଗରେ ନେଇଥାଏ। ଶ୍ରୀ ଅରବିନ୍ଦଙ୍କ ଭାଷାରେ ଗୋଲାପ ବହୁ ପାଖୁଡ଼ା ମେଲିବା ଭଳି ଯଶକୁ ବହୁଗୁଣିତ କରି ବ୍ୟକ୍ତିତ୍ୱର ପ୍ରସ୍ଫୁଟିତ କରିବା ପାଇଁ ମନୁଷ୍ୟ ସମାଜକୁ ପ୍ରେରଣା ଦେଇଥାଏ।

ବନ୍ଧୁ, ଫୁଲ କଥା ହଉ ହଉ, ଫୁଲର ବାସ୍ନା, ଫୁଲର ରଙ୍ଗ ଆମକୁ ତ ମୋହି ନେଇଗଲାଣି। ତ ଏଇଠି ଶେଷ କରିବା ଫୁଲର ଏଇ ମୋହିତମୟ ଫୁଲମୟ କାର୍ଯ୍ୟକ୍ରମକୁ। ତେବେ ତା ପୂର୍ବରୁ ଆପଣ କହି ରଖୁଛୁ, ଆଜି ଚର୍ଚ୍ଚାରେ ଆଜିର ବିଷୟବସ୍ତୁ ରହିଛି ନୂଆ ସ୍କୁଲ, ନୂଆ ଶ୍ରେଣୀ, ନୂଆ ଅନୁଭୂତି। ଏହାକୁ ନେଇ ଆପଣଙ୍କର ମତାମତ, ଚିନ୍ତା ଚେତନା ଆମ ସହିତ ସେୟାର କରିବେ। ଆମେ କାର୍ଯ୍ୟକ୍ରମ ପ୍ରଚାର କରିବୁ ଗୋଟାଏ ବାଜି 10 ମିନିଟ୍ରୁ ଗୋଟାଏ ବାଜି 50 ମିନିଟ୍ ପର୍ଯ୍ୟନ୍ତ। ମନେ ରଖନ୍ତୁ, ଆଜି ଚର୍ଚ୍ଚାର ଆଜିର ବିଷୟବସ୍ତୁ ନୂଆ ସ୍କୁଲ, ନୂଆ ଶ୍ରେଣୀ, ନୂଆ ଅନୁଭୂତି। ବନ୍ଧୁ, ଫୁଲ କେବଳ ପୂଜା ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ। ଫୁଲ ତାର ସୌନ୍ଦର୍ଯ୍ୟରେ ଯେମିତି ମନ ମୁହେ, ତାର ବାସ୍ନାରେ ଯେମିତି ମୋହିତ କରେ, ତାର ରୂପ ଓ ଗୁଣରେ ମଧ୍ୟ ସେମିତି ଉପକାରୀ କରିଥାଏ। ସେଥିପାଇଁ ଫୁଲ ଅନେକ ଔଷଧୀୟ ଗୁଣ ଭରି ରହିଛି ଫୁଲରେ। ତେଣୁ ଫୁଲ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ବେଶ ଫାଇଦାବନ। ତେଣୁ ଫୁଲକୁ ଭଲ ପାଆନ୍ତୁ, ଫୁଲ ଭଳି ନିଜକୁ ସଜାନ୍ତୁ, ନିଜ ଗୁଣକୁ, ନିଜ ରୂପକୁ, ନିଜ ରଙ୍ଗକୁ ମଧ୍ୟ ଫୁଲମୟ କରିଦିଅନ୍ତୁ। ଆଜିର କିଛି କଥା କିଛି ଗୀତରୁ ଏତିକି କାମନା, ଆପଣ ଫୁଲମୟ ହୋଇଯାଆନ୍ତୁ।

ଏଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତର କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ପୁଣିଥରେ ଆସିଗଲେ ବନ୍ଧୁ, ଏଥର ଜୟଦେବ ସହିତ ମ୍ୟୁଜିକାଲ ଡେକୁ ଏନ୍ଜୟ କରିବାକୁ ରହିଛି ଢେର ସାରା ଗପସପ୍। ଗପସପ୍ ମାନେ ଆପଣଙ୍କ ସହିତ ଚର୍ଚ୍ଚା କରିବା କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ହଁ ବନ୍ଧୁ, ଆପଣଙ୍କ ମନର କଥା, ଆପଣଙ୍କ ମନର ଭାବନା, ଆପଣଙ୍କ ଚିନ୍ତା ଚେତନା ଆମ ସହିତ ଆପଣ ସେୟାର କରିବେ ଗୋଟିଏ SMS ମାଧ୍ୟମରେ। ଆଜି ଚର୍ଚ୍ଚାରେ ସେସବୁକୁ ନେଇ ଆମେ କରିବା ଚର୍ଚ୍ଚା। ତ ଆଜିର ବିଷୟବସ୍ତୁ ବା ଆଜିର ଟପିକ୍ ଆପଣଙ୍କ ପାଇଁ ରହିଛି ନୂଆ ସ୍କୁଲ, ନୂଆ ଶ୍ରେଣୀ, ନୂଆ ଅନୁଭୂତି। ଏହାକୁ ନେଇ କଣ ରହିଛି ଆପଣଙ୍କର ମତ, ମତାନ୍ତର, ଚିନ୍ତା ଚେତନା ସେୟାର କରନ୍ତୁ ଆମ ସହିତ ଗୋଟିଏ SMS ମାଧ୍ୟମରେ। SMS କରିବା ପାଇଁ ଆପଣଙ୍କ ମୋବାଇଲରେ ଟାଇପ୍ କରନ୍ତୁ FMRC, ସ୍ପେସ୍ ଦିଅନ୍ତୁ, ନିଜ ନାଁ ଲେଖନ୍ତୁ, ଠିକଣା ଲେଖନ୍ତୁ, ଆପଣଙ୍କର ମତ ଲେଖି ଆମ ନିକଟକୁ ପଠାଇ ଦିଅନ୍ତୁ। ଆପଣ ମଧ୍ୟ ଆମର ହ୍ୱାଟ୍ସଆପ୍ ନମ୍ବରରେ ଆପଣଙ୍କର ମେସେଜ୍ କରିପାରିବେ। ଆମର SMS କରିବାର ନମ୍ବରଟି ହେଉଛି 09495963210 ଆଉ ହ୍ୱାଟ୍ସଆପ୍ କରିବାର ନମ୍ବରଟି ହେଉଛି 8895254200। ମନେ ରଖନ୍ତୁ ଆମର ଦୁଇଟି ନମ୍ବର, ଗୋଟିଏ ହେଉଛି SMS ନମ୍ବର ଯାହା ହେଉଛି 09495963210 ଆଉ ଗୋଟିଏ ହେଉଛି ହ୍ୱାଟ୍ସଆପ୍ ନମ୍ବର ଯାହାର ନମ୍ବର ହେଉଛି 8895254200। ଏ ଦୁଇଟି ନମ୍ବରରେ ଆପଣ ଆପଣଙ୍କର ମତ, ମତାନ୍ତର, ଚିନ୍ତା ଚେତନା, ଭାବ, ଭାବନା ଆମ ସହିତ ସେୟାର କରି ଆଜି ଚର୍ଚ୍ଚାରେ ଭାଗ ନେଇପାରିବେ। କାର୍ଯ୍ୟକ୍ରମ ଆପଣଙ୍କର, ଆପଣଙ୍କର ଅଂଶୀଦାରିତା, ସହଭାଗିତା ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବ। ତେଣୁ ବନ୍ଧୁ, ଆପଣଙ୍କ ମନର କଥାକୁ ଆମ ସହିତ ସେୟାର କରନ୍ତୁ ନା, ଆଜି ଚର୍ଚ୍ଚାରେ ଆମେ କରିବା ଚର୍ଚ୍ଚା। ହଁ, ଆଉ ଥରେ କହି ରଖୁଛି ଆଜିର ଟପିକ୍, ଆଜିର ଟପିକ୍ ନୂଆ ସ୍କୁଲ, ନୂଆ ଶ୍ରେଣୀ ଆଉ ନୂଆ ଅନୁଭୂତି। କଣ ରହିଛି ଆପଣଙ୍କର, କଣ ରହିଛି ପିଲାମାନଙ୍କର, ସେ ସମ୍ପର୍କରେ ଦିଅନ୍ତୁ ଆପଣଙ୍କର ମତାମତ। ଆଉ ଶୁଣୁଥାନ୍ତୁ ମିଠା ମିଠା ଗୀତ, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

ବନ୍ଧୁ ଖୋଲି ଯାଇଛି ସ୍କୁଲ, ଆଉ କିଛି ଖୋଲିବା ପାଇଁ ପ୍ରସ୍ତୁତ ହେଉଛି। ନୂଆ ସ୍କୁଲ ପୁଣି ନୂଆ ଶ୍ରେଣୀ, ମାନେ ନୂଆକରି ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଣୀରେ ପଢ଼ିବେ ପିଲା। କେହି କେହି ନିଜର ପୁରୁଣା ସ୍କୁଲ ଛାଡ଼ି ନୂଆ ଗୋଟିଏ ସ୍କୁଲକୁ ଆସିବେ। ପୁରୁଣା ସାଙ୍ଗ, ପୁରୁଣା ସ୍କୁଲ, ପୁରୁଣା ଶ୍ରେଣୀ କକ୍ଷ, ସବୁ ବେଳେବେଳେ ନୂଆ ସ୍କୁଲରେ ମନେ ପଡ଼ିବ ସେମାନଙ୍କର। ତ ସେଇଭଳି ସ୍ମୃତି ଆଉ ଅନୁଭୂତିକୁ ନେଇ ଆଜିର ଟପିକ୍, ନୂଆ ସ୍କୁଲ, ନୂଆ ଶ୍ରେଣୀ, ନୂଆ ଅନୁଭୂତି। କେମିତି ଥିଲା ଆପଣଙ୍କର, କେମିତି ରହିବ ନୂଆ ପିଲାଙ୍କର, ତ କୁହନ୍ତୁ ଆମକୁ ଗୋଟିଏ SMS ମାଧ୍ୟମରେ। SMS କରନ୍ତୁ ଆମ ନମ୍ବର 09495963210 କୁ। FMRC ଲେଖନ୍ତୁ, ଟାଇପ୍ କରନ୍ତୁ FMRC ସ୍ପେସ୍ ଦିଅନ୍ତୁ, ନିଜ ନାଁ ଲେଖନ୍ତୁ, ଠିକଣା ଲେଖନ୍ତୁ, ଆପଣଙ୍କର ମତାମତ ଲେଖି ଆମମାନଙ୍କୁ ପଠାଇ ଦିଅନ୍ତୁ। ଆପଣ ମଧ୍ୟ ଆମକୁ ହ୍ୱାଟ୍ସଆପ୍ରେ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ତ ଜଣାନ୍ତୁ ଏଇ ନୂଆ ସ୍କୁଲର ନୂଆ ଅନୁଭୂତି, ନୂଆ ଶ୍ରେଣୀ, ନୂଆ ଶିକ୍ଷକ, ନୂଆ ସାଙ୍ଗ, ସବୁ ନୂଆ ଭିତରେ ଆପଣ କେତେ ନୂଆ ରହିଲେ, ନା ପୁରୁଣା ହେଇଗଲେ, ନା ସେ ପୁରୁଣା ଦିନର ସ୍ମୃତିକୁ ମନେ ପକାଉଛନ୍ତି ନୂଆ ସ୍କୁଲରେ। ଫଟାଫଟ ଆପଣଙ୍କର ମେସେଜ ଦିଅନ୍ତୁ, ଶୁଣୁ ତାନୁ ମିଠା ମିଠା ଗୀତ, ଟ୍ୟୁନ୍ କରିଥାନୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

पुरुणा सांग मानक साथीरे थिले पुरुणा शिक्षक मानक साथीरे थिले अनेक दिन धरी से स्कूल रे रही गला परे आमे जतले अचानक हमरो श्रेणी के गल्ले पदोन्नति पाइले नुवा स्कूल को गल्ले से जो आमे जो स्कूल पढुथले जदि से स्कूल रे उच्च श्रेणी नाही तले आउ गुटे स्कूल को जिबा को पडिबो तो सेठी जतले आमे पहुंच जिबा सेठी हमरो जो पुरुणा सांग मानक खोजले हुए तो समस्त मिलि न पारंती केहि को हुए तो थाई पारंती किंतु समस्त मिलंतनी सेठी सब नुवा ସାଙ୍ଗ ମିଳନ୍ତି ନୂଆ ସାଙ୍ଗ ସହିତ ନୂଆ ଶିକ୍ଷକ ମିଳନ୍ତି ଆମେ ଯେଉଁ ଶିକ୍ଷକଙ୍କୁ ପୂର୍ବ ଶ୍ରେଣୀରେ ଆମକୁ ପଢ଼ାଉଥିଲେ ବା ଆମ ସହିତ ଅତି ସହଜ ହେଇଯାଉଥିଲେ ଆମର ପ୍ରତ୍ୟେକ କଥାକୁ ଆନ୍ତରିକତା ସହିତ ବୁଝୁଥିଲେ ଏ ଯେଉଁ ନୂଆ ଶ୍ରେଣୀରେ କିମ୍ବା ନୂଆ ସ୍କୁଲରେ ସେହିଭଳି ଶିକ୍ଷକ ଅଛନ୍ତି ନା ନାହିଁ ଏମିତି ଗୋଟା ଦ୍ୱନ୍ଦ ଆମ ମନ ଭିତରେ ଆପେ ଆପେ ପଶିଯାଏ କିଛି ଦିନ ପରେ ହୁଏତ ଆମେ ଜାଣିପାରିବା ସେ ଶିକ୍ଷକ ପୁରୁଣା ସ୍କୁଲର ଶିକ୍ଷକ ଆଉ ନୂଆ ସ୍କୁଲ ଶିକ୍ଷକ ଭିତରେ ତଫାତ୍ କ'ଣ ଆଉ ସାମଞ୍ଜସ୍ୟ କ'ଣ କିନ୍ତୁ ପ୍ରଥମେ ପ୍ରଥମେ ଗୋଟେ ଭୟ ରହେ ଗୋଟେ ଦ୍ୱନ୍ଦ୍ୱ ରହେ ତ ସାଙ୍ଗ ଯେଉଁ ସାଙ୍ଗମାନଙ୍କୁ ଭେଟିଥାଉ ସେମାନଙ୍କ ସହ ମିଶିବା ଟିକେ ସହଜ ହୋଇନଥାଏ ପ୍ରଥମେ ପ୍ରଥମେ କିଛି ଦିନ ଗଲେ ସାଙ୍ଗମାନେ ପୁଣି ଦେହସୁଆ ହୋଇଯାଆନ୍ତି ପୁରୁଣା ସାଙ୍ଗ ପାଲଟିଯାନ୍ତି ତ ଏମିତି ଅନେକ ପ୍ରଶ୍ନ ଅନେକ କଥାକୁ ନେଇ ନୂଆ ଶ୍ରେଣୀରେ ଆମେ ଯୋଗ ଦେଇଛୁ ନୂଆ ସ୍କୁଲରେ ଯୋଗ ଦେଇଛୁ ଗୋଟେ ନୂଆ ଅନୁଭୂତି ନୂଆ ରୋମାଞ୍ଚକର ଭିତରେ ଯୋଗ ଦେଇଛୁ ତ ବନ୍ଧୁ କୁହନ୍ତୁ ନା ଆପଣଙ୍କର ଅନୁଭୂତି କେମିତି ଥିଲା ଆପଣ କେମିତି ଭାବେ ଏସବୁକୁ ଖାପ ଖୁଆଇଥିଲେ ଆମକୁ ସେୟାର କରନ୍ତୁ ଆପଣଙ୍କର ମତ ଶୁଣୁଥାନ୍ତୁ ମିଠା ମିଠା ଗୀତ

ବନ୍ଧୁ ମେସେଜ ଆସିଗଲାଣି ରାଜେନ୍ଦ୍ର ନନା ନୂଆ ଗାଁରୁ କଟକରୁ ପଠାଇ ଦେଇଛନ୍ତି। ତ ପୁରୁଣା ଦିନର ଅନୁଭୂତି ସବୁବେଳେ ମନେ ପଡ଼େ ନୂଆ ସ୍କୁଲରେ, ଯେତେ ନୂଆ ନୂଆ ଆଗକୁ ଗଲେ ମଧ୍ୟ ପୁରୁଣା କଥାକୁ କେବେ ଭୁଲି ହୁଏ ନା, କାରଣ ପୁରୁଣାର ସ୍ମୃତି ସବୁବେଳେ ତାଜା ରହେ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମେସେଜ ପାଇଁ। ତ ଆଉ ଯେଉଁମାନେ ମେସେଜ କରିନାହାନ୍ତି ତୁରନ୍ତ ପଠାଇ ଦିଅନ୍ତୁ ଆମ ନିକଟକୁ। ଆମର ପାଖରେ ଆଉ ଗୋଟିଏ ମେସେଜ ପହଞ୍ଚି, ମାନସ ରଞ୍ଜନ ଦାସ ସାଲେପୁର କଟକରୁ ଦେଇଛନ୍ତି। ପୁରୁଣା ଦିନର ସ୍ମୃତି ସବୁବେଳେ ନୂଆ ସ୍କୁଲରେ ମନେ ପଡ଼େ, ନୂଆ ସ୍କୁଲ ନୂଆ ପାଠ୍ୟକ୍ରମ ସବୁବେଳେ ଆମକୁ ଗୋଟିଏ ଭୟ ଭିତରେ ରଖିଥାଏ, କିନ୍ତୁ ଧୀରେ ଧୀରେ ସେ ନୂଆକୁ ଆଦରି ନେଲେ ସେ ପୁରୁଣା ଭଳି ପୁଣି ଆମର ନିଜର ହୋଇଯାଏ। ତ ପ୍ରଥମେ ଯେତେବେଳେ ନୂଆ ସ୍କୁଲରେ ଆମେ ପାଦ ଦେଉ ନିଶ୍ଚିନ୍ତ ଭାବେ ତାହା ଆମକୁ ଟିକେ ଭୟ ଆଉ ସନ୍ଦେହ ଭିତରେ ରଖିଥାଏ, ଯାହା ଧୀରେ ଧୀରେ ଦୂର ହୋଇଥାଏ। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଏହି ସୁନ୍ଦର ମେସେଜ ପାଇଁ। ହଁ ବନ୍ଧୁ, ନୂଆ ସ୍କୁଲ ଆଉ ନୂଆ ଶ୍ରେଣୀ ଜୀବନର ଗୋଟେ ରୋମାଞ୍ଚକର ଅଧ୍ୟାୟ। ନୂଆ ବନ୍ଧୁ, ନୂଆ ପାଠ୍ୟକ୍ରମ, ନୂଆ ଶିକ୍ଷକ ସହ ଖାପ ଖୁଆଇବା ପ୍ରଥମେ ଟିକେ କଷ୍ଟ ଲାଗିଥାଏ, କିନ୍ତୁ ଏହା ଜୀବନକୁ ଅନେକ ନୂଆ ଶିକ୍ଷା ଓ ଅନୁଭୂତି ଦେଇଥାଏ। ପୁରୁଣା କଥା ମନେ ପଡ଼ିଲେ ମଧ୍ୟ ନୂଆ ସହ ଖାପ ଖୁଆଇବାକୁ କିଛିଦିନ ଲାଗିଥାଏ, ହେଲେ ପରେ ସବୁ ପୂର୍ବବର୍ତ୍ତ ହୋଇଯାଏ। ଏହି ନୂଆ ଯାତ୍ରାକୁ ସହଜ ସ୍ମରଣୀୟ କରିବାକୁ ହେଲେ ଆମକୁ ଟିକେ ନିଜକୁ ସଂଯତ ରଖିବାକୁ ପଡ଼ିବ, ନିଜ ହାବଭାବରେ ପରିବର୍ତ୍ତନ ଆଣିବାକୁ ପଡ଼ିବ, ନିଜକୁ ସକାରାତ୍ମକ ଆଭିମୁଖ୍ୟ ରଖି ନୂତନ ପରିବେଶକୁ ସ୍ୱାଗତ କରିବାକୁ ପଡ଼ିବ। ନୂଆ ସ୍କୁଲରେ ନୂଆ ସାଙ୍ଗମାନଙ୍କ ସହିତ କଥା ହେବାକୁ କେବେ ବି ପଛନ୍ତୁ ନାହିଁ, ଏହା ଆପଣଙ୍କୁ ନୂଆ ସ୍କୁଲରେ ଏକ ସ୍ୱତନ୍ତ୍ର ପରିଚୟ ଦେବ। ଆଉ ଯଦି ସ୍କୁଲ ସମାନ ତେବେ ନୂଆ ଶ୍ରେଣୀରେ ପୁରୁଣା ସାଙ୍ଗ ତ ମିଳିଯିବେ, ତେବେ ଯେଉଁ ନୂଆ ସାଙ୍ଗମାନେ ଆସିବେ ସେମାନଙ୍କ ସହ ମିଶିବାକୁ ଚେଷ୍ଟା କରନ୍ତୁ, ଦେଖିବେ ସବୁ ସହଜ ଆଉ ସରଳ ହୋଇଯିବ।

ପରବର୍ତ୍ତୀ ମେସେଜଟି ଆସିଛି, ଦେଇଛନ୍ତି ଆଭାସ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଜୟଦେବ ଭାଇ ଗୁଡ୍ ଆଫ୍ଟରନୁନ୍, ନମସ୍କାର। ଜୟ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଜୟଦେବ ଭାଇ, ଆମେ ରଜ ଛୁଟିରେ ପୁନେ ଆମ ଘରକୁ ଯାଇଥିଲୁ। ପୁନେରେ ଓଡ଼ିଆ ଭାଇମାନଙ୍କ ସାଙ୍ଗରେ ରଜ ପର୍ବ ପାଳନ କଲୁ। ଆପଣ ଓଡ଼ିଶାରେ କେମିତି ରଜ ପାଳିଲେ ଭାଇ? ଆମ ବେଳେ ଯେତେବେଳେ 8 କ୍ଲାସରେ ନାମ ଲେଖା ହେଲା, ସେଇ ଟାଇମରେ ଆମେ ନୂଆ ନୂଆ ସାଙ୍ଗମାନଙ୍କ ସହ ଟିକେ ଟିକେ କଥାବାର୍ତ୍ତା ଆରମ୍ଭରୁ ପରିଚୟ ହେଲା ଓ ଟିକେ ଟିକେ ବି ଡର ଲାଗୁଥିଲା, କାଳେ ସେ ପିଲା ଖରାପ ଭାବିବ। ଏହାପରେ ନୂଆ ପିଲା ନୂଆ ସାର୍ଙ୍କ ସହ କଥାବାର୍ତ୍ତା ଟିକେ ଅଡ଼ୁଆ ଲାଗିଲା ଓ ନୂଆ ପାଠପଢ଼ା ମଧ୍ୟ ଏସବୁ ଟିକେ ଟିକେ ଅଡ଼ୁଆ ଲାଗିଲା। କିଛି ଦିନ ପରେ ମିଳାମିଶା ହେଇଯିବା ହେଇଗଲା ପରେ ସବୁ ଠିକ ହେଇଯାଏ। ବହୁତ ସୁନ୍ଦର କଥା, ଆପଣଙ୍କ ସୁନ୍ଦର ମେସେଜ ପାଇଁ ବହୁତ ବହୁତ ଧନ୍ୟବାଦ। ହଁ ବନ୍ଧୁ, ନୂଆ ଶ୍ରେଣୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାହା ହେଉଛି ତାହା ହେଉଛି ପାଠ୍ୟକ୍ରମ। ତାହା ସହ ପାଠ୍ୟକ୍ରମ ଯଦି ପରିବର୍ତ୍ତନ ହୋଇଯାଇଛି ତାହା ତ ଆହୁରି ଜଟିଳ କରିବ। ତେଣୁ ପ୍ରଥମେ ଶ୍ରେଣୀର ଶିକ୍ଷକ ପଢ଼ାଇବା ବେଳେ କିମ୍ବା ନୂଆ ବିଷୟ ପଢ଼ିବା ସମୟରେ ଧ୍ୟାନ ଦିଅନ୍ତୁ। ଯଦି କୌଣସି ବିଷୟ ବୁଝିବାରେ ଅସୁବିଧା ହୁଏ ତେବେ ବିନା ସଙ୍କୋଚରେ ଶିକ୍ଷକଙ୍କୁ ପଚାରି ବୁଝି ନିଅନ୍ତୁ। ନୂଆ ଶ୍ରେଣୀର ଶୃଙ୍ଖଳା ଆଉ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ ଦିଅନ୍ତୁ। ସ୍କୁଲର ନିୟମାବଳୀକୁ ଠିକ୍ ଭାବେ ପାଳନ କରନ୍ତୁ। ପ୍ରତ୍ୟେକ ଦିନ ନିଜର ପାଠପଢ଼ା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସଠିକ୍ ସମୟ ସାରଣୀ ବା ରୁଟିନ୍ ପ୍ରସ୍ତୁତ କରନ୍ତୁ। ଯେହେତୁ ନୂଆ ଶ୍ରେଣୀ ବା ନୂଆ ସ୍କୁଲକୁ ଆପଣ ଯାଉଛନ୍ତି ତେବେ ନୂଆ ଶିକ୍ଷକଙ୍କୁ ପାଇବେ, ତେଣୁ ଶିକ୍ଷକଙ୍କ ସହିତ ସହଜ ହୁଅନ୍ତୁ, ତାଙ୍କ ସହିତ ଅଧିକ ମିଶନ୍ତୁ, ତାଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ। ଦେଖିବେ ସବୁକିଛି ପୁରୁଣା ଶ୍ରେଣୀ ଭଳି ସହଜ ହୋଇଯିବ।

ହଁ ବନ୍ଧୁ, ସବୁବେଳେ ପୁରୁଣା ସ୍କୁଲ ସହିତ ଯେଉଁ ସମ୍ପର୍କ, ଯେଉଁ ଆତ୍ମୀୟତା ବଢ଼ିଯାଇଥାଏ, ତାକୁ ଛାଡ଼ିଯିବା ନିଶ୍ଚିନ୍ତ ଭାବେ ମନ କଷ୍ଟ ହୁଏ। ନୂଆ ସ୍କୁଲରେ ସେସବୁକୁ ମନ ଖୋଜୁଥାଏ। ସେସବୁ ତ ମିଳେ, କାରଣ ନୂଆ ସ୍କୁଲରେ ନୂଆ ଶ୍ରେଣୀରେ ବି ପୁରୁଣା ସାଙ୍ଗମାନେ ଥାଆନ୍ତି, ଆଉ ନୂଆ ସାଙ୍ଗମାନେ ବି ଅଳ୍ପ ଦିନ ମଧ୍ୟରେ ନିଜର ହୋଇଯାଆନ୍ତି। ତେଣୁ ସେସବୁ ପୁଣି ଆପଣାରପଣରେ, ଆତ୍ମୀୟତାପଣରେ ଆପଣାର ହୋଇଯାଏ। ନିଜର ପୁରୁଣା ସ୍କୁଲ ଆଉ ଶ୍ରେଣୀ ଭଳି ନୂଆ ସ୍କୁଲକୁ ସବୁ କାର୍ଯ୍ୟକ୍ରମରେ ବି ଅଂଶଗ୍ରହଣ କରନ୍ତୁ। ଯେମିତି ନିଜ ପୁରୁଣା ସ୍କୁଲରେ ସବୁ କାମରେ ଆପଣ ଆଗଭର ହେଉଥିଲେ, ସବୁ କାମରେ ସହଯୋଗ କରୁଥିଲେ, ନୂଆ ସ୍କୁଲରେ ବି ସେସବୁ କରନ୍ତୁ। ଆଉ ନୂଆ ସ୍କୁଲରେ ଯଦି କିଛି ନୂଆ କାର୍ଯ୍ୟକ୍ରମ ରହିଛି ସେଥିରେ ବି ସାମିଲ ହୁଅନ୍ତୁ। ଖାଲି ପାଠପଢ଼ା ନୁହେଁ, ସ୍କୁଲରେ ହେଉଥିବା ଖେଳକୁଦ, ପ୍ରୋଜେକ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଜ୍ଞାନ ମେଳା ସବୁଥିରେ ଆପଣ ସାମିଲ ହୁଅନ୍ତୁ। ଆପଣଙ୍କ ବ୍ୟକ୍ତିତ୍ୱର ବିକାଶରେ ଏହା ସାହାଯ୍ୟ କରିବ। ନୂଆ ଶ୍ରେଣୀରେ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କୁ ନୂଆ ଅନୁଭୂତି ସବୁବେଳେ ସୁଖଦ ଆଉ ଶିକ୍ଷଣୀୟ ହୋଇପାରିବ। ତେଣୁ ବନ୍ଧୁ, ଭୟ କରନ୍ତୁନି କି ମନ ଭିତରେ କିଛି ବି ବିଷାଦ ଆଣନ୍ତୁନି। ସବୁବେଳେ ନୂଆ ପୁରୁଣା ଲାଗି ରହିଛି, ଏ ତ ପରିବର୍ତ୍ତନଶୀଳ। ଆମକୁ ତ ଆଗକୁ ଯିବାକୁ ପଡ଼ିବ। ଆଗକୁ ଗଲେ ରାସ୍ତା କେତେବେଳେ କଣ୍ଟକିତ ଥାଏ, କେତେବେଳେ ଫୁଲମୟ ଥାଏ। ତ ପଛରେ ଆମେ ଯେଉଁ ସୁଖଦ ଅନୁଭୂତି ପାଉଥିଲେ ତା ଯେ ଆଗରେ ମିଳିବ ଆଉ ନ ମିଳିବ ଏ କଥା ବିଲକୁଲ ଭାବନ୍ତୁନି। ହୁଏତ ତାଠାରୁ ଅଧିକ ସୁଖଦ ମୁହୂର୍ତ୍ତ ଥାଇପାରେ, ହୁଏତ ନ ଥାଇପାରେ, କଣ୍ଟା ବି ଥାଇପାରେ। ସେ ସବୁକୁ ଆଡ଼େଇ ଆମକୁ ଆଗକୁ ଯିବାକୁ ପଡ଼ିବ, କାରଣ ଶେଷରେ ଆମ ପାଇଁ ଅଛି ଆମର ଲକ୍ଷ୍ୟ, ଆମ ଏମ୍, ଯିଏ ସଫଳତାର ଶୀର୍ଷରେ ଆମକୁ ପହଞ୍ଚାଇ ପାରିବ।

ମଧୁ ସତରେ ନୂଆ ଶ୍ରେଣୀ ଯେତେ ମନ ଭିତରେ ସଂଶୟ ଆଣୁନା କାହିଁକି, ନୂଆ ଶ୍ରେଣୀ ନୂଆ ସ୍କୁଲରେ ଯେଉଁ ଆନନ୍ଦ, ଯେଉଁ ଖୁସି, ଯେଉଁ ଆତ୍ମୀୟତା ଥାଏ, ତାହା ଅଳ୍ପଦିନ ଭିତରେ ପୁରୁଣା ସ୍କୁଲର ସ୍ମୃତିକୁ ଆମକୁ ହଜେଇ ଦେବ, ନୂଆ ଏକ ସ୍ମୃତିରେ ବାନ୍ଧିଦେବ ନୂଆ ସ୍କୁଲ। ତେଣୁ ନୂଆ ସ୍କୁଲକୁ ଯାଆନ୍ତୁ ବା ନୂଆ ଶ୍ରେଣୀକି ଯାଆନ୍ତୁ ବା ନୂଆ ପାଠ୍ୟକ୍ରମକୁ ଆଦରନ୍ତୁ, ସବୁକୁ ଆପଣାର କରନ୍ତୁ, ଦେଖିବେ ସବୁକିଛି ଆପଣାପଣରେ ଆପଣଙ୍କୁ ବାନ୍ଧି ନେବ। ତ ଏଇଠି ଶେଷ କରୁଛୁ ଆଜିର ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ। ଯେଉଁମାନେ ମତ ଥିଲେ ଆମ ସହିତ ସାମିଲ ହେଲେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ତ ବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ କିଛି ସମୟ ପରେ, ତାପରେ ପରେ ଇଂରାଜୀରେ ସମ୍ବାଦ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମ କେନ୍ଦ୍ରରେ ଶୁଣିବେ 1:50 ଓଡ଼ିଆରେ ସମ୍ବାଦ।

68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ। 47,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ। କୋଲକାତାର ରେଡ୍ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଗଲେ ଆମେରିକା ଓ ଇରାନ୍ର ପ୍ରତିନିଧି ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଭୂମି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ଶ୍ରୀ ମୋଦି ଏହି ଗସ୍ତରେ ଆସି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାନ୍ତାଳି ଜାହେରା, ଗୋଷାଣୀ ପୀଠ ଏବଂ ହୋ ଜାହେରା ଗସ୍ତ କରିବା ସହ ସେଠାରେ ପ୍ରାର୍ଥନା କରିଛନ୍ତି। ଦକ୍ଷତା ବିକାଶ କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲ୍ ସମେତ ସେଠାକାର ଅନ୍ୟ କେତେକ ପ୍ରତିଷ୍ଠାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଛନ୍ତି। ଦକ୍ଷତା ବିକାଶ କେନ୍ଦ୍ରଠାରେ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି। ଜନଜାତି ଅଞ୍ଚଳରେ ସମାବେଶୀ ବିକାଶକୁ ଆଗେଇ ନେବା ସହିତ ଶିକ୍ଷା, ଦକ୍ଷତା ବିକାଶ ଏବଂ ଗୋଷ୍ଠୀ ଅଂଶଗ୍ରହଣ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଉପରେ ଶ୍ରୀ ମୋଦି ଏହି କେନ୍ଦ୍ରଠାରେ ଆଲୋକପାତ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗଦେବେ। ଏହି ଅବସରରେ ଶକ୍ତି, ପରିବହନ, ଶିଳ୍ପ ଭିଭିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଜଳସେଚନ ଏବଂ ପାନୀୟ ଜଳ ଭଳି ବିଭିନ୍ନ କ୍ଷେତ୍ରରେ ହେବାକୁ ଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଛି। ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶ ତଥା ବିଦେଶର କେତେକ ସ୍ଥାନରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷାର ପ୍ରସ୍ତୁତି ନେଇ ଆଜି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ମକ୍ଡ୍ରିଲ୍ର ଆୟୋଜନ କରାଯାଇଛି। ସକାଳ 9ଟାରୁ ଆରମ୍ଭ ହୋଇଥିବା ଏହି ପୂର୍ବାଭ୍ୟାସ ବିଭିନ୍ନ ପର୍ଯ୍ୟାୟରେ ଦିନସାରା ଜାରି ରହିବ। ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ଏହି ପ୍ରସ୍ତୁତିରେ 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ଅଂଶଗ୍ରହଣ କରୁଛନ୍ତି। ସୁରକ୍ଷିତ, ସୁଗମ ଏବଂ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏନ୍ଟିଏ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ପରୀକ୍ଷା ଦେବେ। ଅପରାହ୍ନ 2ଟାରୁ 5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଏନ୍ଟିଏ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଦକ୍ଷ ଏବଂ ପ୍ରଭାବଶାଳୀ ନେତା ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ ଶ୍ରୀ ମୋଦି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରେ ଅନ୍ୟତମ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ଆମେରିକାର ଏକ ନ୍ୟୁଜ୍ ପୋର୍ଟାଲ୍ ସହ ସାକ୍ଷାତକାର ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତକୁ ସ୍ଥିରତା ପ୍ରଦାନ କରିଛନ୍ତି। 12 ବର୍ଷରୁ ଅଧିକ ସମୟ ଧରି କ୍ରମାଗତ ଭାବେ ଶ୍ରୀ ମୋଦି କ୍ଷମତାରେ ରହିବା ନେଇ ବର୍ଷ୍ଣନା କରିବା ସହ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ନିରନ୍ତର ବାଣିଜ୍ୟ ସମ୍ପର୍କ ଅବ୍ୟାହତ ରହିଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆନ୍ତର୍ଜାତିକ ସ୍ତରରେ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଏବଂ ତାଙ୍କର ସାର୍ବଜନୀନ ଶାନ୍ତ ଆଚରଣ ମଧ୍ୟରେ ନିଷ୍ପତ୍ତି ନେବାରେ ସେ ଅତ୍ୟନ୍ତ ଦୃଢ଼ ବୋଲି ବର୍ଷ୍ଣନା କରିଛନ୍ତି। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି 2ଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆକାଶବାଣୀ ସମ୍ଭାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ସମାଜର ବିଭିନ୍ନ ବୟସର ଲୋକଙ୍କ ପାଇଁ ଯୋଗକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଣସଂକ୍ରମିତ ରୋଗଗୁଡ଼ିକ ପାଇଁ ପ୍ରମାଣ ଆଧାରିତ ଯୋଗ ନିୟମାବଳୀ ଆରମ୍ଭ

0: କରାଯାଇଛି। ଶ୍ରୀ ଯାଦବ କହିଛନ୍ତି କାର୍ଯ୍ୟରତ ବୃତ୍ତିଗତଙ୍କ ପାଇଁ ୱାଇବ୍ରେକ୍ ନାମକ ଏକ ନୂତନ ଆପ୍କୁ ସରକାର ପ୍ରଚଳନ କରିଛନ୍ତି।
1: लोग दिन भर चेयर पे बैठे के काम करना पड़ता है, वो लोग भी जब लंच ब्रेक होता है तब तक बहुत सारी थकान वो लोगों में आती है, तो वो थकान दूर करने के लिए भी उनके लिए वाई ब्रेक नाम का एक हमने ऐप निकाला है कि उसमें 10 मिनट में तुम चेयर पर बैठे बैठे कौन से आसन कर सकते हो, वो करने से जो भी तुम्हारा थकान आई होगी वो दूर हो जाएगी।
0: ଏହି ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଆଜି ରାତି 9:15ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ସେଠାକୁ ଗସ୍ତରେ ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ଗତକାଲି ଆଲୋଚନା ଆରମ୍ଭ ହେବାର ଥିଲା, କିନ୍ତୁ ଲେବାନନ୍ରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାତାରର ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ଜଣାପଡ଼ିଛି। ଇରାନ୍ ମଧ୍ୟ ଏହି ବୁଝାମଣା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ କରିବା ଲକ୍ଷ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଘୋଷଣା କରାଯାଇଥିବା ବୁଝାମଣାପତ୍ର ପରେ ଏହି ପରବର୍ତ୍ତୀ ଆଲୋଚନା ସମ୍ଭାବ୍ୟ ପରମାଣୁ ଚୁକ୍ତି ନେଇ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ଆମେରିକାର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଜ୍ୱାଇଁ ଜାରେଡ୍ କୁଶନର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସ୍ୱିଜରଲ୍ୟାଣ୍ଡରେ ରହିଛନ୍ତି। ଦୁଇପକ୍ଷ ମଧ୍ୟରେ କେବେ ଆଲୋଚନା ଆରମ୍ଭ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଭାରତ ଆସନ୍ତା ସୋମବାରଠାରୁ ଦୁଇଦିନିଆ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଆୟୋଜନ କରୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ସାମ୍ପ୍ରତିକ ସମୟରେ ସୁରକ୍ଷା ଆଧାରିତ ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ଏ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଏବଂ ଯୋଗାଯୋଗ କ୍ଷେତ୍ରର ସଠିକ୍ କାର୍ଯ୍ୟାନ୍ୱୟନ ଓ ଆତଙ୍କବାଦ ବିରୋଧୀ ତଥା ସୁରକ୍ଷା ଉପରେ ସମ୍ପ୍ରତି ଅନୁଷ୍ଠିତ ବ୍ରିକ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସମ୍ମିଳନୀର ନିର୍ଯାସ ଉପରେ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଆଫଗାନିସ୍ତାନ 4 ଓଭରରେ 1 ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଥିଲା। ଏହି ଶୃଙ୍ଖଳାରେ ଭାରତ 2-0ରେ ଆଗୁଆ ରହି ସିରିଜ୍କୁ ଅକ୍ତିଆର କରିସାରିଛି। ଶୁଭମନ୍ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତ ଦଳ ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ 7 ୱିକେଟ୍ରେ ବିଜୟୀ ହୋଇଥିଲା। ପରେ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ଶୁଭମନ୍ ଗିଲ୍ ଏବଂ ଇଶାନ୍ କିଶନ୍ଙ୍କ ଶତକ ବଳରେ ଭାରତ 170 ରନ୍ର ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା। ଏହି ଗସ୍ତ ପୂର୍ବରୁ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତ 3 ଦିନ ମଧ୍ୟରେ ଗୋଟିଏ ଇନିଂସ୍ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ମ୍ୟାଚ୍ରେ ବ୍ରାଜିଲ୍ ହାଇତିକୁ 3-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବ୍ରାଜିଲ୍ ଚଳିତ ବିଶ୍ୱକପ୍ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ବ୍ରାଜିଲ୍ ମୋରକୋ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ଡି'ର ଅନ୍ୟ ଏକ ମ୍ୟାଚ୍ରେ ଆମେରିକା ଏବଂ ଅଷ୍ଟ୍ରେଲିଆକୁ 2-0 ଗୋଲ୍ରେ ପରାସ୍ତ କରିଥିଲା। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ଖେଳଗୁଡ଼ିକ ମଧ୍ୟରେ ଆଜି ତୁର୍କୀ ପାରାଗୁଏ, ସ୍କଟଲାଣ୍ଡ ମୋରକୋ ଏବଂ ନେଦରଲାଣ୍ଡ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ। 47,600 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଶିଳାନ୍ୟାସ। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ। କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I'm Saira Mujtaba with the midday news. The headlines. Prime Minister Narendra Modi joins President Draupadi Murmu in Odisha.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ ଦୁଇ ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ରାଜ୍ୟରେ ଗତ ଦୁଇ ବର୍ଷରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଶରଣାର୍ଥୀଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶରଣାର୍ଥୀ ଦିବସ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଭାବେ ମୟୂରଭଞ୍ଜ ରାଇରଙ୍ଗପୁରରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଭିଭିଭୂମି ନିର୍ମାଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜଳସେଚନ କ୍ଷେତ୍ର ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟ ସରକାର ଗତ ଦୁଇ ବର୍ଷ ମଧ୍ୟରେ ପ୍ରତିଟି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାନ୍ଥାଳୀ ଭାଷାରେ ସମ୍ଭିଧାନ ପ୍ରସ୍ତୁତ କରାଯାଇଥିବା କହିବା ସହ ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିବା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତ ଦୁଇ ବର୍ଷରେ ରାଜ୍ୟ ସରକାର ଲୋକମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସଫଳତା ଲାଭ କରିଛନ୍ତି।
1: रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया है। ओडिशा की संतानों को पद्म सम्मान देकर सम्मानित किया है। पिछले दो वर्षों में ओडिशा सरकार भी इन सभी विभूतियों के सपनों को पूरा करने में दिन रात पुरुषार्थ कर रही है।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ରାଜ୍ୟ ସରକାର ଗତ ଦୁଇ ବର୍ଷରେ ମହିଳା, ଗରିବ, ଅନ୍ନଦାତା, ଅନୁସୂଚିତ ଜାତି ତଥା ପଛୁଆ ବର୍ଗଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ରାଜ୍ୟର କଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ଜନସାଧାରଣଙ୍କ ଜୀବନଧାରଣ ମାନରେ ଏହି ସମୟ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
2: ଅନେକ ପ୍ରତିବନ୍ଧକ ସତ୍ତ୍ୱେ ରାଜ୍ୟର ମହିଳା, ଗରିବ, ଅନ୍ନଦାତା, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ଆଉ ଯୋଜନାମାନ ଆମ ସରକାର ପ୍ରଳୟନ କରିସାରିଛନ୍ତି, ଯାହାଫଳରେ ବିକାଶର ଗତିରେ ତୀବ୍ରତା ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଜି ଓଡ଼ିଶା କ୍ଷେତ୍ରରେ ଆସିଛି। ସରକାରଙ୍କର ଉଦାର ଶିଳ୍ପ ନୀତି ଯୋଗୁଁ ଆଜି ଆମ ରାଜ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦର ରାଜ୍ୟ ଭାବେ ଆଜି ଓଡ଼ିଶା ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ପାହାଡ଼ପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ପାହାଡ଼ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିବାସୀ ଉପାସନାସ୍ଥଳୀ ସାନ୍ଥାଳୀ ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ

ମୋଦି ପାହାଡପୁର ସ୍କୁଲ ସମେତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ସହ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସମେତ ଅନ୍ୟ କେତେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିବା ପରେ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ ଏବଂ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ମୟୂରଭଞ୍ଜ ପୁଲିସ୍ ଜିଲ୍ଲାର ପୁନର୍ଗଠନ କରାଯାଇ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଏହି ନୂତନ ପୁଲିସ୍ ଜିଲ୍ଲା ଅଧୀନରେ 2 ପୁଲିସ୍ ଉପଖଣ୍ଡ ଓ 14 ଥାନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଦେଶସେବା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଓଡ଼ିଶା ମାଟିର ଅନନ୍ୟ ଗୌରବ ଓ ଦେଶ ପାଇଁ ପ୍ରେରଣା ଓ ସଂକଳ୍ପର ପ୍ରତୀକ ଭାବେ ବର୍ଷ୍ଣନା କରି ତାଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଦେଶବ୍ୟାପୀ ପ୍ରସ୍ତୁତି ନେଇ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ସକାଳ 9:00 ମକ୍ ଡ୍ରିଲ୍ ଆରମ୍ଭ ହୋଇ ଦିନ ତମାମ ଜାରି ରହିବ। 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ମକ୍ ଡ୍ରିଲ୍ରେ ସାମିଲ ହେବେ। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ପରିଚାଳନା ପାଇଁ ଏହି ମକ୍ ଡ୍ରିଲ୍ କରାଯିବ। ସୂଚନା ଅନୁଯାୟୀ ଆସନ୍ତାକାଲି ଦେଶର 551 ସହର ଏବଂ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ କର୍ମଶାଳାରେ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ପରିବେଶ ସୁରକ୍ଷା, କ୍ଷେତ ବଞ୍ଚାୟ ଅଭିଯାନ ଓ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ କୃଷକଙ୍କୁ 22 କିସ୍ତି ଜରିଆରେ 4,00,000 କୋଟି ଟଙ୍କାରୁ ଅଧିକ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନିଯୁକ୍ତି ସୃଷ୍ଟି, ଯୁବପିଢ଼ିଙ୍କୁ ସଶକ୍ତ ଏବଂ ଭବିଷ୍ୟତ ପାଇଁ ସୁଦୃଢ଼ କର୍ମଶକ୍ତି ନିର୍ମାଣ କରିବାରେ ସହାୟତା ହେଉଛି। ଯୋଜନାରେ ଯୁବପିଢ଼ିଙ୍କୁ ଅସୀମ ସୁଯୋଗ ସହିତ ସଶକ୍ତ କରିବାର ଦୃଷ୍ଟିକୋଣ ନିହିତ ରହିଛି। ଯୋଜନା ଅଧୀନରେ ପ୍ରାୟ 70,00,000 ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20,00,000 ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ପୂରଣ କରିଛନ୍ତି। ଗତ 12 ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିଭିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖିଛନ୍ତି। ବୌଦ୍ଧ ଜିଲ୍ଲାରେ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କୁ ଉଦ୍ଧାର କରି ପୁନର୍ବାସ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓର୍ମାସ ପକ୍ଷରୁ ଆମ୍ବ ପସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏଥିରେ 45 ପ୍ରକାର ଆମ୍ବ ପ୍ରଦର୍ଶିତ ହୋଇଥିଲା।
ବିପର୍ଯ୍ୟୟ ପ୍ରସ୍ତୁତି ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀଗୁଡ଼ିକରେ ଜିଲ୍ଲା ଅଗ୍ନିଶମ

ବିଭାଗ ପକ୍ଷରୁ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଋତୁରେ 44ଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଗତକାଲି 636 ଜଣ ଚାଷୀ 31,670 କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି। ଶରଣାର୍ଥୀମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମସ୍ତେ ନିରାପଦ ରହିବା ପର୍ଯ୍ୟନ୍ତ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବିଶାଳ ମୋ ଦେଶ ଭାରତ, ବିଶାଳ ଏହାର ସୀମାରେଖା। ଉତ୍ତରରେ ଦୁର୍ଗମ ଉତାଙ୍ଗ ହିମାଳୟ, ନବଚୁମ୍ବି ହିମାଳୟ ଆର ପାଖରେ ଶତ୍ରୁର ତୁହାକୁ ତୁହା କୁହାଟ। ସୋନେକି ଚିଡ଼ିଆ ମୋ ମାଟିର ସୁନାକୁ ଅପହରଣ କରିନେବାକୁ ଅପପ୍ରୟାସ। ବିଶ୍ୱଗୁରୁର ସ୍ୱର୍ଣ୍ଣିମ ବିଜୟ ବୈଜୟନ୍ତୀ ଯାତ୍ରାରେ ଈର୍ଷାନ୍ୱିତ ପଡ଼ୋଶୀ ଶତ୍ରୁ, ତେଣୁ ଯେକୌଣସି ମୁହୂର୍ତ୍ତରେ ଏ ମାଟିର ଐତିହ୍ୟକୁ, ବୈଭବକୁ, ଏକତାକୁ, ଉନ୍ନତିକୁ ପଥରତ କରିବାକୁ ଶତ୍ରୁର ଷଡ଼ଯନ୍ତ୍ର। ଆଉ ଏସବୁକୁ ପଣ୍ଡ କରିଦିଏ ମୋ ମାଟିର ଜାଗ୍ରତ ପ୍ରହରୀ ସୀମା ସୁରକ୍ଷା ବଳ ବା ବର୍ଡର ସିକ୍ୟୁରିଟି ଫୋର୍ସ।

ବିଭିନ୍ନ ପଡ଼ୋଶୀ ରାଷ୍ଟ୍ର ସହିତ ରହିଛି ସୀମାରେଖା। ସେହି ସୀମାରେଖାର ସୁରକ୍ଷା ଦାୟିତ୍ୱ ରହିଛି ଭାରତର କେତୋଟି ବାହିନୀ ଉପରେ, ଯେମିତି ଉତ୍ତର ପଶ୍ଚିମ ଭାଗରେ ଆଉ ଉତ୍ତର ପୂର୍ବରେ ଭାରତର ସୁରକ୍ଷା ଦାୟିତ୍ୱ ରହିଛି ବର୍ଡର ସିକ୍ୟୁରିଟି ଫୋର୍ସ ବା BSF ହାତରେ, ସେମିତି ଉତ୍ତର ଭାଗରେ ଉତ୍ତର ପୂର୍ବ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳର ସୁରକ୍ଷା ଭାର ରହିଛି ସୀମା ସୁରକ୍ଷା ବଳ, ରହିଛି ଇଣ୍ଡୋ ତିବେତିଆନ ବର୍ଡର ପୁଲିସ ହାତରେ ବା ITBP ହାତରେ। ତ ଏଇ ଦୁଇ ବାହିନୀର ସୀମାରେଖା ଜଗିବା ସହିତ ଏହି ଦୁଇ ବାହିନୀର କିଛି ସ୍ୱତନ୍ତ୍ର ବାହିନୀ ରହିଛି, ଯେଉଁମାନେ ଦୁର୍ଗମ ଅଞ୍ଚଳରେ ମଧ୍ୟ ସେମାନଙ୍କର ସୀମାରେଖା ଜଗିଥାନ୍ତି ଆଉ ଆତଙ୍କୀ ଆକ୍ରମଣ ହେଉ, ଅପରାଧ ହେଉ, ଅନୁପ୍ରବେଶ ହେଉ, ସୀମାପାର ନିଶା କାରବାର, ମାନବ ଚାଲାଣ ଭଳି ଅପରାଧକୁ ରୋକିବା ସହିତ ସୀମାର ସୁରକ୍ଷାର ଭାର ନେଇଥାନ୍ତି। ଆଉ ସେହି ସ୍ୱତନ୍ତ୍ର ବିଭାଗ ହେଲା BSF ଏବଂ ITBP ର ସ୍ୱତନ୍ତ୍ର ଜଳବାହିନୀ ବା ୱାଟର ୱିଙ୍ଗ, ଯେଉଁମାନଙ୍କର କାମ ହେଉଛି ଦୁର୍ଗମ ନଦୀପଥରେ, ଦୁର୍ଗମ ଜଳପଥରେ, ଗିରିପଥରେ ଥିବା ଜଳାଶୟରେ ଶତ୍ରୁପକ୍ଷକୁ ପ୍ରତିରୋଧ କରିବାକୁ ଦୃଢ଼ ସୁରକ୍ଷା ଦେବା ଏବଂ ନେତୃତ୍ୱ ଦେବା। ଆଜି ମୋ ଦେଶରେ ଚର୍ଚ୍ଚା କରିବା ସେହି ଜଳବାହିନୀ ସମ୍ପର୍କରେ।

ଭାରତର ରହିଛି ବିସ୍ତୃତ ସୀମାରେଖା, ଉତ୍ତରରୁ ପଶ୍ଚିମ ପୁଣି ଦକ୍ଷିଣ ପୂର୍ବ ସବୁଠି ଘେରି ରହିଛି ଅନେକ ସୀମାରେଖା। ଯଦିଓ ପଶ୍ଚିମ ଆଉ ଉତ୍ତର ଭାଗରେ, ପଶ୍ଚିମ ଆଉ ଦକ୍ଷିଣ ଭାଗରେ ଆଉ ପୂର୍ବର କିଛି ଭାଗରେ ସମୁଦ୍ର ଭେଳି ରହିଛି, ତେବେ ଉତ୍ତର ପଶ୍ଚିମ ଦିଗରେ ଏବଂ ଉତ୍ତର ପୂର୍ବ ଦିଗରେ ଭାରତର

ଆମ ଦେଶର ଉତ୍ତରରେ ପଶ୍ଚିମରେ ଏବଂ ଉତ୍ତର ପୂର୍ବ ଦିଗରେ ରହିଛି ବିଶାଳ ସୀମାରେଖା ଯାହା ପଡ଼ୋଶୀ ରାଷ୍ଟ୍ରକୁ ଲାଗିଛି। ଆଉ ଏଇ ଯେଉଁ ବିଶାଳ ସୀମାରେଖା ରହିଛି ଏହି ସୀମାରେଖାରେ ପ୍ରବାହିତ ହେଉଛନ୍ତି ଅନେକ ନଦୀ। ସେସବୁ ନଦୀଗୁଡ଼ିକ ଦୁର୍ଗମ ଗିରିପଥ ହିମାଳୟର ଯେଉଁ ହିମାବୃତ ପୁଣି ଅନେକ ଜାଗାରେ ମଧ୍ୟ କର୍ଦ୍ଦମାକ୍ତ ଆଉ ବିପଦ ସଂକୁଳ। ତ ଏହି ଗିରିପଥରେ ଯେଉଁ ନଦୀ ପ୍ରବାହିତ ଅଛି ନଦୀ ପଥ ସେଥିରେ ସୁରକ୍ଷା ବାଡ଼ ଦେବା ବା ସୁରକ୍ଷା ପ୍ରାଚେରୀ ବୁଲାଇବା ତାହା କେବେ ସମ୍ଭବ ହୋଇନଥାଏ। ତାହା ଥାଏ ଖୋଲା, ଅନେକ ସ୍ଥାନରେ ତାହା ଖୋଲା ଥାଏ। ତ ଅନେକ ଜଳାଶୟ ରହିଛି, ବିରାଟକାୟ ଜଳାଶୟ ରହିଛି, ହିମାବୃତ ଗ୍ଲେସିୟର ରହିଛି, ତ ସେସବୁ ବି ଖୋଲା ରହିଥାଏ। ତ ଏହି ଖୋଲା ପଥ ଦେଇ ଶତ୍ରୁ ଭାରତକୁ ପ୍ରବେଶ କରିବାରେ ଅନୁପ୍ରବେଶ କରିବାରେ କୌଣସି ବି ବାଧା ନଥାଏ। ତ ଏହିସବୁ ବାଧାକୁ ପ୍ରତିରୋଧ କରିବା ପାଇଁ ଏହି ସୀମାରେଖାକୁ ଜଗିବା ପାଇଁ ଭାରତୀୟ ଯେଉଁ ଆମର ରହିଛି BSF ବର୍ଡର ସିକ୍ୟୁରିଟି ଫୋର୍ସ ଏବଂ ଇଣ୍ଡୋ ଟିବେଟିଆନ ବର୍ଡର ପୋଲିସ ଏ ଦୁଇ ଯେଉଁ ସୀମା ଜଗିଛନ୍ତି ଏମାନଙ୍କର ସ୍ୱତନ୍ତ୍ର ବାହିନୀ ରହିଛି ଯାହା ହେଉଛି ସୀମା ସୁରକ୍ଷା ଜଳବାହିନୀ BSF ର ୱାଟର ୱିଙ୍ଗ ଏବଂ ITBP ର ୱାଟର ୱିଙ୍ଗ। ଏମାନଙ୍କର କାମ ହେଉଛି ଭାରତୀୟ ସୀମାକୁ ସୁରକ୍ଷା ବଳୟର ଏକ ବିଶେଷ ଶାଖା ସୁରକ୍ଷା କବଚ ଦେବା, ଦୁର୍ଗମ ନଦୀ ହ୍ରଦ ଆଉ ଜଳପଥର ସୀମାଗୁଡ଼ିକରେ ସୁରକ୍ଷା ଦେବା ହେଉଛି ଏଗୁଡ଼ିକର କାର୍ଯ୍ୟ।

ହଁ ବନ୍ଧୁ, ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଏଫ୍ଏମ୍ ରେନ୍ବୋ କଟକରୁ ଦିଲ୍ ସେ ଦିଲ୍ ତକ୍ କାର୍ଯ୍ୟକ୍ରମ ଚାଲିଛି। ମୋ ଦେଶ ଆମେ କଥା ହଉଥିଲେ ଜଳବାହିନୀ କଥା, ସୀମା ସୁରକ୍ଷା ବାହିନୀ ବା ବର୍ଡର ସିକ୍ୟୁରିଟି ଫୋର୍ସର ଯେଉଁ ଜଳବାହିନୀ ରହିଲା ତାର ପ୍ରମୁଖ କାର୍ଯ୍ୟ ହେଉଛି ଜଳପଥ ସୀମାର ପହରା ଦେବା। ଏହି ବଳ ପଞ୍ଜାବ, ଜମ୍ମୁ, ଗୁଜରାଟର କ୍ରିକ୍ ଅଞ୍ଚଳ, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ପ୍ରାୟ 1400 କିଲୋମିଟର ଲମ୍ବ ଜଳ ସୀମାର ସୁରକ୍ଷା ଦେଇଥାଏ। ଅନୁପ୍ରବେଶକୁ ରୋକିବା, ସୀମା ପାର ହୋଇ ହେଉଥିବା ଅବୈଧ ବେପାର, ଚୋରାଚାଲାଣ, ଆତଙ୍କବାଦୀ ଅନୁପ୍ରବେଶକୁ ପ୍ରତିହତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏହି ଜଳବାହିନୀର ଏକ ଦୁର୍ଦ୍ଦଶ ୟୁନିଟ୍ ହେଉଛି କ୍ରିକ୍ କ୍ରୋକୋଡାଇଲ୍। ଏହା ଗୁଜରାଟର ସାର୍ କ୍ରିକ୍ ଏବଂ ସିନ୍ଧୁ ନଦୀ ମୁହାଣରେ ନିୟୋଜିତ ଏକ ସ୍ୱତନ୍ତ୍ର କମାଣ୍ଡୋ ୟୁନିଟ୍, ଯାହା ଶୀଘ୍ର ଆକ୍ରମଣ ଓ ଅନୁସନ୍ଧାନ ପାଇଁ ଗଠିତ। ଏହି ବାହିନୀର ଯବାନମାନେ ଜଳରେ ବୁଡ଼ି ଦୁର୍ଦ୍ଦଶା ଓ ଆକ୍ରମଣାତ୍ମକ କାର୍ଯ୍ୟ କରିବା ପାଇଁ ନିୟୋଜିତ ହୋଇଥାନ୍ତି।

ଅମୃତ ସୀମା ସୁରକ୍ଷାର୍ଥ ସେହି ବୀର ସନ୍ତାନମାନେ ନିୟୋଜିତ ଯେଭଳି ବର୍ଡର ସିକ୍ୟୁରିଟି ଫୋର୍ସର ବା ସୀମା ସୁରକ୍ଷା ବଳର ଜଳ ୱିଙ୍ଗ ରହିଛି ସେମିତି ଉତ୍ତର ପୂର୍ବ ସୀମାନ୍ତ ଜଗିଥିବା ଇଣ୍ଡୋ ଟିବେଟିଆନ୍ ବର୍ଡର ପୁଲିସ୍ ଆଇଟିବିପିର ମଧ୍ୟ ଜଳବାହିନୀ ରହିଛି। ଆଇଟିବିପି ହେଉଛି କେନ୍ଦ୍ରୀୟ ପୁଲିସ୍ ବାହିନୀ, ଏହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ରହିଛି। ଏହା ଲଦାଖର କାରାକରମ୍ ପାସ୍ଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶର ଦୀପୁଲାହା ପର୍ଯ୍ୟନ୍ତ ବିସ୍ତୃତ ସୀମାର ଥିବା ନଦୀ ସୀମା ଜଳାଶୟ ଆଉ ହ୍ରଦରେ ଏମାନେ ପ୍ରହରା ଦେଇଥାନ୍ତି। ଏହି ଆଇଟିବିପିର ଜଳ ବିଭାଗ 30 ଅଗଷ୍ଟ 2011 ପ୍ରତିଷ୍ଠିତ ହୋଇଥିଲା। ପ୍ରାରମ୍ଭିକ ଭାବେ ଏଥିରେ ମାତ୍ର 125 ଜଣ ସଦସ୍ୟ ଥିଲେ। ଏହାର ନେତୃତ୍ୱ ଜଣେ କମାଣ୍ଡର ନେଉଥିଲେ। ଏହା ହିମାଳୟ କ୍ଷେତ୍ରର ନଦୀ ସୀମାର ପାଟ୍ରୋଲିଂ ପାଇଁ ଏମାନଙ୍କୁ ବ୍ୟବହାର କରାଯାଏ। ଲେହ ଜିଲ୍ଲାର ପାଙ୍ଗୋଙ୍ଗ ହ୍ରଦରୁ ଆରମ୍ଭ କରି ଚାଙ୍ଗଚେନ୍ମା ନଦୀ, ସୋକ୍ ନଦୀ, ସିନ୍ଧୁ ନଦୀ, ଅରୁଣାଚଳ ପ୍ରଦେଶର ବ୍ରହ୍ମପୁତ୍ର ନଦୀରେ ଏହି ବାହିନୀ କାର୍ଯ୍ୟ କରିଥାଏ। ହିମାଳୟ ଉପତ୍ୟକାର ନଦୀ କୌଣସି ସାଧାରଣ ନଦୀ ନୁହେଁ। ଏହା ଯେତିକି ଦୁର୍ଗମ ସେତିକି ଭୟଙ୍କର। କେଉଁଠି ବର୍ଭାବୃତ ତ ଆଉ କେଉଁଠି ଅତ୍ୟଧିକ ଥଣ୍ଡା, ପୁଣି କେଉଁଠି ଉଷ୍ମ ପ୍ରସ୍ରବଣ, ତାହାରି ଭିତରେ ରହି ଦେଶର ସୁରକ୍ଷା ଭାର ନିଜ କାନ୍ଧରେ ନେଇଛନ୍ତି ଆଇଟିବିପିର ଜଳବାହିନୀ। ସୀମାକୁ ସୁରକ୍ଷା ଦେବା, ଅନୁପ୍ରବେଶ ରୋକିବା, ନିଶା କାରବାର, ଅବୈଧ ଚାଲାଣ ରୋକିବା, ଏସବୁ କ୍ଷେତ୍ରରେ ଆଇଟିବିପିର ଜଳବାହିନୀ ବିଏସ୍ଏଫ୍ର ଜଳବାହିନୀ ଭଳି କାର୍ଯ୍ୟ କରିଥାନ୍ତି। ଉଭୟର ଜଳବାହିନୀ ଦକ୍ଷତାର ସହିତ ଏ ଦେଶର ସୀମାକୁ ଜଗିଥାନ୍ତି। ସୀମାର ନିୟୋଜିତ ବର୍ଡର ଆଉଟପୋଷ୍ଟଗୁଡ଼ିକୁ ସହାୟତା ପ୍ରଦାନ କରିବା ସହିତ ଜଳ ସମ୍ବନ୍ଧୀୟ ଜରୁରୀକାଳୀନ ସୂଚନା, ବିପର୍ଯ୍ୟୟ ପରିଚାଳନା ଏସବୁରେ ମଧ୍ୟ ସହଯୋଗ କରିଥାନ୍ତି ଏହି ଆଇଟିବିପିର ଜଳବାହିନୀ। ଏହି ଆଇଟିବିପି ଜଳବାହିନୀର ମୁଖ୍ୟ କାର୍ଯ୍ୟାଳୟ ରହିଛି ତେଜପୁରଠାରେ। ବ୍ରହ୍ମପୁତ୍ର ନଦୀରେ ଏହାର ତାଲିମ କେନ୍ଦ୍ର ମଧ୍ୟ ରହିଛି।

ବିଏସ୍ଏଫ୍ର ଜଳବାହିନୀ ହେଉ କି ଆଇଟିବିପି ର ଜଳବାହିନୀ, ସର୍ବଦା ଏମାନେ ପ୍ରାକୃତିକ ଆଉ ସାମରିକ ଆହ୍ୱାନ ସହିତ କାର୍ଯ୍ୟ କରିଥାନ୍ତି। ଶତ୍ରୁପକ୍ଷର ଏମାନଙ୍କୁ ଯେତିକି ବିପଦ ଥାଏ ତାଠାରୁ ଅଧିକ ବିପଦ ଥାଏ ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ। ଦୁର୍ଗମ ସନ୍ତସନ୍ତିଆ କର୍ଦ୍ଦମାକ୍ତ ନଦୀରେ କାର୍ଯ୍ୟ କଲାବେଳେ ଏମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପୁଣି ବହୁ ବିଷାକ୍ତ ଜଳଜୀବ ସରୀସୃପ କୁମ୍ଭୀରମାନଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରି ଦେଶର ସୀମାର ସୁରକ୍ଷାରେ ସର୍ବଦା ଜାଗ୍ରତ ରହିଥାନ୍ତି ଏହି ଜଳବାହିନୀ। ସେହିପରି ହିମାବୃତ ନଦୀ ଉପତ୍ୟକାରେ ଏହାର -40 ଡିଗ୍ରୀର ତାପମାନ, ଥଣ୍ଡା ଆଉ ବରଫ ଛଡ଼କୁ ସମ୍ମୁଖୀନ ହେବାକୁ ପଡ଼ିଥାଏ ପ୍ରତି ମୁହୂର୍ତ୍ତରେ। କୌଣସି ମୁହୂର୍ତ୍ତରେ ବି ପ୍ରାକୃତିକ ବିପଦ ରହିଛି ଏହି ଅଞ୍ଚଳରେ। କେବେ କେବେ ବରଫ ତରଳିବା, ଭୂସ୍ଖଳନ ହେବା, ବାଦଲଫଟା ବର୍ଷା ହେବା, ନଦୀରେ ଅଚାନକ ବନ୍ୟା ଆସିବା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖୀନ ହୋଇଥାନ୍ତି ଏହି ଜଳବାହିନୀ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓରେ ସମୟ 4:07:35 ଆଉ ଗୋଟେ ଶାନଦାର ସ୍ୟାଟରଡେରେ ସୁଦୀପା ହାଜର ଆପଣଙ୍କ ପାଖରେ ଆଉ ସୁରିଲା ଆଫ୍ଟରନୁନ୍ ଆରମ୍ଭ ହେଇସାରିଛି ସୁରିଲା ଗୀତ ସହିତ ଆହୁରି ସୁରିଲା ଗୀତ ଆପଣଙ୍କ ପାଇଁ ଲାଇନ୍ କରିକି ରଖିଦେଇଛି ଏଞ୍ଜୟ କରୁଥାନ୍ତୁ ଏବଂ ଗ୍ରହଣ କରନ୍ତୁ ସୁଦୀପ ପାତ୍ର ଫ୍ରୁ ଗୋଟେ ପ୍ୟାର ଭରା ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଇଗଲ୍ ତାକ୍ ସୁରିଲ ଆଫ୍ଟରନୁନ୍ରେ ସୁଦୀପ ଅଛି ଆପଣଙ୍କ ପାଖରେ। ଯେତେବେଳେ ଆମେ କିଛି ଗୋଟେ ଭୁଲ କରିଦେଉ ବହୁତ ଗାଳି ପଡ଼େ ନା ବଡ଼ମାନଙ୍କ ଠାରୁ, ଏଇଟା ଏମିତି କାହିଁକି କଲୁ, ଏଇଟା ଏମିତି କଲାଠୁ ଭୁଲ ହେଇଗଲା, ଏଇଟା ଏମିତି କରିବାଟା ଠିକ୍ ନୁହେଁ। ସେଟା କିଛି ଖରାପ ନୁହେଁ, ଗୋଟେ ଯଦି ଆମେ ଭୁଲ କରୁଛେ ଆମ ବଡ଼ମାନଙ୍କ ଦାୟିତ୍ୱ ସେଇଟା କର୍ତ୍ତବ୍ୟ ମଧ୍ୟ ଆମେ ସେଟା କେମିତି ଠିକ୍ରେ କରିବୁ, ରାଇଟ୍। କିନ୍ତୁ ବେଳେବେଳେ ସେ ଗାଳି ଶୁଣିଲା ବେଳକୁ ଆମେ କେମିତି କହିଦେଉ, ହଁ ଏଇଟା ଟିକେ ଭୁଲ ହେଇଗଲା, କିନ୍ତୁ କାଲି ଯୋଉ ସେ ଭଲ କାମଟା କରିଥିଲେ କାହିଁ ସେତେବେଳେ ତ କେହି ଟିକେ ଭଲ କହିଲେନି। ସେ ଜିନିଷଟା ସମସ୍ତଙ୍କ ମାଇଣ୍ଡରେ ଥାଏ, କାରଣ ଯେତେବେଳେ ଗୋଟେ ଭୁଲ କାମ କିଏ କରେ ନା ତାକୁ ସହଜରେ ସମସ୍ତେ ଦୀପଦ କଥା କହିଦିଅନ୍ତି, କିନ୍ତୁ ଯେତେବେଳେ ଜଣେ ଗୋଟେ ଭଲ କାମ କରେ ସେତେବେଳେ କମ୍ପ୍ଲିମେଣ୍ଟ ଦେବାକୁ ବହୁତ କମ୍ ଜଣ ବାହାରିକି ଆସନ୍ତି।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁରିଲ ଆଫ୍ଟରନୁନ୍ରେ ସୁଦୀପ ଅଛି ଆପଣଙ୍କ ପାଖରେ। ଯେତେବେଳେ ଜଣେ ଗୋଟେ ଭୁଲ କାମ କରେ ତାକୁ ପାଟି କଲେ ଯେମିତି ସେ ଭୁଲଟା ତାର ମନେ ରହିବ, ଛୋଟ ପିଲା ହଉ ବଡ ପିଲା ହଉ ସେ ଭୁଲଟା ଆଉ ଫର୍ଦର କରିବନି। ସେଥିପାଇଁ ଜଣେ ଭୁଲ କାମ କଲେ, ଭୁଲ ଜିନିଷଟେ କଲେ ତାକୁ ବାରମ୍ବାର ଅଟକାଯାଏ ବା ଗାଳି ଦିଆଯାଏ ବା କିଛି ପନିସମେଣ୍ଟ ଦିଆଯାଏ। ଠିକ୍ ସେହିପରି ଯେତେବେଳେ ଜଣେ କିଛି ଗୋଟେ ଭଲ କାମ କରୁଛି ନା, ଟିକେ କମ୍ପ୍ଲିମେଣ୍ଟ ଦେଇକି ଦେଖନ୍ତୁ କେତେ ଜିନିଷ ହେଇପାରିବ। ପ୍ରଥମ କଥା, ଆପଣଙ୍କ ସାଙ୍ଗରେ ତାର ଭଲ ରିଲେସନ ହବ। ସେ ଜାଣିବ ଯେ ନାହିଁ, ଏ ଲୋକଟି ମତେ ଚିହ୍ନିଛି, ମୋ ଭଲ କାମକୁ ଜାଣିପାରୁଛି, ମତେ କମ୍ପ୍ଲିମେଣ୍ଟ ଦଉଛି, ମାନେ ମୋ ଠିକ୍ କାମ ପାଇଁ ଇଏ ଯତ୍ନବାନ ଅଛି, ମୋ ଭୁଲ କାମ କଲେ ମତେ ଠିକ୍ ବାଟ ଦେଖେଇବ, ଏଇ ଜିନିଷଟା ହବ। ଦ୍ୱିତୀୟ କଥା ହଉଛି ଯେ ଜଣେ ଯଦି ଭଲ କାମ କଲେ କମ୍ପ୍ଲିମେଣ୍ଟ ପାଉଛି ନା, ଫର୍ଦର ଭଲ କାମ କରିବାକୁ ତାକୁ ଆହୁରି ଇଚ୍ଛା ହବ ଯେ ନା ମୁଁ ଏମିତି ଭଲ କାମ କରିଛି, ମତେ କମ୍ପ୍ଲିମେଣ୍ଟ ମିଳିଛି, ମୁଁ ଆହୁରି ଭଲ କାମ କରିବି, ମତେ ଆହୁରି କମ୍ପ୍ଲିମେଣ୍ଟ ମିଳିବ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁରିଲ ଆଫ୍ଟରନୁନ୍ରେ ସୁଦୀପ ଅଛି ଆପଣଙ୍କ ପାଖରେ ଆଉ ଆମେ ଟିକେ କମ୍ପ୍ଲିମେଣ୍ଟ ବିଷୟରେ କଥା ହେଉଥିଲେ କମ୍ପ୍ଲିମେଣ୍ଟର ପାୱାର ବିଷୟରେ କଥା ହେଉଥିଲେ ଭଲ କାମ କଲେ ଯେତେବେଳେ କମ୍ପ୍ଲିମେଣ୍ଟ ମିଳେ ନା ସେତେବେଳେ ଯିଏ କମ୍ପ୍ଲିମେଣ୍ଟ ଦିଏ ତାକୁ ବି ବହୁତ ଭଲ ଲାଗେ ଏବଂ ଯିଏ କମ୍ପ୍ଲିମେଣ୍ଟ ପାଏ ତାକୁ ବି ବହୁତ ଭଲ ଲାଗେ ଆଉ ଏକଥା ମୁଁ କହୁନି ଏକଥା ରିସର୍ଚ୍ଚ କହୁଛି ଯେ ଯେତେବେଳେ ଜଣେ କମ୍ପ୍ଲିମେଣ୍ଟ ଦିଏ ଏବଂ ଯିଏ କମ୍ପ୍ଲିମେଣ୍ଟ ପାଏ ଉଭୟ ସାଇକୋଲୋଜିକାଲି ବହୁତ ପଜିଟିଭ୍ ଫିଲ୍ କରନ୍ତି ତା ସହିତ ଉଭୟଙ୍କର ସେଲ୍ଫ କନ୍ଫିଡେନ୍ସ ମଧ୍ୟ ବଢ଼େ ଯିଏ କମ୍ପ୍ଲିମେଣ୍ଟ ପାଏ ତାର ମଧ୍ୟ ସେଲ୍ଫ କନ୍ଫିଡେନ୍ସ ବଢ଼େ ଏବଂ ଯିଏ କମ୍ପ୍ଲିମେଣ୍ଟ ଦିଏ ତାର ମଧ୍ୟ ସେଲ୍ଫ କନ୍ଫିଡେନ୍ସ ବଢ଼ିଥାଏ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ 4:50 ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ। 47,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି କୋଲକାତାରେ 3ଟି ସ୍ୱଦେଶୀ ନିର୍ମିତ ଭାରତୀୟ ନୌସେନା ଜାହାଜର ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଓ ଆଇଏନ୍ଏସ୍ ଅଗ୍ରାୟର ଲୋକାର୍ପଣ କରିବେ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଗଲେ ଆମେରିକା ଓ ଇରାନ୍ର ପ୍ରତିନିଧି। ଶରଣାର୍ଥୀଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶରଣାର୍ଥୀ ଦିବସ। ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ବର୍ତ୍ତମାନ ସୁଦ୍ଧା 40 ଓଭରରେ 6 ୱିକେଟ୍ ହରାଇ ସଂଗ୍ରହ କରିଛି 204 ରନ୍। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ନମ୍ବର 06712303153 ରେ କଲ୍ କରିପାରିବେ, ସେୟାର କରିପାରିବେ ଆପଣଙ୍କ ହାବିଟ ଭିତରୁ ଆପଣଙ୍କର ଫେଭରେଟ୍ ହାବିଟ୍ କ'ଣ। ହ୍ୟାଲୋ
1: ହ୍ୟାଲୋ ଶୁଭ ସନ୍ଧ୍ୟା ସୁଦୀପା ମ୍ୟାମ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ମୁନା ପଣ୍ଡା କୋଟିଲ କନ୍ଦପୁର ଦଶମ୍ପୁର କହୁଥିଲି।
0: ଆଜ୍ଞା, ଆପଣଙ୍କ ହାବିଟ ଭିତରୁ ଆପଣଙ୍କ ପସନ୍ଦର ହାବିଟ କୋଉଟା କୁହନ୍ତୁ।
1: ଦେଖନ୍ତୁ ମୋର

0: ବହୁତ ପ୍ରକାର ଅଛି। ପ୍ରଥମେ ମାଙ୍କ ଦେଇଦେଉଛି ଆମ ରେମ୍ବ ପରିବାର ଜଣେ ସଦସ୍ୟ ଆବା ସେନଙ୍କ ମାଙ୍କ ଆଜି ଶୁଭ ଜନ୍ମଦିନ ହାର୍ଦ୍ଦିକ ଶୁଭେଚ୍ଛା ସେମାନେ ମାଙ୍କ ଆଗ ପ୍ରାର୍ଥନା ତାଙ୍କ ମା ଦୀର୍ଘଜୀବୀ ହୁଅନ୍ତୁ ଆଉ ଆବା ସେନଙ୍କ ମୁଣ୍ଡରେ ଏମିତି ଆଶୀର୍ବାଦ ତାଙ୍କ ଥାଉ ଏତିକି ମାଙ୍କ ଆଗ ପ୍ରାର୍ଥନା କରୁଛି ଆଉ। ବହୁତ ହାବିଟ ଅଛି ମୋ ପିଲାବେଳେ ବହୁତ ପାଠ ପଢା ବହୁତ ହାବିଟ ଥିଲା ମନେ ରଖିବା ବହୁତ କିନ୍ତୁ ସବୁଠୁ ବେଶୀ ମୋର ବଡ ହାବିଟ ହେଲା ମନେ ରଖିବା ମୋର ବହୁତ ଅଛି ଏମିତି ଯେ ମତେ ବହୁତ ଲୋକ ଡରନ୍ତି କାରଣ ମହାକାଶ ସିକ୍ରେଟ କଥା କହିବାକୁ ବହୁତ ଡରନ୍ତି କାରଣ ମୁଁ ମନେ ରଖିଥା ସକାଳବେଳେ କେତେବେଳେ ମୋ ପାଟିରୁ ହାରିଯିବ ସେଥିରୁ ଡରିକି ମତେ କିଛି କୁହନ୍ତିନି।
1: ଓକେ ବହୁତ ବଢିଆ କଥା ଏମିତି ଆପଣ ମେମୋରି ପାୱାର ଥାଉ। ଥ୍ୟାଙ୍କ ୟୁ କଲ କରିଥିବାରୁ।
0: ରହୁଛି ନମସ୍କାର।
1: ନମସ୍କାର। ନମ୍ବର 0671230353 ଆପଣ ବି କଲ କରିପାରିବେ ସେୟାର କରିପାରିବେ ଆପଣଙ୍କ ହାବିଟ ଭିତରୁ ଆପଣଙ୍କ ଫେଭରେଟ ହାବିଟ କଣ। ହ୍ୟାଲୋ
2: ହ୍ୟାଲୋ
1: ଗୁଡ୍ ଇଭିନିଂ କିଏ କହୁଥିଲେ କୋଉଠୁ କହୁଥିଲେ?
2: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।
2: ବିଜୟ କୁମାର ଦାସ ସୌରୀ ମହାସିଂହପୁର ଭୋଗ୍ରାମ କଟକ।
1: ଆଜ୍ଞା ଆପଣଙ୍କ ହାବିଟ ଭିତରୁ ଆପଣଙ୍କ ପସନ୍ଦର ହାବିଟ କୋଉଟା ନିଜର
2: ପସନ୍ଦର ହାବିଟ ହଉଛି କୋଉ ମାନେ ପୁରା ସାତଟାରେ ଉଠିବା
1: ଜଲ୍ଦି ଉଠିଯିବା
2: ସାତଟାରେ ଉଠିବା ନଈରେ ଗାଧିକି ତାପରେ ଯୋଗ କରିବା
1: ଏଇଟା
2: ହଉଛି ଅଭ୍ୟାସ ଦିନେ ନହେଲେ ପୁରା ମୁଣ୍ଡ ଖରାପ।
1: ବହୁତ ବଢିଆ ଥ୍ୟାଙ୍କ ୟୁ କଲ କରିଥିବାରୁ।
2: ଆଜ୍ଞା ନମସ୍କାର। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ନମ୍ବର 0671230353 ଆପଣ ବି କଲ କରିପାରିବେ ସେୟାର କରିପାରିବେ ଆପଣଙ୍କର ସବୁଠୁ ପସନ୍ଦର ହାବିଟ କଣ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତାକ ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ ଆପଣଙ୍କ ହାବିଟ୍ ଭିତରୁ ଆପଣଙ୍କ ପସନ୍ଦର ହାବିଟ୍ କୋଉଟା।

0: ମୁଁ ଅଧିକା ସମୟ ବୁଡିକି ଯିବି ହେରି ବହୁତ ବାଟ ଆଉ ବୋଲେ ପୋଖରୀ ଏକର ସେକର ପ୍ରାୟ କହିବାକୁ ଗଲେ ତିନି ଭାଗେ ମୁଁ ବୁଡିକି ଯିବି ସବୁ ଛଡ଼ା ତଡ଼ି ଖେଳିବୁ ସମୁଦ୍ରକୁ ଯାଇକି ତାଙ୍କ ପାଖରେ ବାହାରିବି ନହେଲେ ଏଇଠି ସମୁଦ୍ର ଥିବେ ତାରିଖରେ ମୁଁ ଏଠି ବୁଡିକି ରହିବି ସମୁଦ୍ର ତାଙ୍କ ପାଖକୁ ଆସିବ ଧରି ପକେଇବି କିନ୍ତୁ ଏଇଟା ମୋର ବେଶୀ ହାବିଟ୍ ଆଉ ଯୋଉ ତିତି ପହଁରା ଗୋଟେ ଗାମୁଛା ବାନ୍ଧିକି ଉପର କରେ ଯିବ ତଳେ ଗୋଟେ ତିତି ପହଁଚବ ଏଇଟା ପୋଖରୀ ଏକର ସେକର ବି ଆମର ହେଇଯାଉ ଆମର ଗୋଟେ ବଡ ପୋଖରୀ ଅଛି ବାଲୁଗୁଡ଼ିଆ ସେ ପୋଖରୀ ଏକର ସେକର ସଦାବେଳେ ହବ ଆଉ ଖରାଦିନ ତକ ଆମର ପୋଖରୀ ଦିନ କଟେ ଆଉ
1: ବହୁତ ବଢିଆ ବହୁତ ବଢିଆ
0: ଆଉ ଗୋଟେ ତାସ୍ ଖେଳ ମ୍ୟାମ୍ ତାସ୍ ଖେଳ ହେଲେ ନଅଟାରୁ ବସିବୁ ଯେ ଦିନ ଚାରିଟା ପାଞ୍ଚଟା ଯାଏଁ ହେଲେ ବୈଧବ ରଣ ସବୁ କେହି କୁଆଡେ ଯିବାର ନାହିଁ ହେଲେ ବସିବୁ ତାସ୍ ଖେଳରେ
1: ରାତିରେ ନ ଶୋଇକି
0: ହଁ ମ୍ୟାମ୍
1: ଆଚ୍ଛା ବଢିଆ କଥା ଥ୍ୟାଙ୍କ ୟୁ କଲ୍ କରିଥିବାରୁ ଧନ୍ୟବାଦ ନମସ୍କାର।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ଦାଟ୍ ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ ଯେ ଆପଣଙ୍କ ହାବିଟ୍ ଭିତରୁ ଆପଣଙ୍କର ଫେଭରେଟ୍ ହାବିଟ୍ କେଉଁଟା। ହ୍ୟାଲୋ,
1: ଗୁଡ୍ ମର୍ଣ୍ଣିଂ ମ୍ୟାମ୍।
0: ଭେରି ଗୁଡ୍ ଇଭିନିଂ। କିଏ କହୁଥିଲେ, କୋଉଠୁ କହୁଥିଲେ? କିଛି ନାହିଁ, ଚଳିବ। କୁହନ୍ତୁ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୋ ନାଁ କ୍ରିଷ୍ଣା ଆଉ ମୁଁ ଜଗତସିଂହପୁର କହୁଥିଲି।
0: ଆଜ୍ଞା, କୁହନ୍ତୁ ଆପଣଙ୍କ ହାବିଟ୍ ଭିତରୁ ଫେଭରେଟ୍ ହାବିଟ୍ କୋଉଟା?
1: ମୋ ଫେଭରେଟ୍ ହାବିଟ୍ ହଉଛି ଟୁ ଟିଜ୍ ମାଇ ଗର୍ଲଫ୍ରେଣ୍ଡ।
0: ସାର୍, ହାବିଟ୍ ମାନେ କଣ, ଡେଲି କିଛି କିଛି ଶିଖଉଛନ୍ତି ନା କଣ?
1: ଏଇଟା ବି ମୋର ଗୋଟେ ହାବିଟ୍।
0: ସିଏ ସେଟାକୁ ଆକ୍ସେପ୍ଟ କରିଛନ୍ତି ତ ନା ଜବରଦସ୍ତି ଶିଖେଇ ଦଉଛନ୍ତି? ତାହେଲେ ଠିକ ଅଛି, ଥ୍ୟାଙ୍କ ୟୁ କଲ୍ କରିଥିବାରୁ। ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ ଆପଣଙ୍କ ହାବିଟ୍ ଭିତରୁ ଆପଣଙ୍କର ଫେଭରେଟ୍ ହାବିଟ୍ କୋଉଟା। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଆଜ୍ଞା, ଗୁଡ୍ ଇଭିନିଂ, କୁହନ୍ତୁ ଆପଣଙ୍କ ଫେଭରେଟ୍ ହାବିଟ୍ କୋଉଟା?
2: ଭଲ ଭଲ ଖାଦ୍ୟ ଖାଇବା, ଯୋଗ କରିବା।
0: ଆରେ ବା, ଭଲ ଖାଦ୍ୟ ଯୋଉ ମାନେ ନିଜ ହାତ ରନ୍ଧା ନା ନାଇଁ, ମାନେ କିଏ ଅଛନ୍ତି ସ୍ପେସିଫିକ ତାଙ୍କରି ହାତ ରନ୍ଧା?
2: ନା, ନିଜେ ମୁଁ ରାନ୍ଧି ଜାଣି ନାହିଁ।
0: ଆଚ୍ଛା, କିଏ ରାନ୍ଧିକି ଭଲ, କିଏ ରାନ୍ଧିକି ଦିଅନ୍ତି?
2: ଆଜ୍ଞା,
0: କିଏ ଭଲ ରାନ୍ଧିକି ଦିଅନ୍ତି ତାହେଲେ?
2: ଘରଣୀ ଆଉ କିଏ।
0: ଆଚ୍ଛା, ଭଲ କଥା, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ,
2: ଧନ୍ୟବାଦ
0: ଧନ୍ୟବାଦ। ନମ୍ବର 0671230315 ଆପଣ ବି କଲ୍ କରିପାରିବେ, ସେୟାର କରିପାରିବେ ଆପଣଙ୍କ ହାବିଟ୍ ଭିତରୁ ଫେଭରେଟ୍ ହାବିଟ୍ କ'ଣ।

0: କେତେ ବାଟ ମାନେ ଯୋଉ ଫୁଲ ତୋଳା ଯାଆନ୍ତି ସାଇକେଲ ରିଙ୍ଗରେ କେତେ ବାଟ ଯାଆନ୍ତି ସାଇକେଲ ଚଲେଇକି?
1: ତଥାପି 2 କିଲୋମିଟର ଯାଏ। ଆଉ ବେଷ୍ଟ ହାବିଟ ମୋର ହଉଛି ରେଡିଓ ଶୁଣିବା, ଆଉ ଗୀତକୁ ମାନେ ମୁଁ ବହୁତ ଏନ୍ଜୟ କରେ। ଗୀତ ଗୀତ ବହୁତ ଭଲ ପାଏ, ଗୀତ ଯେତେ ପ୍ରକାର ଗୀତ, ରୋମାଣ୍ଟିକ ଗୀତ, ଆଡ଼େ ସ୍ୟାଡ୍ ସଙ୍ଗ ମାନେ ଭଜନ ଗୀତ, ଏସବୁ ଗୀତ ଶୁଣିବାକୁ ମୋତେ ବହୁତ ଭଲ ଲାଗେ। ଆଉ ଗୋଟେ ବେଷ୍ଟ ହବି ଅଛି, ମୁଁ ଟିକେ ନିଟ୍ ଆଣ୍ଡ କ୍ଲିନ୍ ସଫା ସୁତୁରା ଟିକେ ରହେ, ମୋ ଦୋକାନ ହଉ ବା ମୋର ଯେକୌଣସି ସଫା ସୁତୁରା ଜିନିଷ ହଉ, ଯେକୌଣସି ସବୁ ଘର ଘର ମାନେ ଚାରିପଟ ସଫା ସୁଫି କରିବା ବା ଘର ପରିଷ୍କାର ଅଳନ୍ଦୁ ପଲୁ କାଢିବା, ବିଭିନ୍ନ ପ୍ରକାର ନିଟ୍ ଆଣ୍ଡ ସବୁ ପ୍ରକାର ମୁଁ ମାନେ ଘରର ସବୁ କାର୍ଯ୍ୟ ମୁଁ ନିଟ୍ ଆଣ୍ଡ କ୍ଲିନ୍ କରେ,
0: ପରିଷ୍କାର କରି ସବୁ କରନ୍ତି।
1: ନିଶ୍ଚିନ୍ତ ନିଶ୍ଚିନ୍ତ ମ୍ୟାଡମ, ଆପଣଙ୍କୁ ଏତେ ଥଣ୍ଡା ହେଇଯିବ ଟିକେ
0: ପ୍ରବଳ ଟିକେ ପ୍ରବଳ।
1: ଆଉ ମ୍ୟାଡମ ଟିକେ ଗୋଟେ କଥା ଶୁଣନ୍ତୁ।
0: ଠିକ ଅଛି, ଆମେ ନିଶ୍ଚିତ ପରେ କଥା ହେବା। ନମ୍ବର 0671230315 ରେ କଲ କରିପାରିବେ, ସେୟାର କରିପାରିବେ ଆପଣଙ୍କ ହାବିଟ ଭିତରୁ ଆପଣଙ୍କର ଫେଭରେଟ ହାବିଟ କ'ଣ।

0: টিউন করে শুনতে 100.4 আকাশবাণী এফএম রেইনবো কটক দিল সে দিল তক নম্বর 0671-230-3153 রে কল করে পারবে শেয়ার করে পারবে আপনার হ্যাবিট ভিতর ফেভারিট হ্যাবিট কোটা হ্যালো
1: ହଁ ମ୍ୟାଡମ୍ ନମସ୍କାର ମୁଁ ଗଞ୍ଜାମ ଜିଲ୍ଲା ସୋଡ଼ା ବ୍ଲକ ଲୋକାମାରରୁ ରାଜୀବ ଗୌଡ଼ କହୁଥିଲି
0: ଆଜ୍ଞା ନମସ୍କାର କୁହନ୍ତୁ ଆପଣଙ୍କ ଫେଭରେଟ୍ ହାବିଟ୍ ବିଷୟରେ
1: ହଁ ମ୍ୟାଡମ୍ ମୁଁ ସବୁଦିନ ସକାଳୁ ଉଠିବା ପରେ ପ୍ରାତଃ ଭ୍ରମଣ କରିଥାଏ ଗୋଟେ 2 କିଲୋମିଟର ଆଉ ତା ସହିତ ଯୋଗାସନ ପ୍ରାଣାୟାମ କିଛି କରେ ଏକ୍ସରସାଇଜ୍ କରେ ଆଉ ତା ସହିତ ଆପଣଙ୍କର ଏଫ୍ଏମ୍ ରେନ୍ବୋ ସବୁବେଳେ ଶୁଣେ ମ୍ୟାଡମ୍ ଏଫ୍ଏମ୍ ରେନ୍ବୋ ଆକାଶବାଣୀ କଟକ ଆଉ ନ୍ୟୁଜ୍ ଅନ୍ ଏୟାର୍ରେ ଇଣ୍ଟରନେଟ୍ ମାଧ୍ୟମରେ ଅନଲାଇନ୍ ମାଧ୍ୟମରେ ଶୁଣିଥାଏ ମ୍ୟାଡାମ୍ ଆଉ ଟିଭି ମଧ୍ୟ ବେଳେବେଳେ ଦେଖେ କ୍ରିକେଟ୍ କ୍ରିକେଟ୍ ଲାଇଭ୍ ଟେଲିକାଷ୍ଟ ଆଉ ଫୁଟବଲ ଯୋଉ ଚାଲିଛି ଏବେ ଫିଫା ୱାର୍ଲଡ କପ୍ ଫୁଟବଲ ଖେଳ ମଧ୍ୟ ରାତି ଅନିଦ୍ରା ବି ମତେ ଟିକେ ଦେଖା ଟିକେ କରେ ଆଉ
0: ବହୁତ ବଢିଆ କଥା ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ ନମସ୍କାର ନମ୍ବର 0671-230-3153 ଆପଣ ମଧ୍ୟ କଲ୍ କରିପାରିବେ ସେୟାର କରିପାରିବେ ଆପଣଙ୍କ ଫେଭରେଟ୍ ହାବିଟ୍ ବିଷୟରେ ହ୍ୟାଲୋ ଜୟ ଜଗନ୍ନାଥ କିଏ କହୁଥିଲେ କୋଉଠୁ କହୁଥିଲେ
2: ମୁଁ କଟକର ବିଜୁ ପଟ୍ଟନାୟକରୁ କାର୍ତ୍ତିକ ପାଣ୍ଡୁଗାନୀ କହୁଛି ଆଜ୍ଞା
0: ଆଜ୍ଞା ଫେଭରେଟ୍ ହାବିଟ୍ ବିଷୟରେ କୁହନ୍ତୁ
2: ଫେଭରେଟ୍ ହାବିଟ୍ ଭିତରେ ମୋର ବହୁତ କିଛି ଆଜ୍ଞା ହାବିଟ୍ ଅଛି ଆଜିକା ଡେଟ୍ରେ ସାଇକେଲ ଛାଡ଼ୁନି ଆଜ୍ଞା ଚଲେଇବା ଆପଣ ବିଶ୍ୱାସ କରିବେନି ବିଜୁ ପଟ୍ଟନାୟକ ଛକରୁ ଷ୍ଟାଡିୟମ ଛକ ଷ୍ଟାଡିୟମ ଛକରୁ ଆପଣଙ୍କର ନୂଆପାଟନା ତା ବଡ଼ ମେଡିକାଲ ଛକ ତାପରେ କଲେଜ ଛକ ରାଣୀହାଟ ଏମିତି ଓଭର ବ୍ରିଜ ମାଲକୁଦା ଭିତରେ ଓଭରବ୍ରିଜ ଦେଇକି ଛତ୍ରା ବଜାର ଦେଇକି ଆଜ୍ଞା କେଉଁ ସାହି ନନ୍ଦୀ ସାହି ଦେଇକି ଆଜ୍ଞା ମୁଁ ଚାରିଆଡ଼େ ମାର୍କେଟିଂ କରି ପଳେଇ ଆସେ ଆଜ୍ଞା ଆଜିକା ଡେଟ୍ରେ
0: ସବୁଦିନ ଏମିତି ସାଇକେଲରେ ଯାଇକି ମାର୍କେଟିଂ କରନ୍ତି ନା
2: କଣ୍ଟିନ୍ୟୁ ଦୋକାନ ବନ୍ଦ କଲା ମାନେ ମୁଁ ସାଇକେଲ ନେଇକି ଚାଲିଲି ଆଜ୍ଞା ମାର୍କେଟ
0: ବହୁତ ବଢିଆ କଥା କେତେବେଳେ ଦୋକାନ ବନ୍ଦ କରନ୍ତି ବାହାରନ୍ତି କେତେବେଳେ ସାଇକେଲିଂ ପାଇଁ
2: ସକାଳୁ ଆଜ୍ଞା ବିଶ୍ୱାସ କରିବେନି ଦୋକାନ ଖୋଲିବି ମିନିମମ 11 ଭିତରେ ତାପରେ 1:30-2 ଭିତରେ ବନ୍ଦ କରିବି ସେଠି ବଜାର କାମ ସାରିକି ଆଇଲା ବେଳକୁ ମିନିମମ 2:30-3 ଖଣ୍ଡେ ବାଜେ ଆଜ୍ଞା ଉପରାଳ ଯାହା ବି ହଉଛି ପୁରା ସାଇକେଲ ନେଇକି ଯିବା ଆସିବେ ଆଜ୍ଞା
0: ଆଚ୍ଛା ଆଚ୍ଛା ବହୁତ ବଢିଆ କଥା ବହୁତ ବଢିଆ କଥା
2: ଆଉ ଆଜିକା ଡେଟ୍ରେ ବି ସକାଳୁ ଆପଣ ବିଶ୍ୱାସ କରିବେନି ଷ୍ଟାଡିୟମ ଭିତରେ ଆପଣ ଭିତରେ ଆଜ୍ଞା ସକାଳୁ ଯୋଗ ମୋର କଣ୍ଟିନ୍ୟୁ ଛୋଟ ଛୁଆଠୁ ବୟସ୍କ ଲୋକମାନେ ତା ଭିତରେ ଆପଣଙ୍କୁ ପୁରା ନେଚୁରାଲ ଜିନିଷ ଦେଖିବେ ଆଜ୍ଞା ଛୁଆ ଯୋଉ ଟାଇପ୍ର ଡେଉଁଛନ୍ତି ତାପରେ କୋଉ ଟାଇପ୍ର ବଡ ଲୋକ ଚଳ ପ୍ରଚଳ କରୁଛନ୍ତି ସବୁ ଦେଖିବେ ଆଜ୍ଞା ମୋ ଛୁଆକୁ ବି ନେଇକି ଯାଏ ଆଜ୍ଞା ତା ଭିତରୁ
0: ଆଚ୍ଛା
2: ଏଇସବୁ ଜିନିଷ ହାବିଟ୍ ଅଛି ମୋର ବହୁତ ଆଜ୍ଞା ଆଜିକା ଡେଟ୍ରେ
0: ବହୁତ ବଢିଆ କଥା ବହୁତ ବଢିଆ କଥା
2: ସଜନା ଗଛ ଭଳିଆ ଆଜ୍ଞା ମୁଁ ଟିକେ ବହୁତ କଙ୍କଡା ଛୁଆ ସଜନା ଗଛ ଭଳିଆ
0: କଣ
2: ସଜନା ଗଛ ଆପଣ ଯେମିତି ଦେଖୁଛନ୍ତି ମୋ ଚାଷଟା ଆଜ୍ଞା ସେଇ ଟାଇପ୍ର ଆଜ୍ଞା
0: ଆଚ୍ଛା ଫ୍ଲେକ୍ସିବୁଲ
2: ଆଜ୍ଞା
0: ଆଚ୍ଛା ଓକେ ଓକେ ବହୁତ ବଢିଆ ବହୁତ ବଢିଆ ଥ୍ୟାଙ୍କ ୟୁ କଲ୍ କଲେ ଥ୍ୟାଙ୍କ ୟୁ ସୋ ମଚ୍
2: ରହିଲି ନମସ୍କାର ଆଜ୍ଞା
0: ନମସ୍କାର ନମ୍ବର 0671-230-3153 ରେ ଆପଣ ମଧ୍ୟ କଲ୍ କରିପାରିବେ ସେୟାର କରିପାରିବେ ଆପଣଙ୍କ ହାବିଟ୍ ଭିତରୁ ଫେଭରେଟ୍ ହାବିଟ୍ କ'ଣ

0: ହ୍ୟାଲୋ
1: ହ୍ୟାଲୋ
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଆଜ୍ଞା ଜୁବ୍ରାରୁ କହୁଥିଲି, ଶିବ କୁମାର।
0: ଆଜ୍ଞା ଆପଣଙ୍କ ଫେଭରେଟ୍ ହାବିଟ୍ ବିଷୟରେ କୁହନ୍ତୁ।
1: ମୋ ହାବିଟ୍ ହଉଛି, ମୋର ଗୋଟେ ନାତୁଣୀ ଅଛି, ମୁଁ ତାକୁ ଭାରି ଭଲ ପାଏ।
0: ନାତୁଣୀ ସାଙ୍ଗେ ସମୟ କାଟନ୍ତି ଆଉ,
1: ତା ନା ଡୁଡୁ। ତାକୁ ମୁଁ ଭାରି ଭଲ ପାଏ, ହେଲା,
0: ବହୁତ ବଢିଆ। ଏମିତି ନାତୁଣୀ ସାଙ୍ଗେ ସମୟ କାଟୁଥାନ୍ତୁ।
1: ଆଉ ଗୋଟେ ଗୀତ ଶୁଣେଇ ପାରିବେ କହିଲେ?
0: ହଁ, କିନ୍ତୁ ସେଇଟା ଏବେ ନୁହଁ, ସେଇଟା ଇଭିନିଂରେ ରେନ୍ବୋ ଏସ୍ଏମ୍ଏସ୍ ରେ, ସେଥିରେ ଆମେ ସମସ୍ତଙ୍କ ରିକ୍ୱେଷ୍ଟେଡ୍ ଗୀତ ବଜଉ। ହଁ ଏବେ ତ ଏବେ ହବନି, ରେନ୍ବୋ ଏସ୍ଏମ୍ଏସ୍ ରେ ଆପଣ ଯୋଉ ଗୀତ ଶୁଣିବାକୁ ଚାହିଁବେ ସେ ଗୀତ ଶୁଣିପାରିବେ। ଆଜ୍ଞା ଆଜ୍ଞା
1: ଆଜ୍ଞା,
0: ଥ୍ୟାଙ୍କ ୟୁ ସୋ ମଚ୍ କହିଥିବାରୁ। ଆଜ୍ଞା ଆଜ୍ଞା, ନମ୍ବର 0671230315 ରେ ଆପଣ ମଧ୍ୟ କଲ୍ କରିକି ସେୟାର କରିପାରିବେ ଆପଣଙ୍କ ଫେଭରେଟ୍ ହାବିଟ୍ ବିଷୟରେ।

0: କରିପାରିବେ, ସେୟାର କରିପାରିବେ ଆପଣଙ୍କ ଫେଭରେଟ୍ ହ୍ୟାବିଟ୍ ବିଷୟରେ। ହ୍ୟାଲୋ
1: ହ୍ୟାଲୋ ଦେବି, ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବାପୁଜୀ ପାତ୍ର, ମହମ୍ମଦପୁର ବିଲାହାଟ କହୁଥିଲି।
0: ଆଜ୍ଞା, ଆପଣଙ୍କ ଫେଭରେଟ୍ ହ୍ୟାବିଟ୍ ବିଷୟରେ କୁହନ୍ତୁ।
1: ମୋର ହ୍ୟାବିଟ୍ ହେଉଛି ଶୋଇକିରି ଜଲ୍ଦି ଉଠିବା ଆଉ ପ୍ରତିଦିନ ରେଡିଓ ଶୁଣିବା ଆଉ।
0: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
1: ନମସ୍କାର।
0: ନମ୍ବର 0671230315 ନମ୍ବର ରହିଛି, ଆପଣମାନେ ବି କଲ୍ କରିପାରିବେ, ନିଜ ଫେଭରେଟ୍ ହ୍ୟାବିଟ୍ ବିଷୟରେ ସେୟାର କରିପାରିବେ। ହ୍ୟାଲୋ,
2: ଜୟ ଜଗନ୍ନାଥ। ନମସ୍କାର।
0: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
0: ଆଜ୍ଞା, ଫେଭରେଟ୍ ହ୍ୟାବିଟ୍ ବିଷୟରେ କୁହନ୍ତୁ।
2: ମୋର ହେଲା ପଦ୍ମାସନରେ ବସିବା ହ୍ୟାବିଟ୍ ଅଛି, ମାନେ ମୁଁ ଅତି କମରେ 10-15 ଘଣ୍ଟା ଆମେ ପଦ୍ମାସନରେ ବସିପାରେ, ମାନେ କିଛି ମୋତେ କଷ୍ଟ ହୁଅନି।
0: 10-15 ଘଣ୍ଟା?
2: ଆଜ୍ଞା, ଥରେ ମୁଁ ଚାଲେଞ୍ଜ ଦେଇକି ଗୋଟେ ସାଙ୍ଗ ଥିଲି ବସିଥିଲି ଆଉ ଆମେ ଜିଦି ବସିଥିଲୁ, କିନ୍ତୁ ମୁଁ ପ୍ରାୟ 10 ଘଣ୍ଟା କଣ୍ଟିନ୍ୟୁ ବସିଲି, ସିଏ 4 ଘଣ୍ଟା ବସିକି ଉଠି ପଡ଼ିଲା। ମୋର ଡେଲି ମୋର ଅଭ୍ୟାସ, ମୋ ପିଲାବେଳେ ମୁଁ ପ୍ରଦର୍ଶନ କରୁଛି।
0: ଆଚ୍ଛା ଆଚ୍ଛା, ଆରେ ବା, ବହୁତ ବଢିଆ କଥା, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ଧନ୍ୟବାଦ। ନମ୍ବର 0671230315 ରହିଛି ନମ୍ବର, କଲ୍ କରିପାରିବେ, ଆପଣ ମଧ୍ୟ ସେୟାର କରିପାରିବେ ଆପଣଙ୍କ ହ୍ୟାବିଟ୍ ଭିତରୁ ଫେଭରେଟ୍ ହ୍ୟାବିଟ୍ ବିଷୟରେ। ହ୍ୟାଲୋ
3: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? କଟକର କୋଉଠୁ?
3: ଆଜ୍ଞା,
0: କଟକର କୋଉଠୁ?
3: ନୂଆବଜାର।
0: ଆଚ୍ଛା, ନୂଆବଜାର। ଏତେ ଏତେ ସ୍ଲୋରେ କହୁଛ ଯେ ଅଧା କଟକ ପରେ ସେ ଜାଗାଟା ରହିଗଲା। ଓକେ
3: ଆଜ୍ଞା,
0: ଓକେ। ତ ଫେଭରେଟ୍ ହ୍ୟାବିଟ୍ କ'ଣ?
3: ମୋର ଫେଭରେଟ୍ ହ୍ୟାବିଟ୍ ହେଲା ରୋଷେଇ।
0: ରୋଷେଇ ମାନେ କ'ଣ, ସବୁଠୁ ଭଲ ରୋଷେଇ କରନ୍ତି ତାହେଲେ?
3: ମୁଁ ଦିଦି, ରୋଷେଇ ମୋର ସବୁ ରୋଷେଇ ଭଲ, ସାଧା ଆଇଁଷ ପିଠାପଣା ମୋର ସବୁ ରୋଷେଇ ମୋର ବହୁତ ଭଲ। ଆଉ ମୋ ମାନେ ଗୋଟେ ଘଣ୍ଟା ଭିତରେ 7-8 ପ୍ରକାର ରୋଷେଇ କରିବି ଏକାଥରେ, 4-5 ଚୁଲା ଲଗେଇକିନି 7-8 ପ୍ରକାର କରିବି।
0: ତାହେଲେ ଆପଣ ସୁପର ଫାଷ୍ଟ ମଧ୍ୟ। ଆଚ୍ଛା, ଏମିତି କଣ ଡିସ୍ ଅଛି ଯୋଉଟା ଘର ଲୋକମାନେ ବେଶୀ କୁହନ୍ତି ଏଇଟା ଏଇଟା କର ଏଇଟା କର ଏଇଟା କର, କୋଉ ଡିସ୍ ସେଇଟା?
3: ସେଇଟା ଦିଦି ମୋର ଟିକେ ମାନେ ଯୋଉ ମଟନଟା ବେଶୀ ଭଲ ପାଆନ୍ତି,
0: ବେଶୀ ଡିମାଣ୍ଡ ହୁଏ।
3: ଆଜ୍ଞା ଦିଦି।
0: ଆରେ ବାହ, ବଢିଆ କଥା, କାଲି ବି ରବିବାର ଅଛି, ଯୋଉମାନେ ଶୁଣୁଛନ୍ତି କହିବା କଥା ଯାହା କହିବେ ଆଉ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
3: ଆଜ୍ଞା, ରହିଲି ଦିଦି, ନମସ୍କାର।
0: ନମସ୍କାର, ଷ୍ଟେ ଟ୍ୟୁନ୍ଡ।

0: ପ୍ରଧାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ପାହାଡ଼ପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ଦୁହେଁ ପାହାଡ଼ପୁର ସ୍କୁଲ୍ ଓ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ କଥାବାର୍ତ୍ତା କରିଥିଲେ। ରାଜ୍ୟବାସୀଙ୍କ ସ୍ୱପ୍ନ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ରାଜ୍ୟରେ ଗତ 2 ବର୍ଷରେ ବିକାଶର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କୋଲକାତାରେ 3ଟି ସ୍ୱଦେଶୀ ନିର୍ମିତ ଭାରତୀୟ ନୌସେନା ଜାହାଜର ଲୋକାର୍ପଣ କରିବେ। କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଦେଶବ୍ୟାପୀ ପ୍ରସ୍ତୁତି ନେଇ ମକ୍ଡ୍ରିଲ୍ର ଆୟୋଜନ କରିଛି ଏନ୍ଟିଏ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ବ୍ରାଜିଲ୍ ହାଇତିକୁ 3-0 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ୍ ଡି'ର ଅନ୍ୟ ଏକ ମ୍ୟାଚ୍ରେ ଆମେରିକା ଅଷ୍ଟ୍ରେଲିଆକୁ 2-0 ଗୋଲ୍ରେ ପରାସ୍ତ କରିଥିଲା। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।
1: ମନ୍ କି ବାତ୍ ହେ ଜନ ଜନ କି। ସଭି କି କୁଛ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୁଣିବା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ଗୀତରେ ମିତରେ ଶୁଣିପାରିବେ ରାତି 8:02। ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍କୃତି। ରାତି 10:00 ପ୍ରଚାର କରିବୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତର ବେତାର ବିବରଣୀ। ବର୍ତ୍ତମାନ ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। କୋଲକାତାଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସର ରାଷ୍ଟ୍ରୀୟ ସମାରୋହ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 6:30। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ବିଶ୍ୱ ଯୋଗ ଦିବସର ମହତ୍ୱ। ଏ ବିଷୟରେ ଆଲୋଚନା କରିବେ ବିଜୟ କୁମାର ବୃଷ୍ଟି। ସକାଳ 7:15 ଶୁଣିବେ କାର୍ଯ୍ୟକ୍ରମ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ଡାଇଲିନ୍

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି।
1: ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାକୁ ମୁଁ ଧନ୍ୟବାଦ ଦେବି।
0: ପ୍ରଧାନମନ୍ତ୍ରୀ କହିଛନ୍ତି 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର, ଖଣିଜ ସମ୍ପଦରେ ଭରପୂର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ରହିଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମି କଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି।
2: तेजी से काम हो रहा। केंद्र सरकार का विजन है पूर्वी भारत के विकास से भारत का विकास। इसलिए हम पूर्वोदय की नीति पर काम कर रहे हैं। आज ओडिशा खुद इस बदलाव का साक्षी बन रहा। ओडिशा के पास समुद्र है, खनिज संपदा है, कृषि की शक्ति है।

0: सबसे सामर्थ्यवान यहाँ युवा प्रतिभा है।
1: ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ, 40,000 କୋଟି ଟଙ୍କାର ସଡ଼କ ପ୍ରକଳ୍ପ, 25,000 କୋଟି ଟଙ୍କାର ବନ୍ଦର ପ୍ରକଳ୍ପ ଏବଂ 25,000 କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିଛନ୍ତି। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପିଏମ୍ କିଷାନ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶାର 34,00,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଜମାଖାତାକୁ 692 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,00,000ରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପରୀକ୍ଷା ଦେବେ। ପରୀକ୍ଷା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନର ବ୍ୟବସ୍ଥା କରାଯିବ। ନିଟ୍ ପରୀକ୍ଷାର ସୁପରିଚାଳନା ପାଇଁ ଆଜି ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଯୋଗ ଉତ୍ସବରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିବେ। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସ ଆୟୋଜନ କରାଯାଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଯୋଗ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଆଜି ବରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଅତାବିରା ଆଇସିଡିଏସ୍ରେ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ, ସେବା ପ୍ରଦାନ ବ୍ୟବସ୍ଥା ଓ ଭିଭିଭୂମି ସୁବିଧା ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ସେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ପରିଗଣନା ଫର୍ମର 100% କମ୍ପ୍ୟୁଟରୀକରଣ କରାଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗରିକମାନଙ୍କୁ ପୌରପରିଷଦ ଦ୍ୱାରା ପରିଚାଳିତ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହ ବିଭିନ୍ନ ଅଭିଯୋଗ ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗରସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ କୃଷକ ସମ୍ବାଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟଚାଷର ଉପକାରିତା, ଏଥିପାଇଁ ମିଳୁଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। କୃଷି, କୃଷକ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ଉପଲବ୍ଧ ସରକାରୀ ଯୋଜନା ସମ୍ପର୍କରେ କୃଷି ଅଧିକାରୀମାନେ କୃଷକମାନଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନ୍ତିମ ଦିବସରେ ଆଜି ଜୈବିକ କୃଷିର ମୂଳଧାରଣା ଓ ଗୁରୁତ୍ୱ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକ ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟର କର୍ମଶାଳାରେ ଯୋଗଦେଇ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତି ଆପଣେଇ କୃଷକମାନେ ଆୟ ବୃଦ୍ଧି କରିପାରିବେ ବୋଲି କହିଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କରାଯାଇଥିଲା। ସୁବର୍ଣ୍ଣପୁରରେ ଦେବଦମ୍ପତି ବିବାହ ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ଗମ୍ଭୀରାରେ ପ୍ରବେଶ

କରିଛନ୍ତି। ଶମ୍ଭୁ ବାବା ସୁବର୍ଣ୍ଣମେରୁ ଚନ୍ଦ୍ରଶେଖର କନ୍ୟାପିତାଙ୍କ ବାସଭବନରୁ କୈଳାସନଗର ଅଭିମୁଖେ ଏକ ବର୍ଷାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ଫେରିଛନ୍ତି। ଦେବଦେବ ମହାଦେବଙ୍କ ସହ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଓ ଅଷ୍ଟ ହନୁମାନ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଇରଙ୍ଗପୁରଠାରୁ 47,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି, ପରୀକ୍ଷା ଦେବେ 22,79,000ରୁ ଅଧିକ ଛାତ୍ରଛାତ୍ରୀ। ଏବଂ ଚେନ୍ନାଇ ଦିନିକିଆ ଏକ ଦିବସ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାର ତାରକେଶ୍ୱରଠାରେ ଆଜି ଆୟୋଜିତ ପଶ୍ଚିମବଙ୍ଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଏ ବାବଦରେ ଦେଶର 9,44,00,000ରୁ ଅଧିକ ଚାଷୀଙ୍କୁ 18,880 କୋଟି ଟଙ୍କା ପ୍ରଦାନ କରାଯାଇଛି। ଶ୍ରୀ ମୋଦି ସେଠାରେ ରେଳ, କୃଷି, ଗ୍ରାମୀଣ ବିକାଶ, ମତ୍ସ୍ୟ ଓ ପଶୁପାଳନ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପଶ୍ଚିମବଙ୍ଗଳର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ ଆଗେଇ ଚାଲିଛି। ପଶ୍ଚିମବଙ୍ଗ ଦିବସ ପାଳନ ରାଜ୍ୟର ବିକାଶକୁ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, 2036 ମସିହାରେ ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ମସିହାରେ ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ଅଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି। ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20,00,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ସାଥିଓ, ହମାରୀ ସରକାର ଓଡ଼ିଶା କେ ସଂସାଧନୋ କୋ ଓଡ଼ିଶା କି ସମ୍ଭାବନାଓ ମେ ବଦଲ ରହି ହେ। ଓଡ଼ିଶା ମେ ବଡ଼ା ନିବେଶ ଆଏ, ଯହାଁ ନୟେ ଉଦ୍ୟୋଗ ଲଗେ, ଇସକେ ଲିଏ ଉତ୍କର୍ଷ ଓଡ଼ିଶା ଜୈସେ ଅଭିଯାନ ଚଲାଏ ଯା ରହେ ହେଁ। ଇସକେ ତହତ ଅବ ତକ କରିବ 20,00,000 କରୋଡ଼ ରୁପିଏ କେ ନିବେଶ ପ୍ରସ୍ତାବ ମିଲ ଚୁକେ ହେଁ। 3,50,00,000 କରୋଡ଼ ରୁପିଏ ସେ ଜ୍ୟାଦା କି ଅନେକ ମେଗା

ବର୍ଗ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 44 ଓଭରରେ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 218 ରନ୍ ସଂଗ୍ରହ କରିଛି। 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତାବ ପ୍ରସ୍ତୁତ ହେବା ବେଳକୁ ଭାରତ 17 ଓଭରରେ କୌଣସି ୱିକେଟ୍ ନ ହରାଇ 128 ରନ୍ ସଂଗ୍ରହ କରିଛି। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ଚେନ୍ନାଇ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ 7:29 ସନ୍ଧ୍ୟା ଆସରରେ ଜମିଯାଇଛି ଆପଣଙ୍କର ଆଉ ଆମର ସନ୍ଧ୍ୟା ଆସର ସନ୍ଧ୍ୟା ଆସରରେ ପହଞ୍ଚାଇ ପାରିବା ଆପଣଙ୍କ ନିୟର ଆଣ୍ଡ ନ୍ୟୁମାନ୍ସଙ୍କ ପାଖକୁ ଆପଣଙ୍କର ଗୁଡ୍ ୱିସେସ୍ ଆମ ମାଧ୍ୟମରେ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯିବେ କ୍ୟାପିଟାଲ୍ ଲେଟରରେ ଲେଖିବେ FMRC ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଲେଖିବେ ଯାହାଙ୍କ ପାଇଁ ୱିଶ୍ ଏବଂ ଯାହା ୱିଶ୍ ଆଉ ତାକୁ ପଠାଇଦେବେ 09494

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ଗୀତର ମିତରେ ସୁଦୀପ ଅଛି ଆପଣଙ୍କ ପାଖରେ। ଆଉ ଯେମିତିକି ମୁଁ କହିଥିଲି ଯେ ଶ୍ରେୟା ଘୋଷାଲଙ୍କର କିଛି ଗୀତ ଶୁଣିବା, ଯେଉଁ ଗୀତ ପାଇଁ ସେ ପାଇଛନ୍ତି ନ୍ୟାସନାଲ ଆୱାର୍ଡସ, ତେବେ ଯେତେ ଗୀତ ପାଇଁ ସେ ପାଇଛନ୍ତି ତା ଭିତରୁ ବେଙ୍ଗଲୀ ମରାଠୀ ସବୁ ପ୍ରକାର ଗୀତ ମିଶିକି ଅଛି। ମୁଁ ଆପଣଙ୍କୁ ଶୁଣେଇବି ବଲିଉଡ୍ର ଯେତେକ ଗୀତ। ପ୍ରଥମେ ସେ ପାଇଥିଲେ ଦେବଦାସ ପାଇଁ ନ୍ୟାସନାଲ ଆୱାର୍ଡ, ଏବଂ ସେଟା ହେଉଛି ବେଡ଼ି ପିଆ ସଙ୍ଗ। ଯେଉଁ ଗୀତଟିକୁ ଗାଇଛନ୍ତି ତାଙ୍କ ସାଙ୍ଗରେ ଉଦିତ ନାରାୟଣ, ଗୀତଟିକୁ ଲେଖିଛନ୍ତି ନୁସରତ ବଦର ଏବଂ ମ୍ୟୁଜିକ୍ ସଜେଇଛନ୍ତି ଇସ୍ମାଇଲ ଦରବାର। ତେବେ ଦେବଦାସ ରିଲିଜ ହୋଇଥିଲା 2002 ମେ ମାସରେ, ଆଉ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲକୁ ମଧ୍ୟ ଏହି ଫିଲ୍ମଟି ଯାଇଥିଲା। ଆଉ ଏହି ଫିଲ୍ମରେ ଯେତେ ଗୀତ ଅଛି, କୁହାଯାଏ ଯେ ବଲିଉଡ୍ରେ ଯେତେ ଗୀତ ଅଛି ଏହି ଫିଲ୍ମର ମ୍ୟୁଜିକ୍ ଆଲବମ୍ ବହୁତ ସୁପରହିଟ୍ ଏବଂ ବହୁତ ପପୁଲାର ମଧ୍ୟ। ତେବେ ଶୁଣିଦେବା ଗୋଟେ ବ୍ୟୁଟିଫୁଲ୍ ଗୀତ, ଏବଂ ଯେଉଁ ଗୀତ ପାଇଁ ଶ୍ରେୟା ଘୋଷାଲ ପାଇଛନ୍ତି ନ୍ୟାସନାଲ ଆୱାର୍ଡ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେଟେକ୍ ଦିଲ୍ ସେହି ଦିଲ୍ ଦେଖ। 2005 ମସିହାରେ ଆସିଥିଲା ଫିଲ୍ମ ପହେଲି ଆଉ ଯୋଉ ଫିଲ୍ମର ଗୀତ ପାଇଁ ଶ୍ରେୟା ଘୋଷାଲ ପାଇଛନ୍ତି ପରବର୍ତ୍ତୀ ଆୱାର୍ଡ ମାନେ ନ୍ୟାସନାଲ ଆୱାର୍ଡ। ତେପନ୍ତମ ନ୍ୟାସନାଲ ଫିଲ୍ମ ଆୱାର୍ଡରେ ଶ୍ରେୟା ଘୋଷାଲ ପାଇଲେ ବେଷ୍ଟ ଫିମେଲ୍ ପ୍ଲେ ବ୍ୟାକ୍ ସିଙ୍ଗର ଏ ଫିଲ୍ମର ଗୋଟେ ଗୀତ ପାଇଁ ଏବଂ ସେମ୍ ଗୀତ ପାଇଁ ମଧ୍ୟ ସୋନୁ ନିଗମ ପାଇଛନ୍ତି 2006 ମସିହାରେ ଷ୍ଟାର ସ୍କ୍ରିନ୍ ଆୱାର୍ଡସ।

करी शांति 100.4 आकाशवाणी एफएम रेनबो कटक दिल से ही दिल तक। ଘରେ ସମୟ ରାତି ଆଠଟା ବାଜି ଚଉତିରିଶ ମିନିଟ୍ ଗୀତର ଭିତରେ ଶୁଣୁଛେ କିଛି ଏମିତି ଗୀତ ଯେଉଁଥିପାଇଁ ଶ୍ରେୟା ଘୋଷାଲ ପାଇଛନ୍ତି ନ୍ୟାସନାଲ ଆୱାର୍ଡସ୍। ପରବର୍ତ୍ତୀ ଗୀତ ହେଉଛି ଭେରି ବ୍ୟୁଟିଫୁଲ ସଙ୍ଗ, ଇଭେନ୍ ଆଜି ପର୍ଯ୍ୟନ୍ତ ବି ଲୋକଙ୍କ ପ୍ଲେ ଲିଷ୍ଟରେ ମୁଁ ଏ ଗୀତ ଶୁଣିଛି। ଆଜି ପର୍ଯ୍ୟନ୍ତ ବି ଯେଉଁ ଯେଉଁମାନଙ୍କର ଏଇଟା ଫେଭରେଟ୍, ଏଇ ଗୀତକୁ କାଟିକା ଆଉ କେଉଁ ଗୀତ ଆସି ହିଁ ପାରିନି ତାଙ୍କ ମନକୁ। ଜବୁଇ ମେଟ୍ର ଏଇ ବ୍ୟୁଟିଫୁଲ ଗୀତ ପାଇଁ ଶ୍ରେୟା ଘୋଷାଲଙ୍କୁ ଆଜି ମଧ୍ୟ ବହୁତ ଲୋକ ଭଲ ପାଆନ୍ତି ଆଉ ଏଇ ଗୀତକୁ ମଧ୍ୟ ବହୁତ ଭଲ ପାଆନ୍ତି। ତେବେ ଏଇ ଗୀତଟିକୁ ଲେଖିଛନ୍ତି ଇର୍ଷାଦ କାମିଲ, ମ୍ୟୁଜିକ୍ରେ ସଜେଇଛନ୍ତି ପ୍ରୀତମ। ଆଣ୍ଡ ଶୁଣନ୍ତୁ, ଆପଣ ଜାଣିପାରିବେ ମୁଁ ଏଇ ଗୀତରେ ଏତେ ତାରିଫ କାହିଁକି କରୁଥିଲି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଦାୟକ ଅଭିଲା ସ୍ମୃତିରେ ପରବର୍ତ୍ତୀ ଗୀତ ଶୁଣିପାରିବେ ମେରେ ଜୀବନ ସାଥିରୁ ଗୀତଟିକୁ ଗାଇଛନ୍ତି କିଶୋର କୁମାର ଗୀତଟିକୁ ଲେଖିଛନ୍ତି ମଜରୁ ସୁଲତାନ ପୁରୀ ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ଆର୍ ଡି ବର୍ମନ୍

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ଦାଗ। ପରବର୍ତ୍ତୀ ଗୀତଟି ଶୁଣିପାରିବେ ମହମ୍ମଦ ସିକନ୍ଦର ଆଲାମଙ୍କ ଭଏସ୍ରେ। ଗୀତଟି ଲେଖିଛନ୍ତି ଶିବବ୍ରତ ଦାସ ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ମହମ୍ମଦ ସିକନ୍ଦର ଆଲାମ।

ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଶୁଣନ୍ତୁ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝୀ ଓ ରାଜୀବ କୁମାର ମହନ୍ତ।

0: ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ଗତକାଲି ଅପରାହ୍ନରେ ରାଇରଙ୍ଗପୁରଠାରେ ପହଞ୍ଚିଥିଲେ। ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲ ପରିସରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଦ୍ୱାରା ଆୟୋଜିତ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ କୁସୁମୀ ବ୍ଲକର ଏକ ଜଳଯୋଗାଣ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଥିଲେ। ମାନନୀୟ ରାଷ୍ଟ୍ରପତି ଗତକାଲି ରାଇରଙ୍ଗପୁରଠାରେ ହିଁ ରାତ୍ରିଯାପନ କରିଥିଲେ। ଆଜି ଜୁନ୍ 20 ମାନନୀୟ ରାଷ୍ଟ୍ରପତିଙ୍କ ଜନ୍ମଦିବସ ଥିଲା। ଏହି ଶୁଭ ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନନୀୟ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ରାଷ୍ଟ୍ରପତିଙ୍କ ନିଜ ଗାଁ ରାଇରଙ୍ଗପୁର ପାହାଡ଼ପୁରଠାରେ ପୂର୍ବାହ୍ନରେ ପହଞ୍ଚିଥିଲେ। ସେଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ମାନନୀୟ ରାଷ୍ଟ୍ରପତିଙ୍କ ସହ ବିତାଇଥିଲେ। ସାନ୍ତାଳ ସମ୍ପ୍ରଦାୟର ଜାହିରା ଏବଂ କୋହ୍ଲ ସମ୍ପ୍ରଦାୟର ଜାହିରା ମଧ୍ୟ ବୁଲି ଦେଖିଥିଲେ। ଏହା ସହ ଗ୍ରାମରେ ଥିବା ଦକ୍ଷତା ବିକାଶ ତାଲିମ କେନ୍ଦ୍ର ମଧ୍ୟ ପରିଭ୍ରମଣ କରିଥିଲେ। ସେଠାରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀକୁ ମଧ୍ୟ ଉଭୟ ପରିଦର୍ଶନ କରିଥିଲେ। ପରେ ପରେ ରାଇରଙ୍ଗପୁରଠାରୁ ଅନତି ଦୂର ଦାଣ୍ଡଭୋଜଠାରେ ଅନୁଷ୍ଠିତ ଏକ ବିଶାଳ କାର୍ଯ୍ୟକ୍ରମରେ ଉଭୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନନୀୟ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ, ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର, ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଓ ମୟୂରଭଞ୍ଜର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ। ଆଜି ଓଡ଼ିଶା ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ପ୍ରାୟ ସମସ୍ତ ବିଭାଗର ମନ୍ତ୍ରୀ ଏବଂ ଓଡ଼ିଶାର ଅନେକ ମାନ୍ୟବର ବିଧାୟକ ଓ ମାନ୍ୟବର ସାଂସଦଗଣ ସଭାରେ ଉପସ୍ଥିତ ଥିଲେ। ସଭା ସମାରୋହର ପ୍ରାରମ୍ଭରେ ପ୍ରଥମେ ଜାତୀୟ ସଙ୍ଗୀତ ଏବଂ ପରେ ପରେ ଓଡ଼ିଶା ପୁଲିସ୍ର ସ୍ୱତନ୍ତ୍ର ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରଗାନ ପରିବେଷିତ ହୋଇଥିଲା। ଏହାସହ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଏବଂ ସଭାର ପ୍ରାରମ୍ଭରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ସ୍ୱାଗତ ଭାଷଣ ରଖିଥିଲେ। ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ବଟନ ଚିପି ପ୍ରାୟ 6,600 କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ।
1: ବିବିଧତାରେ ସମୃଦ୍ଧ ଓଡ଼ିଶା ଆଜି ବିକଶିତ ଭାରତର ବିକାଶ ଇଞ୍ଜିନ୍ରେ ଯୋଡ଼ି ହୋଇ ଦ୍ରୁତଗତିରେ ଆଗକୁ ବଢ଼ୁଛି। ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ଆଜି ଓଡ଼ିଶାର ବିକାଶ ଯାତ୍ରାର ଆଉ ଏକ ଗୌରବମୟ ଅଧ୍ୟାୟର ଶୁଭାରମ୍ଭ ହେଉଛି। ଏକ ନୂତନ ଭାରତର ସ୍ୱପ୍ନ ଓ ସଂକଳ୍ପ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ଗୌରବମୟ 12 ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ 2 ଦୃଢ଼ ନେତୃତ୍ୱରେ ଆଜି ସମଗ୍ର ରାଜ୍ୟରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ଓଡ଼ିଶାରେ ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ପାଇଁ ଆଜି 72 ପ୍ରକଳ୍ପର ଶୁଭ ଲୋକାର୍ପଣ ଓ ଶିଳାନ୍ୟାସ କରାଯାଉଛି। ଏଥିପାଇଁ ବ୍ୟୟ ଅଟକଳ ରହିଛି 47,603 କୋଟିରୁ ଅଧିକ ଟଙ୍କା। ବିକଶିତ ଭାରତର ସ୍ୱପ୍ନ ସାକାର ଦିଗରେ ରେଳ ଭିତ୍ତିଭୂମିର ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଧାରରେ 2 ନୂତନ ମଲ୍ଟି ଟ୍ରାକିଂ ରେଳପଥକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଅନେକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତା ଭିତରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ BCGCL କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି। ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ 9 ପ୍ରକଳ୍ପର ଲୋକାର୍ପଣ। ଲୋକଙ୍କ ଜୀବନ ଜୀବିକାକୁ ଆହୁରି ସଶକ୍ତ କରିବା ପାଇଁ 10 ଜିଲ୍ଲାରେ ବିଭିନ୍ନ ସଡ଼କ ଓ ସେତୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସେହିପରି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ 5 ପ୍ରକଳ୍ପର ଲୋକାର୍ପଣ। ଅଗ୍ରାଧିକାର ଭିତ୍ତିରେ ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ 18 ପ୍ରକଳ୍ପର ଲୋକାର୍ପଣ। ଜନଜାତି ସଶକ୍ତିକରଣ ଓ ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ।

0: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରବାସୀଙ୍କ ପାଇଁ 110 କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉନ୍ନତିକରଣ ସହିତ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ରାଜ୍ୟରେ ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ। ପର୍ଯ୍ୟଟନ ବିକାଶକୁ ପ୍ରାଥମିକତା, ରାଉରକେଲାରେ ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ଲାଗି ସ୍ୱତନ୍ତ୍ର ପ୍ରକଳ୍ପର ଲୋକାର୍ପଣ। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଆନ୍ତରିକତା ଯୋଗୁଁ ଏହିସବୁ ଲୋକାଭିମୁଖୀ ପ୍ରକଳ୍ପ ଓଡ଼ିଶାର ସାମଗ୍ରିକ ବିକାଶ ଯାତ୍ରାରେ ଯୋଡ଼ିବ ନୂଆ ଅଧ୍ୟାୟ। ବିକଶିତ ଭାରତରେ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ହେଉଛି ପୂରଣ।
1: ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ମହୋଦୟା ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇ କହିଲେ,
2: ଆଜିର ଏହି ଭବ୍ୟ ଏବଂ ଐତିହାସିକ କାର୍ଯ୍ୟକ୍ରମେ ମଞ୍ଚରେ ଉପସ୍ଥିତ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମ୍ପତି ମହୋଦୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀ କନକବର୍ଦ୍ଧନ ସିଂହଦେଓ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମହାଶୟ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମହୋଦୟ, ସାଂସଦ ଶ୍ରୀ ନବଚରଣ ମାଝୀ ମହୋଦୟ, ସାଂସଦ ଶ୍ରୀ ମନମୋହନ ସାମଲ ମହୋଦୟ, ସମ୍ମାନୀୟ ଜନପ୍ରତିନିଧିଗଣ ଏବଂ ସାମ୍ନାରେ ଉପସ୍ଥିତ ଥିବା ଏ ଅଞ୍ଚଳର ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ନମସ୍କାର, ଜୋହାର, ଜୟ ଜଗନ୍ନାଥ, ଫିର୍ଲ ମହାରାଙ୍ଗୁରୁ। ସର୍ବପ୍ରଥମେ ମୁଁ ମୟୂରଭଞ୍ଜର ପବିତ୍ର ମାଟିରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଦର ସ୍ୱାଗତ କରୁଛି। ସେ ଆଜି ଆମ ଗାଁ ପାହାଡ଼ପୁର ହୋଇ ଏଠାକୁ ଆସିଛନ୍ତି। ସେଠାରେ ସେ ଆଦିବାସୀମାନଙ୍କର ପବିତ୍ର ପୂଜାସ୍ଥଳ ଗୋଷାଣୀ ପୀଠ ଜାହେର ଥାନ ଯାଇଥିଲେ। ମୁଁ ତାଙ୍କୁ ଆମ ଗାଁର ଏସବୁ ପରିବେଶ ପରିଦର୍ଶନ କରାଇବାର ଉଦ୍ଦେଶ୍ୟ ମୁଁ ଜାଣେ ସେ ଆଦିବାସୀମାନଙ୍କ ଗହଳରେ ବହୁତ କାର୍ଯ୍ୟକ୍ରମ କରିଛନ୍ତି, କିନ୍ତୁ ଏ ଅଞ୍ଚଳର ଆଦିବାସୀ କିପରି ପ୍ରକୃତିର ପୂଜାରୀ ଏବଂ ଏ ପଞ୍ଚତତ୍ତ୍ୱର ପୂଜାରୀ ସେ ବିଷୟକୁ ମୁଁ ତାଙ୍କୁ ଅବଗତ କରାଇବାକୁ ଏ ଅଞ୍ଚଳରେ ପରିଦର୍ଶନ କରିବା ପାଇଁ ମୁଁ ତାଙ୍କୁ ନେଇଥିଲି। ଏସ୍ଏଲ୍ଏସ୍ ଟ୍ରଷ୍ଟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ପାହାଡ଼ପୁର ଓ ରାଇରଙ୍ଗପୁର ଅଞ୍ଚଳକୁ ମୋଦିଜୀଙ୍କର ଏ ପ୍ରଥମ ଆଗମନ। ଏହା ପୂର୍ବରୁ 2004 ମସିହାରେ ରାଇରଙ୍ଗପୁର ଆସିଥିଲେ, ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଆଦରଣୀୟ ମୋଦିଜୀ, ଓଡ଼ିଶା ପ୍ରତି ଆପଣଙ୍କର ସ୍ୱତନ୍ତ୍ର ସ୍ନେହ ଏବଂ ଶ୍ରଦ୍ଧା ରହିଛି। ଅନେକ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଆପଣ ଏଠାକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଏହା ପୂର୍ବ ସେ 5 ଦିନ ଧରିକି ବିଦେଶରେ 5ଟି ଦେଶ ସେ ବୁଲିକିରି ଆସିଛନ୍ତି ଏବଂ ଆଜି ଆମ ପାଖରେ ଉପସ୍ଥିତ ହୋଇଛନ୍ତି। କାଲି ସେ ମଧ୍ୟ ଯିବେ ୱେଷ୍ଟବେଙ୍ଗଲ ଇଣ୍ଟରନ୍ୟାସନାଲ ଯୋଗା ଦିବସ ପାଳନ କରିବା ପାଇଁ। ଏ ତାଙ୍କର ଯେଉଁ ଅଥକ ପରିଶ୍ରମ, ଜନତାଙ୍କ ପ୍ରତି, ଦେଶ ପ୍ରତି ତାଙ୍କର ପ୍ରେମ, ମୁଁ ତାଙ୍କୁ ସେଥିପାଇଁ ବହୁତ ବହୁତ ସାଧୁବାଦ ଜଣାଉଛି ଏବଂ ଧନ୍ୟବାଦ ଜଣାଉଛି। ଏ ଅଞ୍ଚଳରେ ଅନେକ ଆଦିବାସୀ ଭାଇ ଭଉଣୀମାନେ ବାସ କରନ୍ତି, ଏଣୁ ଆପଣ ଏଠାକୁ ଆସିଥିବାରୁ ଆଜି ସମସ୍ତ ଅଞ୍ଚଳବାସୀ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କର ଆଶାର ସୀମା ନାହିଁ। ଆଜି ଏଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି। ଏହା ମଧ୍ୟରେ ମୟୂରଭଞ୍ଜର କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ। ସାରା ଓଡ଼ିଶା ପାଇଁ ଯେସବୁ ବୃହତ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି ସେଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାର BCGCL କୋଲ ଗାସିଫିକେସନ, ଏ ତ ବହୁତ ସାରା ଚିଜ ଅଛି, ମୁଁ ଏଡ଼ାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ଇଏ ପ୍ରକଳ୍ପ ଓଡ଼ିଶାର ଉନ୍ନତି ପାଇଁ, ଏ ଅଞ୍ଚଳର ଉନ୍ନତି ପାଇଁ, ଏ ଯୋଉ କେନ୍ଦ୍ର ଏବଂ ରାଜ୍ୟର ସରକାରର ବିକାଶମୁଖୀ ରାଜ୍ୟ ପ୍ରତି ତାଙ୍କର ଯୋଉ କର୍ତ୍ତବ୍ୟ ଏବଂ ଓଡ଼ିଶାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଯେଉଁ ପରିଦୃଷ୍ଟି ରହିଛି ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଜି ଏଠାରେ ଯେଉଁ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ

ଫାର୍ମ ଅଛି, ସେଥିମଧ୍ୟରେ ରେଳ ପର୍କ ରହିଛି, ସଡ଼କ ରହିଛି, ଜଳସେଚନ ରହିଛି, ମୁଁ ତାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ମୟୂରଭଞ୍ଜ ଜିଲ୍ଲାରେ ଯେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରୋପଣ କରାଯାଇଛି ତାହା ହେଉଛି ରାୟରମ୍ପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ରାୟରମ୍ପୁର ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର। ଏହାଛଡ଼ା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏବଂ ଆଞ୍ଚଳିକ କେନ୍ଦ୍ର ଏବଂ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ୍ର ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କେବଳ ବିକାଶର ପ୍ରତୀକ ନୁହେଁ, ବରଂ ଏଗୁଡ଼ିକ ସାମାଜିକ ନ୍ୟାୟ, ସମାନ ସୁଯୋଗ ଏବଂ ସମସ୍ତଙ୍କ ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଙ୍ଗୀକାରବଦ୍ଧର ପ୍ରମାଣ। ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଆଜି ତାଙ୍କର ମୋ ଗାଁକୁ ଯିବା, ଭାରତବର୍ଷରେ କେତେ ଗାଁ ଅଛି ତାର ଆକଳନ କରିହେବ ନାହିଁ, କିନ୍ତୁ ଏକ ଛୋଟ ଗାଁକୁ ସେ ଯାଇଛନ୍ତି। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାକୁ ମୁଁ ଧନ୍ୟବାଦ ଦେବି। ସେ ଦିନରେ ଆମେ ଅବଶ୍ୟ ପ୍ରଗତି କରିଛୁ। ମୋର ବିଶ୍ୱାସ ଆଜି ରାୟରମ୍ପୁରରେ ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମୟୂରଭଞ୍ଜ ଏବଂ ସମଗ୍ର ଓଡ଼ିଶାର ବିକାଶକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ। ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲା ପରେ ଏ ଅଞ୍ଚଳ ତଥା ଓଡ଼ିଶାର କାୟାକଳ୍ପ ବଦଳିଯିବ। ସ୍ୱଜନ ମଣ୍ଡଳୀ, ଖେଳକୁଦ ଆଦିବାସୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମୟୂରଭଞ୍ଜର ଯୁବକମାନଙ୍କର ଫୁଟବଲ, ହକି, ତୀର ଚାଳନା ଏବଂ ଖେଳକୁଦରେ ଅଶେଷ ତାଙ୍କର ରୁଚି ରହିଛି। ଆଜି ସ୍ପୋର୍ଟସ୍ କମ୍ପ୍ଲେକ୍ସ ଉଦ୍ଘାଟିତ ହେବା ଦ୍ୱାରା ଏ ଅଞ୍ଚଳ କ୍ରୀଡ଼ା ପ୍ରତିଭା ଲୋକମାନଙ୍କର ପ୍ରଶିକ୍ଷଣ ଓ ଅଭ୍ୟାସ ନିମନ୍ତେ ଅଧିକ ସୁଯୋଗ ପାଇପାରିବେ। ଏହାଦ୍ୱାରା ସେମାନଙ୍କର ଭିତରେ ଥିବା ଲୁକ୍କାୟିତ ପ୍ରତିଭା ବିକଶିତ ହେବ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ସେମାନେ ନିଜ ପାଇଁ ଓ ଦେଶ ପାଇଁ ସୁନାମ ଆଣିପାରିବେ। ଆଜି ଏଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ଲୋକାର୍ପିତ ହେବା ଅତି ଆନନ୍ଦର କଥା। ଏହି କେନ୍ଦ୍ରଟି ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ୱର ଏବଂ କେଉଁଝର ଜିଲ୍ଲାର ବସବାସ କରିଥିବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଉପରେ ଗବେଷଣା କରିବା ସହିତ ଏହାର ସୁରକ୍ଷା, ପ୍ରସାର ଓ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ। ଏହା ମଧ୍ୟରେ ଆଦିବାସୀ ସମାଜର ନାଚ, ଗୀତ, ବାଦ୍ୟ, ଅସ୍ତ୍ରଶସ୍ତ୍ର, କାରୁକାର୍ଯ୍ୟ ଓ ଜୀବନଶୈଳୀରେ ସୁନ୍ଦର ଭାବେ ପ୍ରଦର୍ଶନ କରି ଆଦିବାସୀ ଚଳଣୀକୁ ବିଶ୍ୱ ଦରବାରରେ ଆହୁରି ଅଧିକ ପରିଚିତ ପ୍ରସାରିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଁ ଆଶା କରୁଛି। ସ୍ୱଜନ ମଣ୍ଡଳୀ, ଗୋଟିଏ ଜାତି ନିଜ ସଂସ୍କୃତିର ମୌଳିକତାକୁ ଭୁଲିଗଲେ ନିଜର ଅସ୍ତିତ୍ୱ ହରାଇବ। ତେଣୁ ଯେକୌଣସି ଜାତି ବା ସମାଜ ଆଧୁନିକତା ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧିଶାଳୀ ହୁଏ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟର ଭାଷା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ଗୌରବ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତ ସରକାରଙ୍କର ପଦକ୍ଷେପ ପ୍ରଶଂସନୀୟ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଜନଜାତୀୟ ସଂଗ୍ରହାଳୟମାନେ ପ୍ରତିଷ୍ଠା କରାଯାଇଛି। ଦୀର୍ଘ ଦିନ ଧରି ଆଢୁଆଳରେ ରହିଥିବା ଆଦିବାସୀ ବୀର ଓ ବୀରାଙ୍ଗନାମାନଙ୍କର ଅବିସ୍ମରଣୀୟ ଅବଦାନକୁ ଲୋକାଲୋଚନକୁ ଅଣାଯାଇଛି। ଏହା ଭାରତ ସରକାରଙ୍କ ଏକ ଅତି ପ୍ରଶଂସନୀୟ ପଦକ୍ଷେପ। ଏଠାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି, ରିଜିଓନାଲ ସେଣ୍ଟର ଏବଂ ଇନ୍ଦୋର ବ୍ୟାଡମିଣ୍ଟନ ଷ୍ଟାଡିୟମର ଶିଳାନ୍ୟାସ କରାଯିବା ଆନନ୍ଦର କଥା। ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି ଆଞ୍ଚଳିକ କେନ୍ଦ୍ର ଦୂରସ୍ଥ ଅଞ୍ଚଳର ଆଦିବାସୀମାନଙ୍କର ପାଇଁ ଉଚ୍ଚଶିକ୍ଷାର ପର୍ଯ୍ୟାପ୍ତ ସୁଯୋଗ ବିକଶିତ ହେବ। ଏ ଅଞ୍ଚଳର ବିଦ୍ୟାର୍ଥୀ ଓ ଯୁବକବର୍ଗ, ବିଶେଷ କରି ଆଦିବାସୀ ଯୁବକ ଯୁବତୀ ଏଠାରେ ଉପକୃତ ହେବେ। ଇନ୍ଦୋର ବ୍ୟାଡମିଣ୍ଟନ ଷ୍ଟାଡିୟମ କାର୍ଯ୍ୟକ୍ରମ ହେଲେ ଏହା ଏ ଅଞ୍ଚଳର ବ୍ୟାଡମିଣ୍ଟନ ଖେଳାଳିମାନଙ୍କର ବିକାଶର ବିଶେଷ ସହାୟକ ହେବ। ଭଦ୍ରମଣ୍ଡଳୀ, ମୁଁ ଯେତେବେଳେ ଯେଉଁଠି ଥିଲେ ବି ମୋ ଗାଁ ଏବଂ ମୋ ମାଟିକୁ କେବେ ଭୁଲେ ନାହିଁ। ଆପଣମାନଙ୍କ ସହଯୋଗରେ ମୁଁ ଯେଉଁଠିକୁ ପହଞ୍ଚିଲି, କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ପାହାଚରେ ମୁଁ କିଛି ନା କିଛି ଏ ଅଞ୍ଚଳ ପାଇଁ କିଛି କରିବାର ପ୍ରଚେଷ୍ଟା କରିଛି। ଏ ଅଞ୍ଚଳରେ କିଛି କାର୍ଯ୍ୟ କରିବା ପାଇଁ ମୁଁ ସବୁବେଳେ ତତ୍ପର ରହିଛି। ଗତକାଲି ମୁଁ ରାୟରମ୍ପୁର ଜିଲ୍ଲାର ଉଦ୍ଘାଟନ କରିଛି। ଆପଣ ସମସ୍ତେ ଜାଣନ୍ତି ମୟୂରଭଞ୍ଜ ସବୁଠାରୁ ବଡ଼ ଜିଲ୍ଲା, ତେଣୁ ଏହାର ଶାନ୍ତି ଶୃଙ୍ଖଳା ପାଇଁ

0: ଆର୍ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥିକିନ୍ ଓଲଚିକି ଅଷ୍ଟମ ପରିଚ୍ଛେଦରେ କିନ୍ ସେ ମିଲ୍ ରିହା ନିତରିନ୍ ପ୍ରଧାନମନ୍ତ୍ରୀ ଆବ ସଂସ୍କୃତି ଲାଗି ପରମ୍ପରା ଲାଗି ଆବ ଉତ୍ଥାନ ଲାଗି ଅଡିଗାନ କିନ୍ ଚେଷ୍ଟା ହାକା ଅନା କ୍ଷେତ୍ରରେ ଆପେଆ ଆତଙ୍କ ଦାରାମ ଅଡିଗାନ ଗେ ଲକ୍ତି କାନା ଅନା କ୍ଷେତ୍ରରେ ଇଞ୍ଜ ଏତୁ ଦିଶମ ତିଞ୍ଜ ଆଗୁ ହାକା ଦିଆ ଯେ ଆବା ସଂସ୍କୃତି ପରମ୍ପରା ନେଲମା ଇନେଖାନ ଆବା ସଂସ୍କୃତି ପରମ୍ପରା ଉତ୍ଥାନ ଲାଗି ଉନି ହୋଇ ଚେଷ୍ଟାଏ ଅନା ମନ୍ତେ ଆପେ ଅନଡ଼ପେ ଯାଉରା ହାକନା ଅଡି ଅଡି ସାରା ଆପେଆ ଭାଇ ଓ ଭଉଣୀ ଘର ରାୟରମ୍ପୁକୁ ଆସିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଜଣାଉଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଁ ମୋର ବକ୍ତବ୍ୟ ସାଙ୍ଗ କରୁଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ, ଜୟ ଜଗନ୍ନାଥ।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ସାମଗ୍ରିକ ବିକାଶରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଜନଜାତିଙ୍କ ବିକାଶ ପାଇଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।
2: ଜୟ ଜଗନ୍ନାଥ, ଜୟ ମା କିଚକେଶ୍ୱରୀ। ମୋର ସବୁ ଭାଇ ଭଉଣୀ, ମା ମାଉସୀ ମାନଙ୍କୁ ମୋର ନମସ୍କାର। ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ, ରାଜ୍ୟପାଳ ଶ୍ରୀ ହରିବାବୁଜୀ, ୟାକେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେବଜୀ, ପ୍ରଭତି ପରିଦାଜୀ, ଓଡ଼ିଶାକେ ମନ୍ତ୍ରୀ ଗଣେଶ ସିଂ ଖୁଣ୍ଟିଆଜୀ, କୃଷ୍ଣଚନ୍ଦ୍ର ମହାପାତ୍ରଜୀ, ସାଂସଦ ନବାଚରଣ ମାଝୀଜୀ, ମନମୋହନ ସାମଲଜୀ, ବୈଜନ୍ତ ପାଣ୍ଡାଜୀ, ଅନ୍ୟ ମହାନୁଭାବ ଭାଇ ଓ ବହନ, ହମାରା ଓଡ଼ିଶା ଇନ୍ ଦିନୋଁ ଉତ୍ସବୋଁ କେ ଆନନ୍ଦ ମେ ଡୁବା ହୁଆ ହେ। ୟହାଁ କା ଗଣପର୍ବ ରଜ ପିଛଲେ ହପ୍ତେ ହି ଧୁମ୍ଧାମ୍ ସେ ମନାୟା ଗୟା ହେ। ମହାପ୍ରଭୁ ଜଗନ୍ନାଥ ଜୀ କି ରଥଯାତ୍ରା କି ତୈୟାରିଆ ବି ପୁରଜୋଶ ଚଲ ରହି ହେ। ମୟୂରଭଞ୍ଜ କେ ବାରିପଦା ରଥଯାତ୍ରା କୋ ଲେକର ବି ଉତ୍ସାହ କା ମାହୋଲ ହେ। ଆର୍ ଇସ୍ ସବକେ ବିଚ ହି ଲୋକତନ୍ତ୍ର କା ବିକାଶ କା ଉତ୍ସବ ଭି ଚଲ ରହା ହେ। ଓଡ଼ିଶା କି ବିଜେପି ସରକାର ନେ ଅପନେ ଦୋ ସାଲ ଭି ପୂର୍ଣ୍ଣ କିଏ ହେ। ଇସ୍ ମୌକେ ପର ଆପ ସବକେ ବିଚ ଆନା, ମୟୂରଭଞ୍ଜ ଆନେ କା ଏ ସୌଭାଗ୍ୟ ଔର ଇତନି ବଡ଼ି ସଂଖ୍ୟା ମେ ଆପ ସବକି ଉପସ୍ଥିତି, ୟେ ଅବସର ମେରେ ଲିଏ ବହୁତ ଖାସ ହେ। ଆପକା ଅପନାପନ ମୁଝେ ବାର ବାର ୟହାଁ ଖିଚ ଲାତା ହେ। ମେ ଆପ ସଭି କା ହୃଦୟ ସେ ବହୁତ ବହୁତ ଅଭିନନ୍ଦନ କରତା ହୁଁ। ଔର ଓଡ଼ିଶା କି ଜନତା କୋ ଡବଲ ଇଞ୍ଜିନ ସରକାର ମେ ବିକାଶ ଯାତ୍ରା କି ଭି ବଧାଇ ଦେତା ହୁଁ, ଶୁଭକାମନାଏ ଦେତା ହୁଁ। ସାଥ ହି ଇସ ଅବସର ପର ମେ ପଣ୍ଡିତ ରଘୁନାଥ ମୁର୍ମୁଜୀ, ଡକ୍ଟର ଦମୟନ୍ତୀ ବେଶ୍ରା ଜୀ ଔର ଶ୍ରୀ ଚରଣ ହେମ୍ରମ ଜୀ ଜୈସି ମହାନ ବିଭୂତିଓ କୋ ଭି ନମନ କରତା ହୁଁ। ରଘୁନାଥ ମୁର୍ମୁଜୀ ନେ ସନ୍ଥାଲି ଭାଷା କେ ଲିଏ ଓଲ ଚିକି ଲିପି କା ନିର୍ମାଣ କିଆ ଥା। ହମାରୀ ସରକାର ନେ ସନ୍ଥାଲି ଭାଷା ମେ ଭାରତ କେ ସମ୍ବିଧାନ କୋ ପ୍ରସ୍ତୁତ କିଆ ହେ। ଓଡ଼ିଶା କି ସନ୍ତାନୋ କୋ ପଦ୍ମ ସମ୍ମାନ ଦେକର ସମ୍ମାନିତ କିଆ ହେ। ପିଛଲେ ଦୋ ବର୍ଷୋ ମେ ଓଡ଼ିଶା ସରକାର ଭି ଇନ ସଭି ବିଭୂତିଓଂ କେ ସପ୍ନୋଁ କୋ ପୂରା କରନେ ମେ ଦିନ ରାତ ପୁରୁଷାର୍ଥ କର ରହି ହେ। ସାଥିଓ, ଆଜ କା ଏ ଅବସର

0: ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ତାକୁ ଆମେ କାର୍ଯ୍ୟ କରିପାରିବୁ। ମାନନୀୟ ପ୍ରଧାନମନ୍ତ୍ରୀ ଜୀ, ଆପ ଅଭି ଅଭି ଏକ ସାର୍ଥକ G7 ସମ୍ମିଳନୀ ସେ ସ୍ୱଦେଶ ଲୋଟେ ହେଁ। ଆପକି ୟେ ଗସ୍ତ ଦର୍ଶାତା ହେ କି ଭାରତ ଲାଇନ କେ ଲାଷ୍ଟ ମେ ଖଡ଼ା ଏକ ଦେଶ ନହିଁ ହେ। ଆପନେ ପିଛଲେ 12 ସାଲୋ ମେ ଦିଖାଏ ହେ କି ଇଣ୍ଡିଆସ ଟାଇମ ଅନ୍ ଦି ୱାର୍ଲ୍ଡ ଷ୍ଟେଜ୍ ହାଜ୍ ଫାଇନାଲି ଏରାଇଭଡ। ଆପକେ ମାର୍ଗଦର୍ଶନ ହମାରେ ଲିଏ ପ୍ରେରଣା କା ସ୍ରୋତ ହେ। ଆପକେ ହର କଦମ କେ ସାଥ ହମ କଦମ ମିଲାକେ ଚଲେଙ୍ଗେ ଅର ବିକଶିତ ଓଡ଼ିଶା ବିକଶିତ ଭାରତ କେ ସ୍ୱପ୍ନେ କୋ ଜରୁର ପୁରା କରେଙ୍ଗେ ଜରୁର ପୁରା କରେଙ୍ଗେ। ହିର୍ଲା ମାରାଙ୍ଗପୁରୁ ବନ୍ଦେ ମାତରମ ବନ୍ଦେ ଉତ୍କଳ ଜନନୀ।
1: ପରିଶେଷରେ ଜାତୀୟ ସଙ୍ଗୀତ ଓ ରାଷ୍ଟ୍ରଗାନ ପରିବେଷଣ ସହ ସଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମାନନୀୟ ରାଷ୍ଟ୍ରପତିଙ୍କଠାରୁ ବିଦାୟ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପଶ୍ଚିମବଙ୍ଗର ହୁଗୁଳି ଅଭିମୁଖେ ଯାତ୍ରା କରିଥିଲେ।

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝୀ ଏବଂ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା, କୃଷ୍ଣ ଦୟାଲ ତ୍ରିପାଠୀ, ନୃସିଂହ ହେମ୍ରମ ଓ ଭବାନୀ ଶଙ୍କର ଟୁଡୁ।

ଶୁଣିଲେ ଦେଶାତ୍ମବୋଧକ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୀଘରେ ସମୟ ବର୍ତ୍ତମାନ ରାତି 11:07 ଆସନ୍ତୁ ଜାଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05। କୋଲକାତାଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବାକୁ ଥିବା 12 ଅନ୍ତର୍ଜାତୀୟ ଯୋଗ ଦିବସର ରାଷ୍ଟ୍ରୀୟ ସମାରୋହ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ 6:30। ଆମର ସ୍ୱାସ୍ଥ୍ୟ 7:10 ଏଥିରେ ବିଷୟ ରହିଛି ବିଶ୍ୱ ଯୋଗ ଦିବସର ମହତ୍ତ୍ୱ। ଏ ବିଷୟରେ ଆଲୋଚନା କରିବେ ବିଜୟ କୁମାର ପୃଷ୍ଟି। 7:15 ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30। ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ 9:00 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣଙ୍କ ମତ ରଖିପାରିବେ। ଦିନ 10:00 ଶୁଣିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଦିନ 11:00 ଶୁଣିବେ ପୋଷ୍ଟ ବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କିଛି କଥା କିଛି ଗୀତ ଶୁଣିବେ ଦିନ 12:00। ଆଜି ଚର୍ଚ୍ଚାରେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜ ମତ ସେୟାର କରିପାରିବେ। ଦିନ 2:45 ଶୁଣିବେ କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ। ମୋ ଦେଶ କାର୍ଯ୍ୟକ୍ରମ ଶୁଣିପାରିବେ 3:00। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ 4:00। 4:50 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ। 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ 5:15 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତାମତ ରଖିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ 6:10। ଇଂଲଣ୍ଡରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶ୍ରୀଘରରେ ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ। ପୁଣିଥରେ ଆପଣଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି 5:55। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ।

ଶୁଣୁଛନ୍ତି ଆପଣ ମାନେ 100.4 ଆକାଶବାଣୀ ଏଫ୍ଏମ୍ ରେଡିଓ କଟକ। ଈଶ୍ୱରଙ୍କର ନାମ ନେଇ, ପ୍ରଭୁଙ୍କର ନାମ ନେଇ ଆଜିର ଏଇ ନୂଆ ସକାଳକୁ ଆମେ ଆରମ୍ଭ କରିଛେ। ପ୍ରଭୁଙ୍କର ପ୍ରିୟ ହେଉଛି ଭକ୍ତି ଆଉ ଭକ୍ତ। ନିଷ୍କାମ ଭକ୍ତି ଥିବା ସରଳ ମନରେ ହିଁ ନାରାୟଣ ସଦା ସର୍ବଦା ବାସ କରନ୍ତି। ଭାବ ଭକ୍ତିର ପୁଷ୍ପଟିଏ ଅର୍ପଣ କରିଦେଲେ ଈଶ୍ୱର ତାକୁ ଗ୍ରହଣ କରନ୍ତି ଆଉ ଭକ୍ତଙ୍କ ଉପରେ ନିଜର ଆଶୀର୍ବାଦ ଢାଳି ଦିଅନ୍ତି।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଭକ୍ତି ଭାବର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳିକୁ ଏଇଠି ହିଁ ଶେଷ କରିବା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 71ତମ ଭାଗ। ଆସନ୍ତୁ ଶୁଣିବା ବର୍ତ୍ତମାନ ଶ୍ରୀମଦ୍ ଭାଗବତର 71ତମ ଅଧ୍ୟାୟ।

ମୈତ୍ରେୟ ବିଦୁରଙ୍କୁ କହିଥିଲେ ଯେ ବିଦୁରଙ୍କ ପାଇଁ ହିଁ ଦେବକୀ ନନ୍ଦନ କୃଷ୍ଣ ତାଙ୍କୁ ବିଶ୍ୱର ପ୍ରକାଶ ମହତ୍ତ୍ୱ ଆଦି ତତ୍ତ୍ୱଜ୍ଞାନ କହିଥିଲେ। ସେହି ଜ୍ଞାନ ଆଧ୍ୟାତ୍ମ ଜ୍ଞାନ। ଦେବଗଣ ମଧ୍ୟ ଭଗବାନଙ୍କ ଶକ୍ତି ଓ ମାୟା ବିଷୟରେ କହିଥିଲେ। ମୈତ୍ରେୟ ମୁନି ଏହି ପ୍ରସଙ୍ଗରେ କହିଥିଲେ ଯେ ମଣିଷର ଦେହ ଭିତରେ ନାନା ସ୍ଥାନରେ ଭଗବାନ ବିରାଜିତ ହୋଇ କାର୍ଯ୍ୟକ୍ଷମ କରାନ୍ତି, ମଣିଷର ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ ଆପଣଙ୍କ କହିବାର ଅଛି ଆପଣମାନଙ୍କ ସାଥିରେ ମୋ ତରଫରୁ ୱାନ୍ସ ଅଗେନ୍ ଅ ଭେରି ଗୁଡ୍ ମର୍ଣ୍ଣିଂ ଆଣ୍ଡ ଶୁଭ ସକାଳ ଶ୍ରୋତା ବନ୍ଧୁ ଆଜିର ଏହି ନୂଆ ସକାଳ ନା ବହୁତ କିଛି ନେଇକି ଆସିଛି ସତରେ ଯଦି ଆମେ ସକାଳଟିକୁ ବୁଝିବାକୁ ଚେଷ୍ଟା କରିବା ନା କିଛି ନୂଆ ଆଶା ନୂଆ ବିଶ୍ୱାସ ନୂଆ ପ୍ରେରଣା ସବୁ କିଛି ଆମ ପାଇଁ ନେଇକି ଆସିଛି ତେବେ ଚାଲନ୍ତୁ ଖୁସିରେ ଖୁସିରେ ଆଜିର ଏହି ନୂଆ ସକାଳକୁ ଆମେ ସ୍ୱାଗତ କରିବା ଆମ ଜୀବନର ଗୋଟିଏ ନୂଆ ଫର୍ଦ୍ଦକୁ ଆମେ ଲେଖିବାକୁ ଚେଷ୍ଟା କରିବା ହଁ ଏହି କଲମ ଆମର ସାଥ୍ ନ ଦେଇପାରେ ଆମେ ଯାହା ଚେଷ୍ଟା କରୁଛୁ ତାହା ଲେଖା ନ ଯାଇପାରେ କିନ୍ତୁ ତା ମାନେ ନୁହେଁ କି ଆମେ ଅଟକି ଯିବା ବା ଆମ ହାତ ଅଟକି ଯିବ ଆମେ କେବେ ବି ଅଟକିବାନି କି ଆମ ହାତକୁ ରୋକିବାନି କାହିଁକି ନା ଆଗକୁ ବଢ଼ିବାର ନା ହିଁ ଜୀବନ ଆଉ ଜୀବନ ଯେତେ ଯାହା ବି ଆମକୁ ଦେଉନା କାହିଁକି ଜୀବନ ବହୁତ ସୁନ୍ଦର ତାକୁ ସବୁବେଳେ ଗୋଟେ ସକାରାତ୍ମକ ଚିନ୍ତାଧାରା ଗୋଟେ ପଜିଟିଭ ୱେରେ ଯଦି ଆମେ ଦେଖିବା ତାହେଲେ ନିହାତି ଭାବରେ ଜୀବନକୁ ଆମେ ଏନ୍ଜୟ କରିପାରିବା ଏବଂ ପ୍ରତ୍ୟେକଟି ମୁହୂର୍ତ୍ତରେ ଯାହା ବି ଆମ ଜୀବନରେ ଆସୁଛି ନା ଜୀବନର ରାସ୍ତାରେ ଆସୁଛି ନା ତାକୁ ଆମେ ଫେସ୍ କରିପାରିବା ସୋ ଚାଲନ୍ତୁ ଏଇ ନୂଆ ପଜିଟିଭ ଚିନ୍ତାଧାରା ସହିତ ଆଜିର ଏଇ ନୂଆ ସକାଳକୁ ସ୍ୱାଗତ କରିବା ଓ ଆଗକୁ ବଢ଼ିଯିବା ଗୋଟେ ଲଭଲି ଟ୍ରାକ୍ ଶୁଣାଉଛି ଆପଣଙ୍କୁ ଏନ୍ଜୟ କରନ୍ତୁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସି ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଜିର ଏଇ ନୂଆ ସକାଳରେ। ଏଇ ନୂଆ ସକାଳକୁ ଆମେ ସମସ୍ତେ ମିଶି ୱେଲକମ୍ କରୁଛେ, ଆଉ ଗୋଟେ ପଜିଟିଭ୍ ଏନର୍ଜି ସହିତ ହିଁ ୱେଲକମ୍ କରୁଛେ।

1865 ରେ ଆଜିର ଦିନରେ ଆମେରିକାରେ ଦାସତ୍ୱ ପ୍ରଥାର ଅନ୍ତ ହୋଇଥିଲା। ଆମେରିକାର ଟେକ୍ସାସ ସହରରେ ଥିବା କୃଷ୍ଣକାୟ ଦାସମାନଙ୍କୁ ସେମାନଙ୍କର ମୁକ୍ତି ବିଷୟରେ ଆଜିର ଦିନରେ ହିଁ ଜଣାଯାଇଥିଲା। ଆଉ ଏହି ଐତିହାସିକ ଦିନକୁ ଆମେରିକାରେ ଜୁଣ୍ଟିନାଥ ବା ମୁକ୍ତି ଦିବସ ଭାବରେ ପାଳନ କରାଯାଉଛି ଆଜିର ଦିନଟିକୁ। ତା ସହିତ ଆପଣଙ୍କୁ ତ କହିଥିଲି ଆମେରିକାର ୱାଶିଂଟନ୍ଠାରେ ବିଶ୍ୱର ପ୍ରଥମ ଆନୁଷ୍ଠାନିକ ପିତୃ ଦିବସ ଫାଦର୍ସ ଡେ ଆଜିର ଦିନରେ ହିଁ ପାଳନ କରାଯାଇଥିଲା। ଏବଂ କିଛି ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଆଜିର ଦିନରେ ଜନ୍ମ ହୋଇଥିଲେ। ଫ୍ରେଞ୍ଚ ଗଣିତଜ୍ଞ ଏବଂ ପଦାର୍ଥ ବିଜ୍ଞାନୀ 1623 ମସିହାରେ ଜନ୍ମ ହୋଇଥିଲେ ବ୍ଲାଇସି ପାସ୍କାଲ, ଯିଏକି ବିଶ୍ୱର ପ୍ରଥମ ଯାନ୍ତ୍ରିକ କାଲକୁଲେଟର ଆବିଷ୍କାର କରିଥିଲେ। ଏବଂ ପଦାର୍ଥ ବିଜ୍ଞାନରେ ପାସ୍କାଲ ନିୟମ ମଧ୍ୟ ସିଏ ହିଁ ଆଣିଥିଲେ। ତା ସହିତ ଆଜି ପ୍ରସିଦ୍ଧ ଭାରତୀୟ ବ୍ରିଟିଶ ଲେଖକ, ଯିଏକି ନିଜର ଚର୍ଚ୍ଚିତ ଉପନ୍ୟାସ ମିଡ୍ ନାଇଟ୍ ଚିଲ୍ଡ୍ରେନ୍ସ ପାଇଁ ବୁକର ପୁରସ୍କାର ପାଇଛନ୍ତି, ସେ ହେଉଛନ୍ତି ସଲମାନ ରୁଶଦି। ଆଜିର ଦିନରେ ହିଁ 1947 ସେ ଜନ୍ମ ହୋଇଥିଲେ। ତା ସହିତ ମିଆଁମାରର ଜଣେ ରାଜନେତା, ଯିଏକି ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଅହିଂସା ସଂଗ୍ରାମ କରି ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି, ସେ ହେଉଛନ୍ତି ଆଙ୍ଗ ସାନ୍ ସୁଚି, ଯିଏକି ଆଜିର ଦିନରେ ଜନ୍ମ ହୋଇଛନ୍ତି। ବ୍ରିଟିଶର ଜଣେ ରାଜନେତା, ଯିଏ ସଂଯୁକ୍ତ ରାଜତନ୍ତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ, 1964 ରେ ଆଜିର ଦିନରେ ସେ ଜନ୍ମ ହୋଇଛନ୍ତି, ସେ ହେଉଛନ୍ତି ବୋରିସ ଜନସନ। ତେବେ ଏସବୁ ଆଜି ଦିନର କିଛି ଖାସ ଖାସ କଥା ରହିଥିଲା ଆପଣମାନଙ୍କ ପାଇଁ। ଆଉ ସବୁଠୁ ଖାସ କଥା କ'ଣ କହିଲେ, ଆପଣଙ୍କ ସ୍ମାଇଲ୍। ଯଦି ଆପଣଙ୍କ ସ୍ମାଇଲ୍ ସକାଳୁ ସକାଳୁ ଆପଣଙ୍କ ଓଠ ଉପରକୁ ଆସିଯିବ ନା, ତାହେଲେ ଦିନଟି ପୁରା ଖୁସିରେ ଭରିଯିବ ଆଉ ପଜିଟିଭରେ ଭରିଯିବ। ତେବେ ଚାଲନ୍ତୁ ଏଞ୍ଜୟ କରିବା ଆଜିର ନୂଆ ସକାଳକୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ମୁଁ ଆପଣଙ୍କ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଜିର ବ୍ୟୁଟିଫୁଲ୍ ମର୍ଣ୍ଣିଂକୁ ଆମେ ସମସ୍ତେ ମିଶି ଏନ୍ଜୟ କରୁଛେ ଶ୍ରୋତା ବନ୍ଧୁ ସକାଳର ହାଲକା ସୂର୍ଯ୍ୟକିରଣ ଆମ ମନକୁ ଯେତିକି ଉର୍ଜା ଯୋଗେଇଥାଏ ନା ସେଇ ଉର୍ଜା ପଜିଟିଭ୍ ଏନର୍ଜି ହେଇକି ଆମ ପୁରା ଶରୀରରେ ଖେଳି ଯାଇଥାଏ ସେଇଥିପାଇଁ ସକାଳୁ ସକାଳୁ ଯଦି ହାଲକା ସୂର୍ଯ୍ୟକିରଣ ଆପଣ ନେଉଛନ୍ତି ଆପଣଙ୍କର ବଡି ପାଇଁ ଆପଣଙ୍କର ମନ ପାଇଁ ସବୁ ପାଇଁ ସେ ବହୁତ ଭଲ ଏମିତି ତ ଭିଟାମିନ୍ ଡି ମିଳେ ଆମେ ସମସ୍ତେ ଜାଣିଛେ କିନ୍ତୁ ସେମିତି ଯଦି ଆମେ ଦେଖିବାକୁ ଯିବା ଗୋଟେ ନୂଆ ସୂର୍ଯ୍ୟ କିଛି ନୂଆ ପ୍ରେରଣା ହିଁ ଆମକୁ ଦେଇଥାନ୍ତି ସକାଳୁ ସକାଳୁ ପ୍ରତ୍ୟେକ ଦିନ ସେ ଆମକୁ ଏଇ ପ୍ରେରଣା ଦିଅନ୍ତି କି ରାତି ଯେତେ ବି ଗାଢା ଥାଉ ଯେତେ ବି ଲମ୍ବା ଥାଉ ପୁଣି ଥରେ ଆମକୁ ନୂଆ କରି ଉଦୟ ହେବାକୁ ପଡିବ ପୁଣି ଥରେ ନିଜ ଜୀବନର ରାସ୍ତା ଚାଲିବାକୁ ପଡିବ ତେବେ ଚାଲନ୍ତୁ ଏଇ ଜୀବନର ରାସ୍ତାରେ ତ ବର୍ତ୍ତମାନ ମୁଁ ଆପଣଙ୍କ ସାଥିରେ ଅଛି ଆମେ ଆଗକୁ ବଢିବା ଆଉ କିଛି ସୁନ୍ଦର ଗୀତ ଆମେ ଶୁଣିବା

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ମୁଁ ଆପଣଙ୍କ କହିଲେ ଆପଣମାନଙ୍କ ସାଥିରେ ଆପଣମାନଙ୍କ ପାଖରେ ଶ୍ରୋତବନ୍ଧୁ ଆରମ୍ଭ କରିଦେବା ଆମର ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମ ଆପଣଙ୍କ ମର୍ଣ୍ଣିଂକୁ ଟିକେ ଅଧିକା ମେଲୋଡିୟସ୍ କରିବା ପାଇଁ ମୋର ରହିବ ଚେଷ୍ଟା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତେବେ ଗୋଟିଏ ନୂଆ ସକାଳ ଆସିଲେ ନା କିଛି ନୂଆ ବାର୍ତ୍ତା ବି ନେଇକି ଆସିଥାଏ ଆମ ପାଇଁ ଆଉ ସେଇ ବାର୍ତ୍ତା ଆମ ଜୀବନକୁ ବହୁତ ସମୃଦ୍ଧ କରିବାରେ ସାହାଯ୍ୟ ବି କରେ ତେବେ ଆଜିର ନୂଆ ସକାଳଟି କ'ଣ ନୂଆ ବାର୍ତ୍ତା ନେଇକି ଆସିଛି ଆମେ ସେ ବିଷୟରେ ଚିନ୍ତା କରିବା ଆଉ ଆମେ ଚିନ୍ତା କରିବା କଥା ହେବା କି କେମିତି ସେଇ ନୂଆ ସକାଳର ନୂଆ ବାର୍ତ୍ତାଟି ଆମ ଜୀବନକୁ ସୁନ୍ଦର କରିତୁଲୁଛି ପ୍ରତ୍ୟେକ ନୂଆ ସକାଳ ଆସିଲେ ନା ଆମ ଜୀବନରେ ଗୋଟେ ନୂଆ ଆଶା ସ୍ୱପ୍ନ ଆଉ ସମ୍ଭାବନା ନେଇକି ଆସିଥାଏ ରାତିର ଅନ୍ଧକାର ତ ବହୁତ ଗାଢ଼ ଥାଏ କିନ୍ତୁ ତାପରେ ସୂର୍ଯ୍ୟଙ୍କର ସୁନେଲି କିରଣ ଯେତେବେଳେ ଧରା ପୃଷ୍ଠକୁ ଧରଣୀକୁ ଛୁଇଁଥାଏ ନା ଆଲୋକିତ କରି ତ ଦେଇଥାଏ ସିଏ ତା ସହିତ ଆମ ମନରେ ଗୋଟିଏ ନୂଆ ଉତ୍ସାହ ମଧ୍ୟ ସୃଷ୍ଟି କରିଥାଏ ସକାଳର ଥଣ୍ଡା ଥଣ୍ଡା ପବନ ପକ୍ଷୀମାନଙ୍କର

0: ଚାରି ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା। ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସି ଦିଲ୍ ତକ୍। ସୋ ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଉ ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି। ଶ୍ରୋତବନ୍ଧୁ, ଗୋଟିଏ ନୂଆ ସକାଳ ଆସିଲେ କ'ଣ ସବୁ ନୂଆ ବାର୍ତ୍ତା ମୋ ପାଇଁ ନେଇକି ଆସେ ସେ ବିଷୟରେ ଆଜି ଆମେ କଥା ହେଉଛେ। ଆଉ ଆମେ ନୂଆ ସକାଳର ନୂଆ ବାର୍ତ୍ତାକୁ ବୁଝିବାକୁ ବି ଚେଷ୍ଟା କରୁଛେ। ନୂଆ ସକାଳ ଯେତେବେଳେ ଆସେ ନା, କେବଳ ଗୋଟିଏ ନୂଆ ଦିନର ଆରମ୍ଭ ହୁଏନି, ବରଂ ନୂଆ ଲକ୍ଷ୍ୟ, ନୂଆ ସଂକଳ୍ପ ଆଉ ସଫଳତା ପଥରେ ଆଗେଇ ଯିବା ପାଇଁକି ସେ ପ୍ରେରଣା ଦେଇଥାଏ ଆମକୁ। ତେଣୁ ଆମକୁ କ'ଣ କରିବାର ଅଛି, ସେ ପ୍ରେରଣାକୁ ବୁଝିବାର ଅଛି, ସେ ପ୍ରେରଣାକୁ ଗ୍ରହଣ କରିବାର ଅଛି ଆଉ ଜୀବନର ରାସ୍ତାରେ ଆଗେଇ ଯିବାର ଅଛି। କାହିଁକି ନା ଯେତେ ଝଡ଼ ଛଞ୍ଜା ଆସୁ, ଯେତେ ପାଦ ଝୁଣ୍ଟି ଯାଉ ପଛେ, ଆମକୁ ଜୀବନର ରାସ୍ତାରେ ଆଗକୁ ହିଁ ଚାଲିବାକୁ ପଡ଼ିବ। ଆଉ ଏଇ ଆଗକୁ ଚାଲିବାର ନାଁ ହିଁ ହେଉଛି ଜୀବନ। ତେବେ ଆସନ୍ତୁ ନା ସମସ୍ତେ ମିଶି ପ୍ରତ୍ୟେକ ନୂଆ ସକାଳ ଯାହା ଆମ ଜୀବନରେ ଆସୁଛି, ସେଇ ପ୍ରତ୍ୟେକ ନୂଆ ସକାଳକୁ ଆମେ ସ୍ୱାଗତ କରିବା ଆଉ ଆମ ଜୀବନକୁ ସୁନ୍ଦର ଆଉ ସାର୍ଥକ କରିବା।

0: ଛନ୍ତି ସେଇଟା ବହୁତ ବଡ କଥା
1: ନା ବହୁତ ସୁନ୍ଦର ଗୀତ ଆପଣ ମହୋଦୟ ତାର ନିଷ୍କ୍ରିୟତା ଆଉ ବାସ୍ତବତା ଜୀବନରେ ଏତେ ଉପଲବ୍ଧି ଆର କଥା କରିହେବନି ମ୍ୟାମ
0: ହଉ ବହୁତ ବହୁତ ଧନ୍ୟବାଦ
1: ଅନୁରୋଧ ଆପଣ ସମୟ ପାଇଲେ ଗୀତଟା ପୁନର୍ବାର
0: ନିଶ୍ଚୟ ନିଶ୍ଚୟ ମୁଁ ପ୍ଲେ କରିବି ତ ଆଜି କଣ ଗୀତ ବିଷୟରେ କହିବେ ବା ସେଇ ଗୀତଟି ହିଁ ଆପଣଙ୍କର ଫେଭରେଟ୍ ସେଇଆ କହୁଛନ୍ତି
1: କିଛି ବାତାବରଣ କ୍ରିଏଟ୍ କରେ ମଣିଷ ସ୍ଥିତି ଅନୁସାରେ କିନ୍ତୁ ଗୀତ ତ ସଙ୍ଗୀତ ଗୋଟେ ଏମିତିଆ ଜିନିଷ ଯେ କୋଉ ମୁହୂର୍ତ୍ତରେ କଣ ସିଚୁଏସନରେ ଅଛି ତାକୁ ଶୁଣିଲେ ଟିକେ ନାକୁ ପଜିଟିଭ ଆସିଯାଏ
0: ତାହେଲେ କୋଉ ଗୀତଟା ଆପଣଙ୍କୁ ବେଶୀ ପଜିଟିଭ କରେଇ ଦିଏ ଆପଣଙ୍କ ମନ ଭଲ ହେଇଯାଏ କୋଉ ଗୀତ ଶୁଣିଲେ ଏଇ ଗୀତଟି
1: ଆଚ୍ଛା
0: ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
1: ନମସ୍କାର
0: ଶ୍ରୋତା ବନ୍ଧୁ ଆପଣ ମଧ୍ୟ କଲ୍ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ ଏମିତି କଣ ଗୀତ ଅଛି କୋଉ ଗୀତ ଅଛି ଯୋଉ ଗୀତଟିକୁ ବାରମ୍ବାର ଶୁଣିବାକୁ ଆପଣଙ୍କ ଇଚ୍ଛା ହୁଏ ଆଉ ସେଇ ଗୀତ ଶୁଣିଲା ପରେ ମାନେ ଆପଣଙ୍କ ମନ ଏକଦମ ଭଲ ହେଇଯାଏ ଯେତେ ଖରାପ ଥାଉ ମନ ମନର ସ୍ଥିତି ଯାହା ବି ଥାଉ ନା କାହିଁକି ସେ ଗୀତ ଶୁଣିଲା ପରେ ଆପଣଙ୍କ ମନ ଆପଣଙ୍କ ମୁଡ୍ ଏକଦମ ଠିକ ହେଇଯାଇଥାଏ ଆଉ ଗୋଟେ କଲ୍ ଆସିଯାଇଛି କଲ୍ଟି ନେଇଯିବା ହ୍ୟାଲୋ
2: ଅଶୋକ ପଣ୍ଡା ମଧୁପାଟଣା କଟକ
0: କେମିତି ଅଛନ୍ତି ଆପଣ
2: ଭଲ ଅଛି ଆପଣ ତ ବହୁତ ଦିନ ପରେ ଆସିଲେ ଗ୍ୟାପରେ
0: ଆପଣ ଅପେକ୍ଷା କରିଥିଲେ
2: ନିଶ୍ଚିନ୍ତ
0: ମିସ୍
2: କରୁଥିଲୁ
0: ଠିକ ଅଛି ଆସି ତ ଯାଇଛି କଥାବାର୍ତ୍ତା ବି ଆରମ୍ଭ ହେଇଯାଇଛି ଆପଣ ମାନଙ୍କ ସାଙ୍ଗରେ ତ କୁହନ୍ତୁ କୋଉ ଗୀତଟା ଏମିତି ଅଛି ଯୋଉଟା ଶୁଣିଲା ପରେ ଆପଣଙ୍କ ମନ ପୁରା ଭଲ ହେଇଯାଏ
2: ଏ ଜୀବନ ଯୌବନ ସବୁ କରା ତୁମ ଦାନ କିଛି ଦେଇ ନାହ ବୋଲି କରିବି କି ଅଭିମାନ
0: ବାଃ ବହୁତ ସୁନ୍ଦର ଭଜନଟା ଏଇ ଗୀତକୁ ଆପଣ ବାରମ୍ବାର ଶୁଣିବାକୁ ଭଲ ଲାଗେ ଆପଣଙ୍କୁ
2: ଆଜ୍ଞା ଆଜ୍ଞା
0: କଣ କଣ ଭଲ ଲାଗେ ଏଇ ଗୀତରେ କଣ ଭଲ ଲାଗେ ଆପଣଙ୍କୁ ତାର ମ୍ୟୁଜିକ ତାର ଲିରିକ୍ସ
2: ଭଜନଟି ଭଲ ଲାଗେ ଭଜନଟା ମନକୁ ପ୍ରଫୁଲ୍ଲିତ କରେ
0: ଠିକ ଅଛି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର ହଁ ଅଛି ଆପଣ କଣ ଶୁଣିନାହାନ୍ତି କେବେ ଏଫ୍ଏମ୍ ରେନ୍ବୋରେ କେତେ ଥର ତ ମୁଁ ବି ପ୍ଲେ କରିଥିବି ଠିକ ଅଛି କେତେବେଳେ ମୌକା ମିଳିଲେ ମୁଁ ନିଶ୍ଚୟ ଆପଣଙ୍କ ପାଇଁ ପ୍ଲେ କରିବି ଓକେ
2: ଧନ୍ୟବାଦ
0: ରହିଲି ନମସ୍କାର ଶ୍ରୋତା ବନ୍ଧୁ ଆପଣମାନେ ବି କଲ୍ କରିପାରିବେ ମୋତେ କଲ୍ କରିବା ପାଇଁ ନମ୍ବରଟି ଆପଣ ତ ଜାଣିଛନ୍ତି ଆଉ ଥରେ କହିଦେଉଛି 0671230315 ଏ ନମ୍ବରରେ କଲ୍ କରନ୍ତୁ ଆଉ ମୋତେ କୁହନ୍ତୁ ଏମିତି କ'ଣ ଗୀତ ଅଛି ଯେଉଁ ଗୀତଟି ଶୁଣିଲା ପରେ ଆପଣଙ୍କ ମନ ପୁରା ଭଲ ହେଇଯାଇଥାଏ ମନର ସ୍ଥିତି ଯାହା ବି ଥାଉ ନା କାହିଁକି ଆଉ ଗୋଟିଏ କଲ୍ ଆସିଯାଇଛି ବର୍ତ୍ତମାନ ସେ କଲ୍ଟି ନେଇଯିବା ହ୍ୟାଲୋ
3: ଜୟ

0: ପୁରା ଥଣ୍ଡା ଲାଗିଲା ଥଣ୍ଡା ପରେ ମ୍ୟାମ କହନି ଦେହ ସବୁ ଜଳି ଯାଉଛି ଏତିକି ଗରମ କିନ୍ତୁ ଖରା ନଥିଲା କିନ୍ତୁ ପ୍ରବଳ ଗରମ
1: ଗୁଳୁଗୁଳି ହେଉଛି ବହୁତ ଆଉ ମନ ପରିବର୍ତ୍ତନ ହେଇଯାଏ ମନ ଭଲ ହେଇଯାଏ କୋଉ ଗୀତ ଅଛି ସେମିତି
0: ପ୍ରବଳ ଗୀତ ତ ଅଛି କୋଉ ଗୀତକୁ ମୁଁ କହିବି ବୋଲି ମୁଁ ବୁଝିପାରୁନି ବିଭିନ୍ନ ପ୍ରକାର କିଶମର ଗୀତ ଅଛି ଦେଖନ୍ତୁ ମନ ଖରାପ ବେଳେ ଗୋଟେ ଗୀତ ଭଲ ଲାଗିବ ଖୁସି ବେଳେ ଗୋଟେ ଗୀତ ଭଲ ଲାଗିବ ଏମିତି ବିଭିନ୍ନ ପ୍ରକାର ଗୀତ ଅଛି ବିଭିନ୍ନ ପ୍ରକାର ସମୟକୁ ନେଇକି ଗୀତ ଭଲ ଲାଗେ ସକାଳ ବେଳା ଆମର ହଉଛି ଅଜ୍ଞତାଳି ସେଥିରେ ଗୋଟେ ଗୋଟେ ଭଜନ ଅଛି ପୁରା ମନକୁ ମୋହିନିଏ ତେଣୁକରି ମର୍ଣ୍ଣିଂ ମେଲୋଡି ତ ସିଏ ଆହୁରି ଭଲ ତେଣୁକରି ବିଭିନ୍ନ ପ୍ରକାର ଗୀତ ଅଛି କିନ୍ତୁ ମତେ ବେଶୀ ଭଲ ଲାଗେ ଗୀତ ଆହେ ଦୟାମୟ ବିଷୟ ହେଇଛି ମତେ ସଦାବେଳେ ଭଲ ଲାଗେ ଆଉ ମାନେ ସଦାବେଳେ ମୁଁ ବାରମ୍ବାର ଶୁଣିବାକୁ ବି ଭଲ ଲାଗେ ଆହୁରି ଫିଲ୍ମ ଗୀତ କହିଲେ ଗୋଟେ ଅଛି ଦୈବ ଦୌଡ଼ିର ଗୋଟେ ମତେ ବହୁତ ଭଲ ଲାଗେ ଆଉ ଚକା ଭୋର ଗୋଟେ ଗୀତ ଅଛି ଭଲ ଲାଗେ ଦୌରାର ଗୋଟେ ଅଛି ବହୁତ ବଢିଆ ଲାଗେ ଇଶା ନିକାଶର ଗୋଟେ ଅଛି ଏଇଟା ଆହୁରି ବଢିଆ ଲାଗେ ବୋଲେ ଏମିତି ବିଭିନ୍ନ ପ୍ରକାର ଗୀତ ଅଛି ଗୀତ ଗୁଡାକ ଶୁଣିଗଲେ ଅଧିକା ନିଜକୁ ଜୀବନ୍ତ ଭଳିଆ ଲାଗେ ଆଉ ଗୋଟେ ଗୀତ ଏମିତି ପର୍ଟିକୁଲାର ମୁଁ କହିପାରିବିନି କିନ୍ତୁ ବିଭିନ୍ନ ପ୍ରକାର ଗୀତ ଅଛି ମତେ ସବୁ ଗୁଡାକ ବହୁତ ଭଲ ଲାଗେ ଆଉ ଅକ୍ଷୟ ମହାନ୍ତିଙ୍କ ଗୀତ ତ ମୁଁ ନ କହିଲେ ଆହୁରି ଭଲ ତାଙ୍କର କୌଣସି ଗୀତ ମୁଁ ମିସ୍ କରିନି ଦେଲା ମାନେ ମୁଁ ନିଶ୍ଚିତ ଆଗରେ ଶୁଣିବି ସେ ଯାତ୍ରାଟା ହେଇଯାଉ ହଁ ଆଉ ଗୋଟେ ଗୀତ କହିଲି ଯୋଉ ଆମର ନୌକା ଗୀତଟା ଅକ୍ଷୟ ମହାନ୍ତି ଏଇଟା ବାର ବାର ମୁଁ ଦିନକୁ ଯଦି ଦଶ ଥର ବାଜିବ ମୁଁ ଦଶ ଥରରୁ ତିରିଶ ଥର ଶୁଣିବାକୁ ଇଚ୍ଛା କରେ ସେଇଟା ମତେ ବହୁତ ଭଲ ବି ଲାଗେ
1: ଆଚ୍ଛା ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ଏତେ କଥା ସେୟାର କଲେ ବହୁତ ହି ବଢିଆ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି ରହିଲି ନମସ୍କାର
0: ଧନ୍ୟବାଦ ମ୍ୟାମ୍ ରହିଲି ନମସ୍କାର
1: ଶ୍ରୋତା ବନ୍ଧୁ ସତରେ ମନର କନେକ୍ସନ୍ ଥାଏ ଗୀତ ସହିତ ଆମ ହୃଦୟର କନେକ୍ସନ୍ ଥାଏ ଗୀତ ସହିତ ଆମ ଇମୋସନ୍ସର କନେକ୍ସନ୍ ଥାଏ ଗୀତ ସହିତ ସେଇଥିପାଇଁ ତ ଗୀତ ଆମକୁ ଭଲ ଲାଗେ ଆଉ ଏମିତି ବହୁତ ମୁହୂର୍ତ୍ତ ଅଛି ଆମ ଜୀବନର ଯେଉଁ ମୁହୂର୍ତ୍ତରେ ଆମକୁ ସେଇ ଗୀତଟି ଆମ ମନକୁ ଖୁସି ଦେଇପାରେ ସେଇ ଗୀତଟି ଆମ ମନକୁ ସାନ୍ତ୍ୱନା ଦେଇପାରେ ସେଇ ଗୀତଟି ଆମ ମନକୁ ବଦଳେଇ ଦେଇପାରେ ସେମିତି କିଛି ଗୀତ ବିଷୟରେ ଆଜି ଆମେ କଥା ହଉଛେ ଆଉ ଗୋଟେ କଲ୍ ବି ଆସିଛି କଲ୍ଟି ନେଇଯିବା ବର୍ତ୍ତମାନ ହ୍ୟାଲୋ
2: ଦିଦି ନମସ୍କାର
1: ନମସ୍କାର
2: ପ୍ରକାଶ ଚନ୍ଦ୍ର ସାହୁ ଭୁବନେଶ୍ୱର ସାଲିଆ ସାହୁ କହୁଛି ଦିଦି
1: କେମିତି ଅଛନ୍ତି
2: ହଁ ଦିଦି ଭାଇ ବହୁତ ଭଲ ଅଛି ଆଉ ରହିବାରେ ଗାଁକୁ ଯାଇଥିନି ପିଲା ଛୁଆଙ୍କୁ ନେଇକି ପାଞ୍ଚ ଦିନ ବୁଲାବୁଲି କରିକି ଆଇନି ପିଲାଙ୍କର ଟିକେ ଛୁଟି ଥିଲା
1: ଆଚ୍ଛା ରଜରେ ଯାଇଥିଲେ
2: ଆଜ୍ଞା
1: ହଉ ରଜ କେମିତି କଟିଲା ତାହେଲେ ଗାଁରେ
2: ହଁ ବହୁତ କଟିଲା ସାନ ଶାଢୁ ଘରେ ଶ୍ୱଶୁର ଘରେ ତାପରେ ଆମ ଘରେ ଜନ୍ମଦାନ ତାପରେ ଆରଡି ପଳେଇ ଯାଇଥିନୁ ଦିଟା ପରିବାର ଆମ ସାନ ସରୁ ଘର ଆମ ଘର ଆରଡି ପଳେଇ ଯାଇଥିନୁ ବୁଲିକି ଆଇନୁ ଗାଁରୁ ଆସିଲା ବେଳକୁ ଛତିଆ ମନ୍ଦିର ବି ଟିକେ ବୁଲିକି ପଳେଇ ଆଇନୁ
1: ତାହେଲେ ବହୁତ ବଢିଆ ସେ ଆପଣ କାଟିଛନ୍ତି ଆପଣଙ୍କର ରଜ ପର୍ବକୁ ଆଉ ଏଥର କୁହନ୍ତୁ କୋଉ ଗୀତ ଶୁଣିଲେ ଆପଣଙ୍କ ମନ ପରିବର୍ତ୍ତନ ହେଇଯାଏ
2: ଆଉ ବହୁତ ଦିନ ତ ଦୋକାନ ବସୁ କୋଉଠି ଯାଇପାରୁ ନାହିଁ ଆଉ ପିଲାଙ୍କର ଛୁଟି ଥିଲା ବୋଲିକି ଯାଉ ମୁଁ ପାଞ୍ଚ ଦିନ ବୁଲିକି ଆଇନି ମତେ ବି ବହୁତ ଭଲ ଲାଗିଲା
1: ନିହାତି ନିହାତି କାମ ଭିତରେ ଟିକେ ବ୍ରେକ୍ ନିହାତି ଦରକାର ନହେଲେ ଜୀବନଟା ସେତିକି ମାନେ ଭଲ ଲାଗିବନି କି କାମ କରିବାକୁ ବି ଭଲ ଲାଗିବନି
2: ଆଉ ଦିଦି ଅଣ୍ଡା କାନୁର ଗୋଟେ ଗୀତ ଲଗେଇ ଦିଅନ୍ତୁ
1: ଏବେ ତ ଗୀତ ମୁଁ
2: ଦିଦି ଏଇ ଗୀତଟା ଲଗେଇ ଦିଅନ୍ତୁ ଭାରି ଭଲ ଲାଗିବ
1: ଏଇ ଗୀତଟା ଆପଣଙ୍କୁ ଭଲ ଲାଗେ
2: ଏଇ ଗୀତ ବି ଭଲ ଲାଗେ ବହୁତ ଗୀତ ଭଲ ଲାଗେ ଫିଲ୍ମରେ ମାନେ ବହୁତ ଛୋଟ ବେଳୁ ବହୁତ ଫିଲ୍ମ ଦେଖିଛି
1: ଏଇ ଗୀତରୁ କଣ ଶିଖିଛନ୍ତି ଆପଣ ଆଗ କହିଲେ ମତେ
2: ଶିଖିଛି ମୋ ଝିଅ ଯେମିତି ଅଛି ସେ ଝିଅଟା କାନ୍ଦିବ ଆଉ ତାଙ୍କ ବାପା ଅମିତାଭ ବଚ୍ଚନ ତାଙ୍କ ହାତ ଧରିକି ଗାଇବ ବହୁତ ଭଲ ତାଙ୍କ ପରିବାରଟା ନଷ୍ଟ ହେଇଯିବ ଅମିତାଭ
1: ଦିଟା ମୁଁ ଫିଲ୍ମର ଷ୍ଟୋରି ପଚାରିନି ଆପଣଙ୍କୁ ଗୀତରୁ ଆପଣ କଣ ଶିକ୍ଷା ପାଇଛନ୍ତି ସେଇଟା ପଚାରୁଛି
2: ହଁ ମୋ ଝିଅ ଯେମିତି କାନ୍ଦିବ ଗୋଟେ ଜିନିଷ ମାଗିବ ମୁଁ ଦେଇପାରିବି ନାହିଁ ସେତେବେଳେ ମୋ ଝିଅଟା କାନ୍ଦିବ ଆଉ ମୁଁ ସେତେବେଳେ ସେ ଗୀତଟା ଗାଇକି ମୋ ଝିଅକୁ ଖୁସି କରିବି
1: ଆଚ୍ଛା ଠିକ ଅଛି ଆପଣ କହିଲେ ଗୀତଟିକୁ ପ୍ଲେ କରିଦେବା ପାଇଁ ବର୍ତ୍ତମାନ ଯୋଉ ପ୍ରୋଗ୍ରାମ ଚାଲିଛି ପ୍ରୋଗ୍ରାମଟି ଅଲଗା ପ୍ରୋଗ୍ରାମ ଚାଲିଛି
2: ଟିକେ ପଠେଇ ପାରୁ ନାହିଁ
1: ହଁ ଠିକ ଅଛି ମୁଁ ଆପଣଙ୍କ ପାଇଁ ଗୀତଟା ପ୍ଲେ କରିଦେବି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମରେ କିନ୍ତୁ ଏବେ ପ୍ଲେ କରିପାରିବିନି
2: ଗୀତଟା ଶୁଣିବା ବହୁତ ଭଲ ଲାଗିବ
1: ନିହାତି ନିହାତି ରହିଲି ନମସ୍କାର
2: ନମସ୍କାର ଦିଦି
1: ଶ୍ରୋତା ବନ୍ଧୁ ଆପଣ ମାନଙ୍କର ସରଳିଆ ମନର ସୁନ୍ଦର ସୁନ୍ଦର କଥା ନା ଭାରି ଭଲ ଲାଗେ ଆଉ ଆପଣ ନିଜ ମନ ଖୋଲିକି ଯେତେବେଳେ କଥା ହୁଅନ୍ତି ଆପଣଙ୍କ ମନର କଥା କୁହନ୍ତି ସେଟା ତ ଆହୁରି ବି ଭଲ ଲାଗେ ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ ଲାଇନରେ ହ୍ୟାଲୋ
3: ମନ୍ଦିର

0: ଜଳନ୍ତି ଠାକୁର।
1: କିଏ କହୁଥିଲେ?
0: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ ନମସ୍କାର। କିଏ କହୁଥିଲେ?
0: ବିଜୟ କୁମାର ଦାସ, ସୌରୀ ମହାସିଂହପୁର ବହୁରାମ କଟକ।
1: ଆଚ୍ଛା, କଣ କରନ୍ତି ଆପଣ?
0: ମୁଁ ଏଲ୍ଆଇସି ରେ କାମ କରେ।
1: ଆଚ୍ଛା, କଣ କୋଉ ଗୀତା ଆପଣଙ୍କୁ ଭଲ ଲାଗେ? ଯୋଉ ଗୀତଟା ଗାଇଲେ
0: ଭଲ ଲାଗେ।
1: ଆଚ୍ଛା, କଣ ଏଇ ଗୀତରେ କଣ ଏମିତି ଅଛି ଯେ ଆପଣଙ୍କୁ ଭଲ ଲାଗେ, ବାରମ୍ବାର ଶୁଣନ୍ତି ଏଇ ଗୀତକୁ?
0: ପ୍ରକୃତ କଥା ହଉଛି ଏଇଆ, କଣ ଆମର ତ ବାପା ମାଙ୍କୁ ଦୁଃଖ କଷ୍ଟ ଦେଇକି ଆମ ମନ୍ଦିରକୁ ଯିବା କିଛି ଲାଭ ଅଛି? ତାର ମର୍ମ ହଉଛି ଏଇଆ।
1: ଆଚ୍ଛା, ମାନେ ଗୀତଟାକୁ ଆପଣ ଭଲ ଭାବରେ ବୁଝି ଯାଇଛନ୍ତି?
0: ବାପା ମା ଯଦି ଘରେ ଅଛନ୍ତି, ତାକୁ ଯଦି ଅଶାନ୍ତି କରିବା, ତାଙ୍କ ମନରେ ଦୁଃଖ ଦେବା, ତାକୁ ଖରାପ କଥା କହିବା, ମନ୍ଦିର ଯାଇ ହଜାର ପୁଜିଲେ ଲାଭ କଣ ଅଛି?
1: ନିହାତି ନିହାତି ଠିକ କଥା କହିଲେ। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
0: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

0: କଣ ଏଇ ଗୀତରେ କଣ ଏମିତି ଅଛି ଯେ ଆପଣଙ୍କୁ ଭଲ ଲାଗେ ବାରମ୍ବାର ଶୁଣନ୍ତି ଏଇ ଗୀତକୁ?
1: ଆକ୍ଚୁଆଲି ପ୍ରକୃତ କଥା ହଉଛି ଏଇଆ, ଆଉ କଣ, ଆମର ତ ବାପା ମାଙ୍କୁ ଦୁଃଖ କଷ୍ଟ ଦେଇକି ଆମ ମନ୍ଦିରକୁ ଯିବା କିଛି ଲାଭ ଅଛି? ତାର ମର୍ମ ହଉଛି ଏଇଆ।
0: ଆଚ୍ଛା, ମାନେ ଗୀତଟାକୁ ଆପଣ ଭଲ ଭାବରେ ବୁଝି ଯାଇଛନ୍ତି?
1: ବାପା ମା ଯଦି ଘରେ ଅଛନ୍ତି ତାଙ୍କୁ ଯଦି ଅଶାନ୍ତି କରିବା, ତାଙ୍କ ମନରେ ଦୁଃଖ ଦେବା, ତାଙ୍କୁ ଖରାପ କଥା କହିବା, ମନ୍ଦିର ଯାଇକି ହଜାର ପୁଜିଲେ ଲାଭ କଣ ଅଛି?
0: ନିହାତି ନିହାତି ଠିକ କଥା କହିଲେ। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।

0: ଭଲ ଲାଗେ?
1: ସମସ୍ତଙ୍କୁ ତ ସଙ୍ଗୀତ ଶୁଣିବାକୁ ଭଲ ଲାଗେ, ବିଭିନ୍ନ ପ୍ରକାର ଅଛି, ଆପଣଙ୍କର ଶାସ୍ତ୍ରୀୟ ସଙ୍ଗୀତ ଅଛି, ଫୋକ୍ ସଙ୍ଗ ଅଛି, ବିଭିନ୍ନ ସଙ୍ଗୀତ ଅଛି, ଫିଲ୍ମ ସଙ୍ଗ ଅଛି, ବିଭିନ୍ନ ପ୍ରକାର ଅଛି। ମତେ ଟିକେ ସ୍ଲୋ ମୋସନ ସଙ୍ଗୀତ ସବୁ ଶୁଣିବାକୁ ଭଲ ଲାଗେ। ଆଉ ନାଇଣ୍ଟିଜ୍ ର ସଙ୍ଗୀତ ଯେତେ ଫିଲ୍ମ ଥିଲା ସେଇ ଗୀତ ଗୁଡା ବଢିଆ ଲାଗେ। ଆଉ ମୋର ଫେଭରେଟ୍ ହେଉଛନ୍ତି ଲତା ମଙ୍ଗେସ୍କର ଆଉ ଏସ୍ ପି ବାଲ ସୁବ୍ରମଣ୍ୟମ। ଏମିତି ଲତା ମଙ୍ଗେସ୍କରଙ୍କର ଗୋଟେ ଗୀତ ଥିଲା ୟାରା ସିଲି ସିଲି, ସେ ଗୀତଟା। ଆଉ ଆପଣଙ୍କର ଏକ ଦୁଜେ କେ ଲିଏ, ଆମ ମାନେ ତୁମ ମାନେ ଏକ ଦୁଜେ କେ ଲିଏ, ବିଭିନ୍ନ ପ୍ରକାର ସ୍ଲୋ ମୋସନ ଗୀତ ଶୁଣିବେ। ଆପଣ ଯଦି ବସ୍ରେ ଲଙ୍ଗ ଟୁର୍ କରୁଥିବେ, କାନରେ ଇୟର କଟ୍ ଦେଇ ଶୁଣୁଥିବେ, ବାହାର ପବନ ବସିବ, ନିଦ କେତେବେଳେ ଲାଗିଯିବ ଜଣା ପଡିବନି। ତେଣୁ ଲତା ମଙ୍ଗେସ୍କରଙ୍କର ଗୋଟେ ହିଟ୍ ଗୀତ ଆପଣଙ୍କ ଶୋରେ ପ୍ଲେ କରନ୍ତୁ ସମସ୍ତଙ୍କ ପାଇଁକି। ଆଉ
0: ନିଶ୍ଚୟ ପ୍ଲେ କରିଦେବି। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ।
1: ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଶ୍ରୋତା ବନ୍ଧୁ, ଆପଣମାନେ ମଧ୍ୟ ମୋତେ କଲ୍ କରିପାରିବେ 0671230315 ନମ୍ବରରେ, ଆଉ ମୋ ସହିତ ସେୟାର କରିପାରିବେ ଏମିତି କ'ଣ ଗୀତ ଅଛି, କୋଉ ଗୀତ ଅଛି ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିବାର ଶକ୍ତି ରଖିଛି। କାହିଁକି ନା ମ୍ୟୁଜିକ୍ରେ ସେତିକି ପାୱାର ଅଛି, ମ୍ୟୁଜିକ୍ ଆମ ମନକୁ ପରିବର୍ତ୍ତନ ବି କରିପାରେ, ମ୍ୟୁଜିକ୍ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ ବି କରିପାରେ। ମ୍ୟୁଜିକ୍ ଆମେ ଦୁଃଖୀ ଥିଲେ ଆମକୁ ହସେଇ ଦେଇପାରେ, ଆଉ ହସୁଥିଲେ କନ୍ଦେଇ ବି ଦେଇପାରେ। ଏମିତି କିଛି ଗୀତ ଅଛି ଯୋଉ ଗୀତରେ ଏତେ ଭାବପୂର୍ଣ୍ଣ କଥା ରହିଛି, ଶବ୍ଦ ରହିଛି, ସେହି ସବୁ ଶବ୍ଦ ଆମ ଆଖିରୁ ଲୁହ ନିଗାଡ଼ି ହିଁ ଦେବ। ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଅନଲାଇନ୍ରେ। ହ୍ୟାଲୋ
2: ହ୍ୟାଲୋ,
0: ହଁ ନମସ୍କାର, କିଏ କହୁଥିଲେ?
2: ଭୁବନେଶ୍ୱର କହୁଥିଲି, କୃପା ସିନ୍ଧୁ କବି।
0: କେମିତି ଅଛନ୍ତି, ଆପଣଙ୍କ ଦେହ ଭଲ ହେଲାଣି କି ନାହିଁ?
2: ଦେହ ଭଲ ହେଇ ଆସୁଛି ଆଉ,
0: ଏବେ ବି
2: ସୁସ୍ଥ ଅଛି, ଉପରେ ସୁସ୍ଥ ଆଉ।
0: ଆଚ୍ଛା, ଏବେ ବି ଆପଣ ରେଷ୍ଟରେ ଅଛନ୍ତି ନା କାମକୁ ଗଲେଣି?
2: ନାଇଁ ନାଇଁ, ରେଷ୍ଟରେ ବି ଅଛି ଏବେ ବି।
0: ଆଚ୍ଛା ଠିକ ଅଛି, ରେଷ୍ଟ କରନ୍ତୁ, ଏକଦମ ବଢିଆ ସେ ଭଲ ହେଇକି ଆପଣ କାମକୁ ଯିବେ। ଆପଣ କୁହନ୍ତୁ ଏବେ ଗୀତ ବିଷୟରେ, ଆପଣଙ୍କ ପ୍ରିୟ ଗୀତ କୋଉଟା ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିଦିଏ?
2: ମତେ ଏଇ ଯୋଉ ଗୋଟେ ଗୀତ ଅଛି ଭଜନ, ଶହେଟି ଗଙ୍ଗାର ମିଳନ ଯେଉଁଠି।
0: ଆଚ୍ଛା,
2: ସେ ଗୀତଟା ମତେ ଭାରି ଭଲ ଲାଗେ। ତାର ବି ଆଉ ଗୋଟେ ଗୋଟେ ଗୀତ ଅଛି ସବୁ, ସେ ରଥ ଗୀତ ଗୁଡା, ସେଗୁଡା ବି ଭଲ ଲାଗେ ମତେ ଶୁଣିବାକୁ। ଆଉ ଟିକେ ବେଶୀ ସ୍ଲୋ ଗୀତ, ଯେମିତି କି ମାନେ ଯୋଉ କ୍ରାନ୍ତି ଫିଲ୍ମ ର ଗୀତ, ଜିନ୍ଦଗି, ଏଭଳିଆ ଗୀତ ଗୁଡା ଯୋଉଟା କି ପୁରା ସ୍ଲୋ ମୋସନ ସାଙ୍ଗରେ ଥିବ, ମାନେ ହୃଦୟକୁ ଛୁଉଥିବ ଗୀତ ଗୁଡା,
0: ନିହାତି ନିହାତି
2: ଏଭଳିଆ ଗୀତ ମତେ ଶୁଣିବାକୁ ଭାରି ଭଲ ଲାଗେ।
0: ଆଚ୍ଛା, କେବେ ଟାଇମ ମିଳେ ଗୀତ ଶୁଣିବା ପାଇଁ, ଗୀତ ଟାଇମ ବାହାର କରିକି ଶୁଣନ୍ତି କେବେ? ଆଚ୍ଛା, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
2: ନମସ୍କାର।
0: ଶ୍ରୋତା ବନ୍ଧୁ, ଆପଣମାନେ ମଧ୍ୟ କଲ୍ କରନ୍ତୁ, ଆଉ କଲ୍ କରି ମୋ ସହିତ ସେୟାର କରନ୍ତୁ। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ,
0: ଆପଣ ନିଜ ରେଡିଓର ସାଉଣ୍ଡ ପ୍ରଥମେ କମ୍ କରନ୍ତୁ, ତାପରେ ମୋ ସାଙ୍ଗେ ଭଲରେ କଥା ହେଇପାରିବେ। କିଏ କହୁଛନ୍ତି?
3: ମୁଁ ସେକ୍ଟର 6 ସିଡିଏରୁ କହୁଥିଲି, କଳ୍ପନା ମହାନ୍ତି।
0: କେମିତି ଅଛନ୍ତି ମ୍ୟାଡାମ?
3: ଆଜ୍ଞା ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲ ଅଛି। କେମିତି ରଜ କଟିଲା ଆପଣଙ୍କର?
3: ଆଜ୍ଞା ରଜ ଭଲରେ କଟିଲା ଆଉ।
0: ଆଚ୍ଛା, କୋଉ କୋଉ ଗୀତ ବିଷୟରେ କହିବେ ଆଜି?
3: ମତେ ବିଶେଷ କରି ଅନୁରାଧା ପଟେଲଙ୍କର ଭଜନ ଗୁଡାକ ଯୋଉ ଗାଇଛନ୍ତି ମତେ ବେଶୀ ଭଲ ଲାଗେ। ସେଇ ଯୋଉ ଭଜନ ଅଛି, କାଳିଆରେ ମନ ବୋଲି ତୋର କିଛି ନାହିଁ, ଏଇ ଗୀତଟା ମତେ ଭଲ ଲାଗେ। ସେଇ ଯୋଉ ମୟୂର ଚନ୍ଦ୍ରିକା ଆଲବମ୍, ସେ ଯୋଉ କ୍ୟାସେଟ୍ ସବୁ ଗାଇଛନ୍ତି, ମତେ ସେଇ ଗୀତ ଗୁଡା ବାରମ୍ବାର ଶୁଣେ, ମତେ ବହୁତ ଭଲ ଲାଗେ।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ।
3: ନମସ୍କାର।
0: ଆଜ୍ଞା ଆଜ୍ଞା, ରହିଲି, ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ କହିହେଲା ଅଛି ଆପଣମାନଙ୍କ ସାଥିରେ ବର୍ତ୍ତମାନ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ ଆଉ ଏହି ପ୍ରୋଗ୍ରାମ୍ରେ ଆପଣମାନେ କଲ୍ କରିକି ନିଜ ମନର କଥା ସେୟାର କରୁଛନ୍ତି ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ ହ୍ୟାଲୋ
1: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
1: ବହୁତ ଦିନ ପରେ ଆପଣ ଆସିଲେ ଆପଣଙ୍କୁ ତ ମୁଁ ଅପେକ୍ଷା କରି ବସିଥିଲି ଆଉ
0: ଆଚ୍ଛା କିଏ କହୁଥିଲେ କୁହନ୍ତୁ
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତ୍ତିକା ବଜାର ଜଗତସିଂହପୁର
0: ଆଚ୍ଛା କେମିତି ଅଛନ୍ତି କଣ ସବୁ ଚାଲିଛି ଗରମ କେମିତି ଏଞ୍ଜୟ କରୁଛନ୍ତି
1: ପ୍ରବଳ ଗରମ ପୁରା ବେକ ଠାରୁ ପିଠି ପର୍ଯ୍ୟନ୍ତ ଚାରିଆଡେ ଖାଲି ଘିମିରି ଚୁନ୍ତି ଫୁଟେଲା ଭଳିଆ ଲାଗୁଥିଲା ଆଉ ଦୁଇ ଦିନ ହେଲା ଟିକେ ପାଗ ପରିବର୍ତ୍ତନ ହେଇଛି କୋହଲା କୋହଲା ପାଗ ହେଇଛି ଟିକେ ବର୍ଷା ହେଇଯାଇଛି ଟିକେ ଯେମିତି ଗର୍ମିକୁଲ ପକେଇଲେ ଯେମିତି ଲାଗେନି ଏବେ ଟିକେ ପରିବର୍ତ୍ତନ ଆଡକୁ ଗତି କରୁଛି ଆଉ
0: ଆଚ୍ଛା କଣ କୋଉ ଗୀତଟି ଅଛି ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିଦିଏ ଆପଣଙ୍କୁ ବହୁତ

0: ଗୋଟିଏ ସୁନ୍ଦର ଝଙ୍କାର ହେଉଛି ଗୀତ ଆଉ ଗୀତର ସୁର ବିନା ଗୀତର ତାଳ ବିନା ଗୀତର ଲୟ ବିନା ଆମ ଜୀବନଟା ପୁରାପୁରି ଅଧୁରା ସେଥିପାଇଁ ତ ଗୀତ ଆମକୁ ଭଲ ବି ଲାଗେ ଆଉ ଆମର ମନକୁ ସେ ବୁଝି ବି ପାରେ ମନକୁ ପରିବର୍ତ୍ତନ କରିବାରେ ଆମକୁ ସାହାଯ୍ୟ ବି କରିଥାଏ ଆଉ ଆଜି ଆମେ ସେଇସବୁ ଗୀତ ବିଷୟରେ କଥା ହଉଛେ ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ ହ୍ୟାଲୋ ନମସ୍କାର କି କହୁଥିଲେ
1: ଗଞ୍ଜାମ ଜିଲ୍ଲା ଛଡ଼ା ବ୍ଲକ ଲୋକାମାରୁ ରାଜୀବ ଗଡ କହୁଥିଲି
0: ଆଚ୍ଛା କେମିତି ଅଛନ୍ତି
1: ହଁ ଭଲ ଅଛି ମ୍ୟାଡାମ
0: କୋଉ ଗୀତ ଆପଣଙ୍କୁ ଭଲ ଲାଗେ
1: ମ୍ୟାଡାମ ଐତରାଜ ଫୁଲେର ଗୋଟେ ଗୀତ ଅଛି ଆଖୁ ବନ୍ଦ କରିକେ ଯୋଉ ଏକ ଚେହେରା ନଜର ମେ ଆୟା ହେ ଓ ତୁମି ହୋ ନାମ ଏ ଗୀତଟା ଗୋଟେ ଆଉ ତେଜା ଫିଲ୍ମର ଏକ ଦୋ ତିନ ତାପରେ ଏଇଭଳି ହିଟ୍ ସଙ୍ଗ ଗୁଡିକ ବହୁତ ଭଲ ଲାଗେ ମ୍ୟାଡମ

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୁକଟାକ୍ ଦିଲ୍ ସେ ଦିଲ୍ ତାକ୍ କୋୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ଆଜି ଆମେ କଥା ହଉଛେ ଗୀତ ବିଷୟରେ ତ ଏମିତି କୋଉ ଗୀତ ଅଛି ଯେଉଁ ଗୀତ ଆପଣଙ୍କ ମନକୁ ପରିବର୍ତ୍ତନ କରିପାରେ ଆପଣଙ୍କୁ ବହୁତ ଭଲ ଲାଗେ ସେ ବିଷୟରେ ଆଜି ଆପଣମାନେ ସେୟାର କରୁଛନ୍ତି ଆଉ ଗୋଟେ କଲ୍ ମଧ୍ୟ ବର୍ତ୍ତମାନ ଆସିଛି କଲ୍ଟି ନେଇଯିବା ହ୍ୟାଲୋ ହ୍ୟାଲୋ
1: ହଁ ମ୍ୟାଡାମ ନମସ୍କାର
0: ନମସ୍କାର କିଏ କହୁଥିଲେ
1: ମୁଁ ରମେଶ ଚନ୍ଦ୍ର ସାହୁ ଅକୁମା ଭାବରୁ ଢେଙ୍କାନାଳରୁ କହୁଥିଲି

0: ସେୟାର କଲେ ରହିଲି ନମସ୍କାର
1: ଆଉ ଥରେ ମା ସାରାଙ୍କ ପାଖରେ ପ୍ରାର୍ଥନା କରୁଛି ମା ସାରା ମୋ କୋଇଲ ଭଉଣୀଙ୍କୁ ଭଲରେ ଖୁସିରେ ରଖନ୍ତୁ
0: ମୁଁ ଏବେ ମା ସାରାଙ୍କର ଦର୍ଶନ କରିକି ଆସିଛି ଦି ଦିନ ହବ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ସୋ ଆଜିର ଫାର୍ଷ୍ଟ ମେସେଜ୍ଟି ବର୍ତ୍ତମାନ ଆସି ମୋ ପାଖରେ ପହଞ୍ଚି ଯାଇଛି ଯେଉଁଥିରେ ଲେଖା ହେଇଛି ଆପଣଙ୍କୁ ଏବଂ ସମସ୍ତ ଶ୍ରୋତାଙ୍କୁ ମେଘୁଆ ପାଗ ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଆଲବମ୍ ଗୀତ ଅଜଣା ବାଟି ଅଜଣା ହାଟି ଝିଅଟିଏ ଦେଖିଲି ଏ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଆଦିତ୍ୟ ନୂଆ ବଜାର କଟକରୁ ଡେଡିକେଟ୍ କରିଛନ୍ତି ସବୁ ଲିସନର ମାନଙ୍କ ପାଇଁ ଏ ଗୀତଟିକୁ ମୁଁ ଆପଣଙ୍କ ପାଇଁ ଆଉ ସବୁ ଲିସନର ମାନଙ୍କ ପାଇଁ ନିଶ୍ଚୟ ପ୍ଲେ କରିଦେବି ଶୁଣନ୍ତୁ ଆଉ ଏନ୍ଜୟ କରନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ଟି ଆସିଛି ପ୍ରଭାତ ବଳିଆର ସିଂଙ୍କର ଚନ୍ଦନ ଟୁନି ଏ ସମସ୍ତେ ମିଶି ଲେଖିଛନ୍ତି ବାଙ୍କି କଲେଜରୁ ଶୁଣିବା ପାଇଁ ଚାହିଁଛନ୍ତି ଉଲ୍କା ଚଳଚ୍ଚିତ୍ରରୁ ମା ତୁମେ ମମତାର ସୀମାହୀନ ସାଗର ଏ ଦୁଇଟି ଗୀତ ବ୍ୟାକ୍ ଟୁ ବ୍ୟାକ୍ ଆପଣମାନଙ୍କ ପାଇଁ ଏନ୍ଜୟ କରନ୍ତୁ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ। ଆଜିର ପରବର୍ତ୍ତୀ ମେସେଜଟି ଅଛି ବର୍ତ୍ତମାନ ମୋ ପାଖରେ। ଏହି ମେସେଜଟିକୁ ଲେଖୁଛନ୍ତି ଗୁଡ୍ ମର୍ଣ୍ଣିଂ କୋୟଲ ମ୍ୟାମ୍, ଦିଲୀପ ନାୟକ ପାରାଦୀପରୁ ଲେଖିଛନ୍ତି। ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି ଭିଗି ଭିଗି ସି ହେରାତେ। ଏହି ଗୀତଟି ମୁଁ ଆପଣଙ୍କ ପାଇଁ ନିଶ୍ଚୟ ପ୍ଲେ କରିଦେବି, ଏନ୍ଜୟ କରନ୍ତୁ। ପରେ ପରେ ଆପଣମାନେ ଶୁଣିପାରିବେ ବେଟା ଚଳଚ୍ଚିତ୍ରରୁ ଧକ୍ ଧକ୍ କରେ ନେ ଲଗା। ଆଉ ଏହି ଗୀତଟି ବହୁତ ହି ସୁନ୍ଦର ଗୀତଟି। ଏହି ଗୀତଟି ଶୁଣିବା ପାଇଁ ମେସେଜ କରିଛନ୍ତି ମୋ ପାଖକୁ ସିମରନ ଏବଂ ଜଲିଲ ଖାନ କଟକରୁ। ଡେଡିକେଟ କରିଛନ୍ତି ସବୁ ଲିସନର ମାନଙ୍କ ପାଇଁ, ସବୁ ଆର୍ଜେ ମାନଙ୍କ ପାଇଁ। ସ୍ପେଶିଆଲି ଡେଡିକେଟ ଟୁ ୟୁ, ସ୍ପେଶିଆଲି ଡେଡିକେଟ ଟୁ ଟୁନା ଭାଇନା, ଆଉ ରାଜେଶ ନାୟକ, ଗରିବ ଖାନ, ବାସନ୍ତୀ ଖଟୁଆ, ଶହୀଦ ନଗରରେ ଯିଏ ରୁହନ୍ତି ତାଙ୍କ ପାଇଁ, ସମସ୍ତଙ୍କ ପାଇଁ। ସୋ ଆପଣମାନଙ୍କ ପାଇଁ ଆପଣଙ୍କ ପସନ୍ଦର ଗୀତ ପ୍ଲେ କରୁଛି, ଏନ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ସେ ତେଲ ତାକ ସୋ କୋୟାଲ ଅଛି ଆପଣମାନଙ୍କ ସାଥିରେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ଆଜିର ପରବର୍ତ୍ତୀ ମେସେଜ ବର୍ତ୍ତମାନ ଅଛି ଏଇ ମେସେଜଟିକୁ ଲେଖିଛନ୍ତି ଦତରେଙ୍ଗି ଭାପା ଭାଟାପରା ଛତିଶଗଡ଼ରୁ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନୌଖେଲାଲ ବର୍ମା ଏ ସମସ୍ତେ ମିଶି ଲେଖିଛନ୍ତି ମନ୍ କି ଆଖେ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି ଦିଲ୍ କହେ ରୁକ୍ ଜା ଆଉ ବହୁତ ହି ସୁନ୍ଦର ଗୀତଟି ଏ ଗୀତଟିକୁ ମୁଁ ନିଶ୍ଚୟ ଆପଣଙ୍କ ପାଇଁ ପ୍ଲେ କରିଦେବି ପରେ ପରେ ଆପଣମାନେ ଶୁଣିପାରିବେ ବେଟା ଚଳଚ୍ଚିତ୍ରରୁ ଆଉ ଗୋଟେ ସୁନ୍ଦର ଗୀତ ଖୁସିଓଁ କା ଦିନ ଆୟା ହେ ଜୋ ମାଙ୍ଗା ଓ ପାୟା ହେ ଗୁଡ୍ ମର୍ଣ୍ଣିଂ କୋୟଲ ଦିଦି ଜୟ ଜଗନ୍ନାଥ ଏଇ ମେସେଜଟିକୁ ଲେଖିଛନ୍ତି ହେମନ୍ତ ଚାନ୍ଦ ମାଣିଆବନ୍ଦ ସୁନିଆ ପାଟନା ବଡମ୍ବାରୁ ଆପଣମାନଙ୍କର ମନପସନ୍ଦର ଗୀତ ଆପଣଙ୍କ ପାଇଁ ପ୍ଲେ କରୁଛି ଯେଉଁମାନେ ଏପର୍ଯ୍ୟନ୍ତ ମେସେଜ କରିନାହାନ୍ତି ଆପଣ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ କରିପାରିବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200

ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ। ଆଜିର ପରବର୍ତ୍ତୀ ମେସେଜ୍ଟି ବର୍ତ୍ତମାନ ଅଛି ମୋ ପାଖରେ। ଏହାକୁ ଲେଖିଛନ୍ତି ସୋମନାଥ ସାହୁ ଜିଗରଣ ପଟାମଣ୍ଡେଇ କେନ୍ଦ୍ରାପଡ଼ାରୁ। ସବୁ ଆର୍ଜି ମାନଙ୍କ ପାଇଁ ଆଉ ସବୁ ଲିସନର୍ ମାନଙ୍କ ପାଇଁ ସେ ଡେଡିକେଟ୍ କରିଛନ୍ତି। ପାରିବନି ଧରି ମୁଜେ ନୀଳ ପରି ତ୍ରିନାଥ ମେଳା ଓଡ଼ିଆ ଚଳଚ୍ଚିତ୍ରରୁ ଏହି ଗୀତଟିକୁ ସେ ଶୁଣିବା ପାଇଁ ଚାହିଁଛନ୍ତି। ଏହି ଗୀତଟିକୁ ମୁଁ ପ୍ଲେ କରିଦେବି ଆପଣମାନଙ୍କ ପାଇଁ। ପରେ ପରେ ଆପଣମାନେ ଶୁଣିପାରିବେ ଆଉ ଗୋଟେ ସୁନ୍ଦର ଓଡ଼ିଆ ଆଲବମ୍ ଗୀତ ପୁନେଇ ଜହ୍ନରୁ ଜୀବନରେ ବେଳେବେଳେ ଏମିତିକା ଭୁଲ ହୋଇଯାଏ। ଆଉ ଏହି ସୁନ୍ଦର ଗୀତଟିକୁ କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଆଉ ମମତା ପାଲ ଶୁଣିବା ପାଇଁ ଚାହିଁଛନ୍ତି। ତେବେ ଆପଣଙ୍କ ପସନ୍ଦର ଏହି ମିଠା ମିଠା ଗୀତ ସହିତ ଆଜି ପାଇଁ କୋୟଲ ଏଇଠି ବିଦାୟ ନେଉଛୁ। ବହୁତ ଜଲ୍ଦି ପୁଣି ଆପଣଙ୍କ ସାଙ୍ଗରେ କଥା ହେବା ପାଇଁ ଚାଲି ଆସିବି। ଆଜି ପୁରା ଦିନ ଅଛି ଆପଣଙ୍କ ହାତରେ, ତ ଏଞ୍ଜୟ କରନ୍ତୁ। ଆପଣ ବାସ୍ ଖୁସିରେ ରୁହନ୍ତୁ, ବିନ୍ଦାସ ରୁହନ୍ତୁ। ମୋ ପରି ପରେ ଆଉ ଜଣେ ଆର୍ଜି ବି ଆସିଗଲେଣି ଆପଣଙ୍କ ସାଙ୍ଗରେ, ପୁରା ଦିନ ସାରା ସେ କାଟିବେ। ଆଉ ରେନ୍ବୋ ଏଫ୍ଏମ୍ ରେନ୍ବୋରେ ମିଠା ମିଠା ଗୀତ ଶୁଣି ଆପଣଙ୍କ ଦିନକୁ ଏକଦମ୍ ମେଲୋଡିୟସ୍ କରିଦେବେ। ସୋ ଆଜି ପାଇଁ କହିଲେ ଏଇଠି ବିଦାୟ ଦିଅନ୍ତୁ। ରହିଲି ନମସ୍କାର, ବାସ୍ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ।

ହଁ ସେଠି କେବେ ତାଙ୍କ ପାଇଁ ଫ୍ୟାନ ମାନଙ୍କ ଦିଲରେ କୁଛ କୁଛ ହେଇଛି ତ ଆଉ କେବେ ସେ ଦୁଲହନିଆ ସାଜି ଦିଲବାଲିଙ୍କ ହୃଦୟ ପୁରା ପୁରି ଚୋରି କରି ନେଇଛନ୍ତି କେବେ ସେ ବାଣ୍ଟିଛନ୍ତି କିଛି ଖୁସି ଆଉ ଦୁଃଖ ପୁଣି ସେ ପାଲୁଟିଛନ୍ତି କଭି ଖୁସି କଭି ଗମ ହଁ ସତି ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ମୋଷ୍ଟ ବ୍ୟୁଟିଫୁଲ ଆକ୍ଟ୍ରେସ୍ କାଜଲ ତେବେ ସତି ଆଜିର କଳାକାର ସଫରରେ ଆମେ କାଜଲଙ୍କ ବିଷୟରେ ତ ଆଗକୁ ଢେର ସାରା କଥା ହେବା କିନ୍ତୁ ବର୍ତ୍ତମାନ ସମୟ ତାଙ୍କ ଫିଲ୍ମର ଗୋଟିଏ ବ୍ୟୁଟିଫୁଲ୍ ସଟ୍ ସଙ୍ଗ ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

ତେବେ ସତୀ କାଜଲ ତାଙ୍କ ଫିଲ୍ମ ଡେବ୍ୟୁ କରିଥିଲେ ବେଖୋଦୀ ମାଧ୍ୟମରେ। ଏହାପରେ ବାଜିଗର ଫିଲ୍ମରେ ସେ ତାଙ୍କର ବହୁ ସାରା ସଫଳତା ପାଇଥିଲେ। ତାଙ୍କ ସ୍ମାଇଲ୍ ଆଉ ନ୍ୟାଚୁରାଲ ଆକ୍ଟିଂରେ ସମସ୍ତଙ୍କ ମନ ଜିତି ନେଇଥିଲେ କାଜଲ।

କାଜଲ ଜଣେ ଏମିତି ଆକ୍ଟ୍ରେସ ଯେ କେବଳ ଆକ୍ଟିଂ କରନ୍ତି ତା ନୁହେଁ, ବରଂ ପ୍ରତ୍ୟେକ କ୍ୟାରେକ୍ଟରକୁ ପୁରାପୁରି ଜୀବନ୍ତ କରିଦିଅନ୍ତି। ସ୍ମାଇଲ୍ ଦେଖିଲେ ଦିଲ୍ ଗାର୍ଡେନ୍ ଗାର୍ଡେନ୍ ହେଇଯିବା ସହ ତାଙ୍କ ଆକ୍ଟିଂ ଦେଖିଲେ ଦିଲ୍ କେବଳ ଫିଲ୍ କରେ ସେହି ରୋମାଣ୍ଟିକ ଭାବନାକୁ।

କାଜଲ କର ଏଇସବୁ ସଫଳତା ଆମକୁ ଶିଖାଏ ଯଦି ଆମେ କାମକୁ ଭଲ ପାଇ ମନରୁ କରିବା ନା ତେବେ ସକ୍ସେସ ନିହାତି ଭାବରେ ଆମକୁ ମିଳିବ ତେବେ ସାଥୀ ଏ ଥିଲା ଆଜିର କଳାକାର ସଫରରେ କାଜଲଙ୍କ ବିଷୟରେ କିଛି ସୁନ୍ଦର କଥା ତେବେ ସାଥୀ ଆଜି ତ ସମୟ ହେଇଯାଇଛି କଳାକାର ସୋକୁ ଏଇଠି ରଖୁଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ଗୀତ ଶୁଣିବାକୁ ଆମ ସମସ୍ତଙ୍କୁ ବହୁତ ଭଲ ଲାଗେ, ଆଉ ସେ ଗୀତ ଯଦି ଟିକେ ପୁରୁଣା ପୁରୁଣା ଥାଏ ନା, ସେ ଗୀତରେ ଗୋଟେ ଗୋଟେ ଫିଲିଙ୍ଗସ୍ ଥାଏ, ମାନେ ଗୋଟେ ସୁକୁନ ଥାଏ। ଯେତେବେଳେ ଆମେ କିଛି ସେଇ ପୁରୁଣା ଗୀତ ଶୁଣୁ, ବହୁତ ସାରା ମେମୋରି ତାଜା ହେଇଯାଏ, ଆଉ ଆମ ମନରେ କେତେ କ'ଣ ଭାବନା ସବୁ, ମାନେ ଆମେ ସବୁ ଭାବନା ଭିତରେ ପୁରା ଡୁବି ଯାଉ। କଣ ସାଥୀ, ଆପଣ ମୋ କଥା ଶୁଣି କିଛି ଭାବିଗଲେଣି କି? କିଛି ମେମୋରିର ଫ୍ଲାସବ୍ୟାକ୍ ନିହାତି ହଉଥିବ। ତେବେ ସାଥୀ, ଆପଣଙ୍କ ଭାବନାକୁ ଟିକେ ଅଟକେଇ ମୁଁ ଶୁଣେଇ ଦଉଛି ସେ ହିନ୍ଦୀ ଫିଲ୍ମର କିଛିଟା ଏଭରଗ୍ରୀନ୍ ସଙ୍ଗ, ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ। ତେବେ ପହଞ୍ଚେଇ ଦଉଛି, ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଟ୍ୟୁନ୍ ଭି ସବୁ କିଛି ଗୋଟେ ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋ ନାଲିସା ଆପଣଙ୍କ ସାଥିରେ। ଆଜି ଆମେ ଢେର ସାରା କଥା ହବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ।

ଆପଣ ସମସ୍ତେ କେମିତି ଅଛନ୍ତି କହିଲେ? ଆଶା କରୁଛି ଜୀବନର ଏଇ ଧାଁ ଧପଡ଼ ରାସ୍ତାରେ ନିହାତି ବହୁତ ଭଲରେ ଥିବେ। ଆଚ୍ଛା, ଆପଣ କେବେ ଧ୍ୟାନ ଦେଇଛନ୍ତି ବାହାରେ ବର୍ଷାର ଟିପ୍ ଟିପ୍ ଶବ୍ଦ, ଆକାଶରେ ସୂର୍ଯ୍ୟଙ୍କର ଲୁଚକାଳି ଖେଳ, ଆଉ ବର୍ଷା ସରିଗଲା ପରେ ହଠାତ୍ ଆକାଶରେ ଇନ୍ଦ୍ରଧନୁ ଦେଖାଯାଏ, ଆଉ ସେ ଇନ୍ଦ୍ରଧନୁକୁ ଦେଖି ମନ ଭିତରେ ଗୋଟେ ଅଜଣା ଖୁସି ଭରିଯାଏ। କିଛି କାରଣ ନଥାଏ ବି ମନ କୁହେ, ୱାଓ କେତେ ସୁନ୍ଦର ଲାଗୁଛି ନା। ଠିକ୍ ସେମିତି କେବେ କେବେ କାହାର ଗୋଟେ ସ୍ମାଇଲ୍, ଗୋଟେ ମେସେଜ୍ କିମ୍ବା ଛୋଟ ଛୋଟ କଥା ଆମ ଦିନକୁ ପୁରାପୁରି ରଙ୍ଗୀନ କରିଦିଏ। କଣ ସାଥୀ, ମୁଁ ଠିକ୍ କହିଲି ନା? ତେବେ ଚାଲନ୍ତୁ ଆଜି ଆମେ ସେଇ ପ୍ରେମର ରଙ୍ଗରେ ଭିଜିବା, କିଛି କଥା ହେବା, କିଛି ହସ ବାଣ୍ଟିବା, ଆଉ କିଛି ସ୍ମୃତିକୁ ସାଉଁଟିବା। ତେବେ ସାଥୀ, ଆପଣ ଘରେ ଥାଆନ୍ତୁ କି ଗାଡ଼ିରେ ଯାଉଥାନ୍ତୁ, ଘରର କାମରେ ବ୍ୟସ୍ତ ଥାଆନ୍ତୁ କି ବାଲକୋନିରେ ଚୁପଚାପ ବସୁଥାନ୍ତୁ, ଟିକେ ଟାଇମ୍ ପାଇଁ ସବୁ ଟେନସନକୁ ଟିକେ ସାଇଡ୍ କରିଦିଅନ୍ତୁ ନା, ଆଉ ପ୍ରେମର ସ୍ମୃତିରେ ହଜିଯାଆନ୍ତୁ ଏଇ ଗୀତ ସହ। ତେବେ ପହଞ୍ଚେଇ ଦଉଛି, ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ପ୍ରେମରେ ଅନୁଭୂତି ଠିକ୍ ଇନ୍ଦ୍ରଧନୁ ପରି ଦୂରରୁ ଦେଖିଲେ ବହୁତ ସୁନ୍ଦର ଲାଗେ, ପାଖକୁ ଗଲେ ତା ରଙ୍ଗ କେବେ ବି ଧରି ହୁଏନି, କିନ୍ତୁ ମନରେ ଅନେକ କଥା ରହିଯାଏ। ସାଥୀ, କାହା ପାଇଁ ପ୍ରେମ ହେଉଛି ପ୍ରଥମ ଦେଖାର ହସ, ତ କାହା ପାଇଁ ଲମ୍ବା ଅପେକ୍ଷା, ତ ଆଉ କାହା ପାଇଁ ନିରବରେ ଭଲ ପାଇବା। ତେବେ ସବୁ ପ୍ରେମ କାହାଣୀର ଶେଷ ଏକାଭଳି ହୋଇନଥାଏ, କିନ୍ତୁ ପ୍ରତ୍ୟେକ କାହାଣୀ ମନରେ ଗୋଟିଏ ସୁନ୍ଦର ଅନୁଭବଟିଏ ଦେଇଦିଏ। ଠିକ୍ ଯେମିତି ବର୍ଷା ପରେ ଇନ୍ଦ୍ରଧନୁ ହସେ, ସେବେ ଲାଗେ ଯେମିତି ବି ସେ କାହା ଅପେକ୍ଷାରେ ବହୁତ ଦିନ ହବ ଥିଲା। ସାତ ରଙ୍ଗରେ ସଜେଇ ହୋଇ କହୁଛି, ଦେଖୁନ ପ୍ରେମ ଥିଲେ ସବୁକିଛି ସୁନ୍ଦର ଲାଗୁଛି।

ପ୍ରେମ କେବେ ପାଇବାର ନାଁ ନୁହେଁ। ପ୍ରେମ ହେଉଛି କାହାର ହସର କାରଣ ହେବା, ଦୁଃଖରେ ସାଥୀ ହେବା, ଆଉ ଜୀବନରେ ଯେତେ ବି କଷ୍ଟ ଆସୁନା କାହିଁକି କେବେ ବି ସାଥିର ହାତ ଛାଡ଼ିବାନି।

ହସରେ ବହୁତ କିଛି କଥା ଲୁଚି ରହିଥାଏ। ତେବେ ସାଥୀ ଯୋଉଠି ବି ଥାଆନ୍ତୁ ନା କାହିଁକି ଆପଣ ହସ ବାଣ୍ଟନ୍ତୁ, ଭଲ ପାଇବା ବାଣ୍ଟନ୍ତୁ। କିଏ ଜାଣେ ଆମର ଗୋଟେ ସ୍ମାଇଲ୍ କାହା ଲାଇଫ୍ର ଇନ୍ଦ୍ରଧନୁ ହେଇଯିବ। ତେବେ ସାଥୀ ଆଜି ତ ସମୟ ହେଇଯାଇଛି, ଏ ସୁନ୍ଦର ଭାବନା ସହ କିଛି କଥା କିଛି ଗୀତ ସହକୁ ଏଇଠି ରଖୁଛି। ପୁଣି ଆସିବି ଆଉ କିଛି ସୁନ୍ଦର କଥା ନେଇ, ସୁନ୍ଦର କାହାଣୀ ନେଇ। ସେ ପର୍ଯ୍ୟନ୍ତ ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ, ଆଉ ମନ ଆକାଶରେ ପ୍ରେମର ଇନ୍ଦ୍ରଧନୁ ସବୁବେଳେ ତାଜା ରଖିଥାନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋଗଡ଼ ଦିଲ୍ ସେ ଦିଲ୍ ତକ୍। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।